ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56:25। ଆଜି ଶୁକ୍ରବାର 1948 ଶତାବ୍ଦୀ ବୈଶାଖ 25 ଦିନ ଇଂରାଜୀ 2026 ମସିହା ମଇ ମାସ 15 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମହାନଦୀ ସମ୍ବଲପୁର 101 ମେଗା ହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ଶିଳ୍ପୀମାନେ ଥିଲେ ଅନିତା ପତି, ପଦ୍ମିନୀ ପାଣିଗ୍ରାହୀ, ମୀରା ମିଶ୍ର, ଦେବଦତ୍ତା ପଟ୍ଟନାୟକ ଏବଂ ଶଙ୍କର ପ୍ରସାଦ ଦତ୍ତ। ଗୀତଗୁଡ଼ିକୁ ରଚନା କରିଥିଲେ ରାଧାରାଣୀ ପୂଜାରୀ, ଅସିତ କୁମାର ମହାନ୍ତ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସୁଦର୍ଶନ ପଟ୍ଟନାୟକ ଏବଂ ଜଗଦୀଶ ତ୍ରିପାଠୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଭାବନା। ଉପସ୍ଥାପନା ସନ୍ତୋଷ ପିଙ୍ଗ।

ହଜାର ହଜାର ବର୍ଷର ଭାରତୀୟ ସଂସ୍କୃତି କେଡ଼େ ମହାନ୍ ତାର ଐତିହ୍ୟ ଏବଂ ପରମ୍ପରା। ପରସ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧା ଏବଂ ମମତାରେ ବନ୍ଧା ଏ ମାଟିର ପରିବାର। ହେଲେ ସମୟର ପରିବର୍ତ୍ତନ ସାଙ୍ଗକୁ ସବୁକିଛି ବଦଳି ଯାଉଛି। ଅନୁଭବହୀନତା ଓ ସ୍ୱାର୍ଥପରତା ଯୋଗୁଁ ଏକାନ୍ନବର୍ତ୍ତୀ ପରିବାର ଶ୍ରୀହୀନ ହୋଇଉଠୁଛି। ଉଜୁଡ଼ି ଯାଉଛି ଯୌଥ ପରିବାରର ସେଇ ମହାନ ପରମ୍ପରା। ପରିବାରରେ ଶିଶୁଟିଏ ଜନ୍ମ ହେଲେ କେତେ ଖୁସି ହୁଅନ୍ତି ମା ବାପା, ଖୁସି ହୁଅନ୍ତି ଅଜା ଆଈ, ବନ୍ଧୁବାନ୍ଧବ ସାଙ୍ଗକୁ ସାଇ ପଡ଼ିଶା ସମସ୍ତେ। ଶିଶୁଟିକୁ ନେଇ ଅନେକ ସ୍ୱପ୍ନ ଦେଖନ୍ତି ମା ବାପା, ପାଠ ପଢ଼ିବ, ଭଲ ମଣିଷଟିଏ ହେବ, ଏମିତି ଅନେକ କିଛି। ବହୁ କଷ୍ଟ ସ୍ୱୀକାର କରି ତାକୁ ଲାଳନ ପାଳନ କରନ୍ତି ଏବଂ ସବୁକିଛି ପରିତ୍ୟାଗ କରିଦିଅନ୍ତି ସେହି ପିଲା ପାଇଁ। ହେଲେ ଯେତେବେଳେ ପିଲାଟି ଜୀବିକା ଅର୍ଜନ ପାଇଁ ସମର୍ଥ ହୋଇଯାଏ କିମ୍ବା ବିବାହ କରିଯାଏ, ସେତେବେଳେ ସେ ନିଜେ ପିତାମାତାଙ୍କଠାରୁ ଅଲଗା ହୋଇଯାଇ ନିଜର ଛୋଟ ପରିବାର ଗଢ଼ିବସେ। ସେହିଭଳି ନାମମାତ୍ର ସ୍ୱାମୀ ସ୍ତ୍ରୀକୁ ନେଇ ଛୋଟ ପରିବାର ଗଢ଼ିବାର ଦୁର୍ଭାବନା ଆଜି ସମସ୍ତଙ୍କ ମନରେ ବସା ବାନ୍ଧିଛି। ପାଶ୍ଚାତ୍ୟ ଦେଶର ଅନୁକରଣରେ ଆମ ଦେଶର ଶିକ୍ଷିତ ପାଠୁଆ ଲୋକମାନେ ଏହି ଛୋଟ ପରିବାରର ଧାରାକୁ ଆଦରି ନେଉଛନ୍ତି।

ପାଠ ପଢ଼ୁଆ ଶିକ୍ଷିତା ଝିଅ ଓ ଆଧୁନିକ ସଭ୍ୟତାର ନିଶାରେ ପାଗଳ ପୁଅମାନେ ମଧ୍ୟ ଏବେ ଆଉ ଏକାନ୍ନବର୍ତ୍ତୀ ପରିବାରରେ ରହିବାକୁ ପସନ୍ଦ କରୁନାହାନ୍ତି। କୁଟୁମ୍ବ ସମୁଦାୟର ବୋଝ, ଉତ୍ତରଦାୟିତ୍ୱ, ବୟସ୍କଙ୍କ ନିୟନ୍ତ୍ରଣ ଓ ଅନୁଶାସନକୁ ପଛରେ ପକାଇ ନିଜର ସାମାନ୍ୟ ସୁଖ ସୁବିଧାକୁ ବଡ଼ ମଣୁଛନ୍ତି। ଆଧ୍ୟାତ୍ମିକ ଓ ଭାବନାତ୍ମକ ବିକାଶ ଦୃଷ୍ଟିରୁ ଏକାନ୍ନବର୍ତ୍ତୀ ପରିବାରର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ପିତାମାତାଙ୍କ ସେବା, ଭାଇ ଭଉଣୀଙ୍କୁ ସହାୟତା, କୁଟୁମ୍ବ ସମସ୍ୟାର ସମାଧାନ ଇତ୍ୟାଦିରେ ଜଡ଼ିତ ହୋଇ ବ୍ୟକ୍ତିଟି ନିଜର ସ୍ୱାର୍ଥପରତାକୁ ପଛରେ ପକାଇ ଉଦାରତା ପ୍ରଦର୍ଶନ କରିଥାଏ ଏବଂ ସେବା ସହାୟତା ପ୍ରଦାନ କରି ନିଜକୁ ଧନ୍ୟ ମନେ କରିଥାଏ। ସେବା, ସହାୟତା ଓ ସହନଶୀଳତାର ଏକ ଅପୂର୍ବ ସମନ୍ୱୟ ଏହି ଏକାନ୍ନବର୍ତ୍ତୀ ପରିବାରରେ ହିଁ ଦେଖିବାକୁ ମିଳିଥାଏ। ହେଲେ ଆଜି ଆମେ ଭୁଲିଯାଉଛୁ ଆମର କର୍ତ୍ତବ୍ୟ, ଯାହାଦ୍ୱାରା ଏକାନ୍ନବର୍ତ୍ତୀ ପରିବାରଗୁଡ଼ିକ ନିଶ୍ଚିହ୍ନ ହେବାକୁ ଯାଉଛି ଏବଂ ମନୋମାଳିନ୍ୟର ଏକ ବିଷମୟ କେନ୍ଦ୍ର ରୂପେ ମୁଣ୍ଡ ଟେକୁଛି। ପରିବାରର ମାନ ସମ୍ମାନ ଓ ସ୍ନେହ ସୌହାର୍ଦ୍ଦ୍ୟ ପ୍ରତି କାହାରି ନଜର ପଡ଼ୁନାହିଁ। ହେଲେ ବହୁ ବର୍ଷ ପୂର୍ବରୁ ଏହି ଭାରତର ମୁନି ଋଷିମାନେ ସମଗ୍ର ବିଶ୍ୱକୁ ଏକ ନୀଳ ଭାବରେ କଳ୍ପନା କରିଥିଲେ। କହିଥିଲେ ବିଶ୍ୱେଇକ ନୀଳମ୍, ସମଗ୍ର ବସୁଧାକୁ ଏକ ପରିବାରର ରୂପ ଦେଇଥିଲେ। କହିଥିଲେ ବସୁଧୈବ କୁଟୁମ୍ବକମ୍, ବିଶ୍ୱର ସମସ୍ତ ମଣିଷଙ୍କୁ ଅମୃତର ସନ୍ତାନ ଭାବରେ ସମ୍ବୋଧନ କରିଥିଲେ। ସମସ୍ତେ ସୁଖ ଦୁଃଖ ବାଣ୍ଟି ଆନନ୍ଦରେ ଚଳିବାକୁ ଆହ୍ୱାନ ଦେଇଥିଲେ। ସମସ୍ତଙ୍କର ମଙ୍ଗଳ କାମନା କରି ପ୍ରାର୍ଥନା ମଧ୍ୟ କରିଥିଲେ। ସାରା ବିଶ୍ୱକୁ ପରିବାର ମଣି, ସମସ୍ତ ମାନବଙ୍କୁ ଅମୃତର ସନ୍ତାନ କହି ମାନବତାବାଦକୁ ବିଶ୍ୱମୁଖୀ କରାଇଥିଲା ଏହି ଭାରତର ସନାତନ ସଂସ୍କୃତି। ହେଲେ ଆଜି ସେହି ଭାରତରେ ସେହି ମାନବିକତାର ମୃତ୍ୟୁ ଘଟୁଛି। ପରିବାରର ଆଦର୍ଶ ଭୁଷୁଡ଼ି ଯାଉଛି, ମୂଲ୍ୟବୋଧର ଅବକ୍ଷୟ ଘଟୁଛି। ଯୌଥ ପରିବାର କ୍ରମାଗତ ଭାବରେ ଉଜୁଡ଼ି ଯିବା ଆମ ସଂସ୍କୃତି, ଆମ ପରମ୍ପରା, ଶିକ୍ଷା, ଆମ ଜୀବନଧାରା ପ୍ରତି ଏକ ନିର୍ମମ ପରିହାସ ନୁହେଁ କି? ଏ ଦିଗରେ ସଚେତନ ହେବାକୁ ଆହୁରି କ'ଣ ସମୟ ବାକି ଅଛି?

ଆଜିଠାରୁ ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧର ଦ୍ୱାରକାଲୀଳା। କଂସର ମୃତ୍ୟୁ ପରେ ମାଈମାନଙ୍କୁ ଶ୍ରୀକୃଷ୍ଣ ସାନ୍ତ୍ୱନା ଦେଇଛନ୍ତି, କଂସର ମୃତଦେହ ଦାହ କରାଇଛନ୍ତି। ପିତା ବସୁଦେବ ଏବଂ ମାତା ଦେବକୀଙ୍କୁ ବନ୍ଧନମୁକ୍ତ କରି ରାମକୃଷ୍ଣ ତାଙ୍କ ପଦବନ୍ଦନା କରିଛନ୍ତି। ମାୟାବଳରେ ସେମାନଙ୍କ ଐଶ୍ୱର୍ଯ୍ୟ ଜ୍ଞାନ ଅପହରଣ କରିନେଇଛନ୍ତି, ପୁତ୍ର ଭାବରେ ସେମାନଙ୍କ ମନ ମୋହିଛନ୍ତି। ଉଗ୍ରସେନ ମଥୁରା ମଣ୍ଡଳୀର ରାଜା ଭାବରେ ଅଭିଷିକ୍ତ ହୋଇଛନ୍ତି। କଂସ ଭୟରେ ପଳାୟିତ ଯଦୁ, ବୃଷ୍ଣି ଏବଂ ଅନ୍ଧକ ଆଦି ଜ୍ଞାତି ବାନ୍ଧବ ମଥୁରାରେ ବାସ କରିବାକୁ ଉତ୍ସାହିତ ହୋଇଛନ୍ତି। ଶ୍ରୀକୃଷ୍ଣ ଏବଂ ବଳରାମ ବୁଝୁଛନ୍ତି ନନ୍ଦ ଆଉ ଗୋପଗଣଙ୍କ କଥା।

କହନ୍ତି ଶୁଣ ଆହେ ତାତ ଆମ୍ଭେ ତୁମ୍ଭର ବେନିସୁତ ତୁମ୍ଭେ ପାଳିଲ ସ୍ନେହ ବହି ତାତ ଜନନୀ ପ୍ରାୟ ହୋଇ ଅନାଥ ବାଳକଙ୍କୁ ଆଣି ଧର୍ମେ ପୋଷନ୍ତି ଯେଉଁ ପ୍ରାଣୀ ସେ ଧର୍ମ ପ୍ରିୟର।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 381ତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

ଆଜି ସକାଳ 7 10 ମିନିଟ୍ ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ପାଦ କିମ୍ବା ଗୋଇଠି ଫୁଲିବାର କାରଣ ପ୍ରତିକାର, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡରା। ସକାଳ 7:30 ମିନିଟ୍ରେ ଶୁଣିପାରିବେ ପରିବେଶ ସୂଚନା। ଏଥିରେ ଶୁଣିବେ ବାୟୁ ପ୍ରଦୂଷଣ ଓ ଯାନବାହନ, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସକାଳ 7:35 ମିନିଟ୍ରେ ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି, ଶିଳ୍ପୀ ବି ବୁଦ୍ଧପ୍ରସାଦ ରାଓ, ଗୀତ ରଚନା ଭୀମ ଭୋଇ, ସଙ୍ଗୀତ ପରିଚାଳନା ଜି ନାରାୟଣ ରାଓ। ସକାଳ 7:50 ମିନିଟ୍ ପ୍ରଚାର କରିବ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଦିଲୀପ କୁମାର ମହାନ୍ତି, ସୁକାନ୍ତି ସିଂ ଏବଂ ବଜରଙ୍ଗ ପ୍ରଧାନ। ସକାଳ 8:30 ମିନିଟ୍ରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ଫକୀରମୋହନ ପଟ୍ଟନାୟକ ଏବଂ ନବୀନ କିଶୋର ଆଚାର୍ଯ୍ୟ। ସକାଳ 8:45 ମିନିଟ୍ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ କଲ୍ୟାଣୀ ପାଣିଗ୍ରାହୀ ଏବଂ କବିତା ମିଶ୍ର। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ତେଜରାଜ ନାୟକ, ଗୀତାଞ୍ଜଳି ପୋଡ଼ ଏବଂ ଭାରତୀ କର। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଦିନ 11:30 ମିନିଟ୍ ଏବଂ ବାତାୟନ ଦିନ 12:00। ଦିନ 12:30 ମିନିଟ୍ରେ ଶୁଣିପାରିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ମିନିଟ୍ ପ୍ରଚାର କରିବୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥାଳ। ଘର ସଂସାର କାର୍ଯ୍ୟକ୍ରମରେ ତନ୍ ମନ୍ ଧନ୍ ଶୁଣିପାରିବେ ଦିନ 1:20 ମିନିଟ୍ରେ। ଆଜି ଏଥିରେ ଶୁଣିବେ ଟିକାକରଣର ମହତ୍ଵ, ଏ ସମ୍ପର୍କରେ ଗୁରୁବାରୀ ମିଶ୍ରଙ୍କ ସହିତ କଥାବାର୍ତ୍ତା ଶୁଣିବେ। ଦିନ 3:00 ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମକାପପୁ ଛକା ଛକା। ଅପରାହ୍ନ 4:02 ମିନିଟ୍ରେ ଶୁଣିବେ ନାଟକ ଅନନ୍ୟ, ରଚନା ବ୍ରଜେନ୍ଦ୍ର ନାୟକ, ପ୍ରଯୋଜନା ଭାଗୀରଥ ମିଶ୍ର। ଅପରାହ୍ନ 4:30 ମିନିଟ୍ରେ ସମ୍ବଲପୁର ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ନାରାୟଣ ଡଂସେନା, ପ୍ରମୋଦ କୁମାର ମିଶ୍ର, ଗାର୍ଗବ ପ୍ରସାଦ ମେହେର, ଚନ୍ଦ୍ରଭାନୁ ଭୋଇ ଏବଂ ପାର୍ବତୀ ଜେନା। ସନ୍ଧ୍ୟା 5:02 ମିନିଟ୍ରେ ଲୋକଗୀତର କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କରିବେ ଚନ୍ଦ୍ର ସେଠ ଏବଂ ସାଥୀ। 5:30 ମିନିଟ୍ରେ ଯୁବବାଣୀ କାର୍ଯ୍ୟକ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ସପ୍ତମ ଶ୍ରେଣୀରୁ ଓଡ଼ିଶା ପାଠ୍ୟ ପୁସ୍ତକରେ ଶହୀଦ ମାଧୋ ସିଂ ଅଧ୍ୟାୟରେ ରହିଥିବା ମୁଦ୍ରଣଗତ ତ୍ରୁଟିକୁ ଖୁବ୍ ଶୀଘ୍ର ସଂଶୋଧନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସ୍ସିଇଆର୍ଟି ଅତିରିକ୍ତ ନିର୍ଦ୍ଦେଶକଙ୍କ ଜରିଆରେ ବରଗଡ଼ ଓ ସମ୍ଭଲପୁର ଜିଲ୍ଲାପାଳଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପୁସ୍ତକରେ ରହିଥିବା ତ୍ରୁଟି ସଂଶୋଧନ ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 16 ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ତେବେ କାଳବୈଶାଖୀ ଜନିତ ବର୍ଷା ପରେ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି। ଆଗାମୀ 2 ଦିନ ମଧ୍ୟରେ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଗତକାଲି ବଲାଙ୍ଗୀରଠାରେ ସର୍ବାଧିକ ତାପମାତ୍ରା 40.3 ଡିଗ୍ରୀ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣିଲେ ରେଲିକରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣନ୍ତୁ ପାଦ କିମ୍ବା ଗୋଇଠି ଫୁଲିବାର କାରଣ ପ୍ରତିକାର ସମ୍ପର୍କରେ କହୁଛନ୍ତି ଡକ୍ଟର ସ୍ମିତା କୁମାରୀ ପଣ୍ଡା।
1: ବେଳେବେଳେ ଦେଖାଯାଏ ଜଣଙ୍କର ପାଦ ଟିକେ ଫୁଲୁଛି। ଚିକିତ୍ସା ବିଜ୍ଞାନ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ। ବେଶୀ ସମୟ ଗୋଡ଼ ଝୁଲାଇ ବସିଲେ ଅଳ୍ପ ଫୁଲା ଜଣାପଡ଼େ। ବେଳେବେଳେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିଲେ ବା ଚାଲିଲେ ମଧ୍ୟ ଗୋଡ଼ ଫୁଲିଥାଏ। ଏହିସବୁ ସାଧାରଣ କାରଣଗୁଡ଼ିକରେ ଗୋଡ଼ ଫୁଲା ଅଳ୍ପ ହୁଏ ଓ ନିୟମିତ ହୋଇନଥାଏ। କିନ୍ତୁ ବେଳେବେଳେ ଗୋଡ଼ ଫୁଲିବା ବିଭିନ୍ନ ରୋଗ ଯୋଗୁଁ ମଧ୍ୟ ପ୍ରାରମ୍ଭିକ ଲକ୍ଷଣ ହିସାବରେ ଦେଖାଦେଇଥାଏ। ଏହି ବିଷୟରେ ଆମେ କିଛିଟା ଜାଣିବା। ଗର୍ଭାବସ୍ଥାରେ ଗୋଡ଼ ଟିକେ ଫୁଲିଥାଏ, କିନ୍ତୁ ଫୁଲା ଅଧିକ ହେଲେ କିମ୍ବା ଲାଗି ରହିଲେ ଏହା ପ୍ରି ଏକ୍ଲାମ୍ପସିଆର ଲକ୍ଷଣ ହୋଇପାରେ। ତେଣୁ ବ୍ଲଡ୍ ପ୍ରେସର ମାପିବା ଓ ପରିସ୍ରା ପରୀକ୍ଷା କରାଇ ନେବା ନିତାନ୍ତ ଜରୁରୀ। ହାର୍ଟ ଡିଜିଜ୍ ବା ହାର୍ଟ ଫେଲିଅର ହେଲେ ମଧ୍ୟ ଗୋଡ଼ ଫୁଲିଥାଏ। ଗୋଡ଼ ଫୁଲା ସକାଳେ ଅଳ୍ପ ଥାଏ ଓ ସନ୍ଧ୍ୟାରେ ଅଧିକା ହୋଇଥାଏ। ଅଳ୍ପ କାମ କଲେ ଧଇଁସଇଁ ଲାଗେ ଓ ଛାତି ଧଡ଼ଧଡ଼ ହୁଏ, ଥକା ଲାଗେ। କିଡ଼ନୀ ସମସ୍ୟା ହେଲେ ମଧ୍ୟ ଗୋଡ଼ ଫୁଲା ହୋଇପାରେ, କିନ୍ତୁ କିଡ଼ନୀ ରୋଗରେ ଗୋଡ଼ ଫୁଲିବା ଆଗରୁ ମୁହଁ ଫୁଲିଥାଏ। ଲିଭର ବା ଯକୃତ ରୋଗରେ ମଧ୍ୟ ଗୋଡ଼ ଫୁଲିଥାଏ, କିନ୍ତୁ ଏଥିସହିତ ଜଣ୍ଡିସ୍ ଓ ପେଟରେ ପାଣି ଜମିଯାଇଥାଏ। ଶରୀରରେ ରକ୍ତହୀନତା ଦେଖାଦେଲେ କିମ୍ବା ପ୍ରୋଟିନ୍ର ମାତ୍ରା ଅଧିକ କମିଗଲେ ମଧ୍ୟ ଗୋଡ଼ ଫୁଲିଥାଏ ଓ ଧୀରେ ଧୀରେ ପୁରା ଶରୀର ଫୁଲିଯାଏ। ଏହା କୁପୋଷଣ ବା ମାଲ୍ ନ୍ୟୁଟ୍ରିସନ୍ର ମଧ୍ୟ ଲକ୍ଷଣ। ଫାଇଲେରିଆ ରୋଗରେ ମଧ୍ୟ ଗୋଟିଏ ବା ଦୁଇଟି ଗୋଡ଼ ଫୁଲିଯାଏ, ଯାହାକୁ ଆମେ ଗୋଦର ଗୋଡ଼ କହୁ। ବେଳେବେଳେ ବିଭିନ୍ନ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହିସାବରେ ଗୋଡ଼ ଫୁଲିପାରେ, ଯଥା ବ୍ଲଡ୍ ପ୍ରେସର ଔଷଧ, ମାନସିକ ରୋଗର ଔଷଧ ଓ ପେନ୍କିଲର ଇତ୍ୟାଦି ଖାଇବା ପରେ ଗୋଡ଼ ଫୁଲିଯାଇଥାଏ। ଗୋଡ଼ରେ ଆଘାତ ହେଲେ କିମ୍ବା ଗୋଡ଼ ମୋଡ଼ି ହୋଇଗଲେ କିମ୍ବା ଗୋଡ଼ର ହାଡ଼ ଭାଙ୍ଗିଗଲେ ମଧ୍ୟ ଗୋଡ଼ ଫୁଲିପାରେ। ସେଇଥିପାଇଁ ଆଘାତ ଲାଗିଥିବା ବିଷୟକୁ ଆମେ ନିହାତି ପଚାରି ନେବା ଦରକାର। ଗୋଡ଼ ଫୁଲା ସାଙ୍ଗରେ ଛାତି ଦରଜ ହେବା, ହଠାତ୍ ଅଧିକା ଫୁଲିବା, କାଶ ହେବା, ମୁଣ୍ଡ ବ୍ୟଥା ହେବା, ଧଇଁସଇଁ ଲାଗିବା, ପେଟ ଫୁଲିବା, ମୁହଁ ଫୁଲିବା ଇତ୍ୟାଦି ଲକ୍ଷଣ ଥିଲେ ଶୀଘ୍ରତିଶୀଘ୍ର ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ। ସାଧାରଣ ଜୀବନରେ ଆମେ କିଛି ଦିନଚର୍ଯ୍ୟା ବା ନିୟମ ଫଲୋ କରିଥାଉ, ଯାହାଦ୍ୱାରା ଆମର ଗୋଡ଼ ଫୁଲା ଆରମ୍ଭ ହେବା ସାଙ୍ଗେ ସାଙ୍ଗେ ଆମେ ସଠିକ୍ ପଦକ୍ଷେପ ନେଇପାରିବା। ଯେମିତି ଲୁଣ କମ୍ ଖାଇବା ଦରକାର, ପ୍ରତି ଅଧା ଘଣ୍ଟା ବସିଲେ 3 ମିନିଟ୍ ବୁଲାଚଲା କରିବା ଦରକାର, ଗୋଡ଼ର ବ୍ୟାୟାମ ନିୟମିତ ଭାବରେ କରିବା ଦରକାର ଏବଂ ମଝି ମଝିରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଦରକାର।

0: ତ ଆଜିର ସ୍ଲୋଗାନ ହେଲା ସୁସ୍ଥ ଖାଦ୍ୟ, ନିୟମିତ ବ୍ୟାୟାମ, ଶୃଙ୍ଖଳିତ ଦିନଚର୍ଯ୍ୟା ଓ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା। ଏହା ହିଁ ସୁସ୍ଥ ଜୀବନ ପାଇଁ ଗୁରୁମନ୍ତ୍ର।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣିଲେ ପାଦ କିମ୍ବା ଗୋଇଠି ଫୁଲିବାର କାରଣ ଓ ପ୍ରତିକାର। ଏ ସମ୍ପର୍କରେ କହିଲେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ 6 ୱିକେଟ୍ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆଜି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଶ୍ୱିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସରେ ପହଞ୍ଚବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଛନ୍ତି, ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା, ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ବିଶ୍ୱ ବ୍ୟବସ୍ଥା ଗଠନ କରିବା ପାଇଁ ଅନ୍ୟ ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବ। ନୂଆଦିଲ୍ଲୀରେ ବ୍ରିକ୍ସ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳର ମୁଖ୍ୟଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି, ଗତିଶୀଳ ଅର୍ଥନୀତି ମଧ୍ୟରେ ସହଯୋଗ ବୃଦ୍ଧି କରିବା ଏବଂ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତାକୁ ଦୃଢ଼ କରିବା ପାଇଁ ବ୍ରିକ୍ସ ପ୍ରମୁଖ ମଞ୍ଚ ସାବ୍ୟସ୍ତ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ବିଶ୍ୱର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ସେ କହିଛନ୍ତି, ବିଶ୍ୱରେ ଦେଖାଦେଇଥିବା ସଂଘର୍ଷମୟ ପରିସ୍ଥିତି କ୍ଷେତ୍ରରେ ଆଲୋଚନା ଏବଂ କୂଟନୀତି ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଶ୍ୱକୁ ନୂତନ ଆକାର ଦେଉଛି ଏବଂ ଏହାକୁ ସୁଶାସନ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଆତଙ୍କବାଦ ବିରୋଧରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ମଧ୍ୟ ଦେଶଗୁଡ଼ିକ ମଧ୍ୟରେ ଏକମତ ପ୍ରକାଶ ପାଇଛି। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଜଳବାୟୁ କ୍ଷେତ୍ରରେ ଦେଖାଦେଇଥିବା ଦ୍ୱନ୍ଦ୍ୱ, ଆର୍ଥିକ ଅନିଶ୍ଚିତତା ଏବଂ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବ୍ରିକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଆଶା ପ୍ରକାଶ ପାଇଛି। ଡକ୍ଟର ଜୟଶଙ୍କର କହିଛନ୍ତି, ବିଶ୍ୱର ଅନେକ ଦେଶ ଶକ୍ତି, ଖାଦ୍ୟ, ସାର ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସହିତ ଜଡ଼ିତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ବୈଠକରେ ବ୍ରାଜିଲ, ରୁଷ, ଇରାନ, ଇଣ୍ଡୋନେସିଆ, ମାଲେସିଆ, ୟୁଏଇ ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଯୋଗ ଦେଉଛନ୍ତି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଚଳିତ ବ୍ରିକ୍ସ ବୈଠକର ବିଷୟବସ୍ତୁ ହେଉଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ପଦକ୍ଷେପ। ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର
କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତର ପ୍ରଦେଶରେ ଗତ 36 ଘଣ୍ଟା ମଧ୍ୟରେ ବର୍ଷା, ଝଡ଼ ଏବଂ ବଜ୍ରପାତ ଯୋଗୁଁ 111 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 200 ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ କ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି 3 ଘଣ୍ଟାରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ସୂଚନା ଅନୁଯାୟୀ ଘଣ୍ଟା ପ୍ରତି ପ୍ରାୟ 100 କିଲୋମିଟର ବେଗରେ ପବନ ବହିବା ଯୋଗୁଁ କ୍ଷୟକ୍ଷତି ପରିମାଣ ଅଧିକ ହୋଇଛି। ଅନେକଗୁଡ଼ିଏ ରେଳ ଟ୍ରାକ୍ରେ ଗଛ ପଡ଼ିବା ଏବଂ ତାର ଛିଡ଼ିପଡ଼ିବା ଯୋଗୁଁ ପାଟନା ରାଜଧାନୀ ଏକ୍ସପ୍ରେସ୍ ସମେତ ଅନେକଗୁଡ଼ିଏ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ବର୍ଷା ସହିତ କୁଆପଥର ମାଡ଼ ମଧ୍ୟ ବ୍ୟାପକ ଫସଲ କ୍ଷତି କରିଛି। ଅନେକଗୁଡ଼ିଏ ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଗଛ ତଳେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରୟାଗରାଜ, ଭଦୋହି, ମିର୍ଜାପୁର, ଫତେପୁର ଏବଂ ବାରାଣସୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାର ପୁଟ୍ଟପର୍ତ୍ତିରେ ଅନେକ ମହାକାଶ ଏବଂ ପ୍ରତିରକ୍ଷା ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସିର ଏୟାରକ୍ରାଫ୍ଟ ଇଣ୍ଟିଗ୍ରେସନ ଏବଂ ଫ୍ଲାଇଟ୍ ପରୀକ୍ଷଣ କେନ୍ଦ୍ରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିମାନ ଇଣ୍ଟିଗ୍ରେସନ, ପରୀକ୍ଷଣ, ବୈଧତା ଏବଂ ପ୍ରମାଣପତ୍ର ପାଇଁ ଏହି କେନ୍ଦ୍ର ସହଯୋଗୀ ସାବ୍ୟସ୍ତ ହେବ। ପ୍ରତିରକ୍ଷା ମନ୍ତ୍ରୀ ଅଣକାପାଲି ଜିଲ୍ଲାର ଟି ଶୀର୍ଷାପାଲି ଗ୍ରାମରେ ଭାରତ ଡାଇନାମିକ୍ସ ଲିମିଟେଡ୍ର ଏକ ନୂତନ ଅତ୍ୟାଧୁନିକ ନୌସେନା ପ୍ରଣାଳୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବେ। ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୱାଶିଂଟନ୍ରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଛି। ବୈଠକରେ ହିଜବୁଲ୍ଲାକୁ ଦମନ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଲାଗି ଆଲୋଚନା ହୋଇଛି। ଆଜି ମଧ୍ୟ କଥାବାର୍ତ୍ତା ଜାରି ରହିବ ବୋଲି ଜଣାପଡ଼ିଛି। ଉଭୟ ଇସ୍ରାଏଲ ଏବଂ ଲେବାନନର ରାଷ୍ଟ୍ରଦୂତମାନେ ସେମାନଙ୍କ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବା ପର୍ଯ୍ୟନ୍ତ ଇସ୍ରାଏଲ ହେଜବୁଲା ଉପରେ ଆକ୍ରମଣ ଜାରି ରଖିବା ନିମନ୍ତେ ଦାବି କରିଥିବା ବେଳେ ଲେବାନନ ନିଜ ଅଞ୍ଚଳରୁ ଇସ୍ରାଏଲର ଆକ୍ରମଣକୁ ବିରୋଧ କରିଛି। କେନ୍ଦ୍ର ସରକାର ଆଡଭାନ୍ସ ଅଥରାଇଜେସନ ଯୋଜନା ଅଧୀନରେ ସୁନା ଆମଦାନୀ ପରିମାଣ 100 କିଲୋଗ୍ରାମ ମଧ୍ୟରେ ସୀମିତ ରଖିଛନ୍ତି। ଫଳରେ ଅଳଙ୍କାର ରପ୍ତାନୀକାରୀମାନେ ବିନା ଶୁଳ୍କରେ ସୁନା ଆମଦାନୀ କରିପାରିବେ। ବୈଦେଶିକ ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସୁନା ଆମଦାନୀ ପାଇଁ ଆଗୁଆ ଅନୁମତି ଜାରି କରାଯିବ। ପୂର୍ବରୁ ଏହି ଯୋଜନା ଅଧୀନରେ ସୁନା ଆମଦାନୀ ଉପରେ କୌଣସି ସୀମା ନଥିଲା। ଭାରତୀୟ ପାଣିପାଗ ବିଭାଗ ଆଣ୍ଡାମାନ ନିକୋବର ଉପତ୍ୟକା, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ, ମାହେ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ପଶ୍ଚିମବଙ୍ଗ ସମେତ 4 ରାଜ୍ୟରେ ଝଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଦିଲ୍ଲୀ ସମେତ ଦେଶର 23 ଅଞ୍ଚଳରେ ବର୍ଷା ଓ ବଜ୍ରପାତ ହେବ ବୋଲି ଆକଳନ କରାଯାଇଛି। ଓଡ଼ିଶାରେ ମଧ୍ୟ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ

0: ବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 wicketରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବିଜୟ ପାଇଁ 201 ରନ୍ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 8 wicket ହରାଇ 200 ରନ୍ କରିଥିଲା। ତିଲକ ବର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ସନ୍ଧ୍ୟା 7:30ରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ, କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ 6 wicketରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଯେନ୍ ଚାଷୀ ଭାଇ ବହିନମାନଙ୍କର ପାଖେ କମ୍ ସେମାନେ ମହୁମାଛି ଚାଷ କରିପାରିବେ, ଇହାଦେ ଜନସଂଖ୍ୟା ବଢ଼ବାର ସାଙ୍ଗେ ସାଙ୍ଗେ ଆମର ପାଖେ କମ୍ ସମ୍ବଳ ଥିବାର ଲାଗି ରୋଜଗାର ସମସ୍ୟା ଘଉ ଘାଇକେ ବଢ଼ୁଛେ। ଏନ୍ତା ସମିହାତି ମହୁମାଛି ପାଳନକେ ଗୋଟିଏ ଜିତି ଫନ୍ଦା ଭାବେ ଅପନେଇ ପାରିବେ। ଯହକରି ଫଲ୍ ଆର୍ ତୁନ୍ ଶାଗ ବାଗିର୍ ଫସଲ ଲାଗି ମହୁମାଛିର ସାହାଯ୍ୟ ଦରକାର ପଡ଼୍ସି। ହେଥିର୍ଲାଗି ଫଲ୍ ଆଉର୍ ତୁନ୍ ଶାଗ ଚାଷ ଭିତରେ ଯଦି ମହୁମାଛି ପାଳନ କରିପାରିବେ ଦୁହି ଆଡ଼ୁ ଜଜବଜ ଲାଭ। ଯେନ୍ ଚାଷୀ ଭାଇ ଭଉଣୀମାନେ ମହୁମାଛି ପାଳନ କରବାର୍ ଲାଗି ମନ କରୁଛନ୍ ସେମାନେ କେତେଟା କଥାକେ ଧ୍ୟାନ ଦେବେ। ଆପଣମାନେ ଯେନ୍ ଜାଗାନ ମହୁମାଛି ପାଳନ କରବାର୍ ଲାଗି ମନ ବନେଇଛନ୍ ସେଠାନୁ 2-3 କିଲୋମିଟର ଅଞ୍ଚଳ ଭିତରେ ଛୋଟ ବଡ଼ କରି ଜଜବଜ ଗଜ ରହିବାର ଚାହିଁ। କାଁ ଯେ ବୋଇଲେ ମହୁମାଛିମାନେ ବଛର ଗୁଟା ସେଠାନୁ ପରାଗ ଆଉର୍ ଫୁଲର ରସ ଜୁଟେଇ ପାରିବେ। ମହୁମାଛି ପାଳନ କରବାର ଠାନ୍ ଉପରେ ଧୋକା ଗଡ୍ଡି କି ପବନର ସିଧା ପ୍ରଭାବ ନାହିଁ ପଡ଼ୁଥିବାର କଥା। ଯଦି ସେଠାନେ ଛାଏ ଦେଲା ଗଜ ନାଇଁନ ସେଠାନେ ନିଜେ କୃତ୍ରିମ ଉପତି ଛାଏର ବ୍ୟବସ୍ଥା କରବାର୍କେ ପଡ଼୍ବା। ଠାନ୍ଟା ମୁଖ୍ୟା ଧର୍ଷାନୁ ଟିକେ ଦୂରେ ରହିବାର ଚାହିଁ। ଜମିନ ସମାନ ଆଉର ପ୍ୟାନ୍ ଉତିରିବାର ମ୍ୟାଟ୍ ହେବାର କଥା। ମହୁମାଛି ପାଳନ ଲାଗି ବଛା ହେଲା ଠାନ୍ ପାଖେ ନିର୍ମଲ ଆଉର ପ୍ରାକୃତିକ ଭାବେ ବହି ଯାଉଥିବାର ପ୍ୟାନ୍ ଥିବାର କଥା। ଯେନ୍ଠାନେ ମହୁମାଛି ପାଳନ କରବାର୍କେ ଯାଉଛନ୍ ସେଠାନେ ଗଛ ଖୁଟ ଥିଲେ ଖରା ମାସର ଝାଉନୁ ମହୁମାଛିମାନଙ୍କୁ ବଞ୍ଚା ଯାଇପାର୍ବା। ମହୁମାଛି ପାଳନ କରବାର ଠାନ୍କେ ଚାରିଆଡ଼ୁ ଘୁରବାର କଥା। କାଁ ଯେ ବୋଇଲେ ଗାଏ ବଲଦ ସାଙ୍ଗେ ଅଲଗା ବୁଲା ପଶୁଜନ୍ତୁମାନେ ମହୁ ବାକ୍ସକେ କ୍ଷତି ପହଞ୍ଚାବାର ସମ୍ଭାବନା ଜହ ରହେସି। ଏଥିର୍ଲାଗି ଟିକେ ତର୍କି କରି ରହିବାର୍କେ ପଡ଼୍ସି। ଯେତେବେଲେ ମହୁମାଛି ବକ୍ସା ବସଉଛନ୍ ହେତ୍କି ବେଲେ ବକ୍ସା ଧାଡ଼ିକେ ଧାଡ଼ି 10 ଫୁଟ ବକ୍ସାକେ ବକ୍ସା 3 ଫୁଟ ଦୂରିଆ ରଖୁନ୍। ବକ୍ସାମାନଙ୍କୁ ଛାଟ ଛାଟ ବସନ୍। ମହୁମାଛି 27-32°C ତାପମାତ୍ରାନ ଭଲ ଭାବେ କାମ କରସନ୍। ଆମର ରାଜ୍ୟ ଇ ତାପମାତ୍ରା ପ୍ରାୟ ବର୍ଷର ଅଧିକାଂଶ ମାସେ ପାଇପାର୍ମା। ମହୁମାଛି ଲାଗି ତାପମାତ୍ରା 10°C କମ୍ 40°C ଅଧିକା ହେଲେ ଟିକେ ଅଡ଼ୁଆ ହେସି। ଜାନୁଆରୀନୁ ମାର୍ଚ୍ଚ ମାସ ମହୁମାଛି ପାଳନ କରବାର୍ ଲାଗି ବଢ଼ିଆ ସମୟ ହେଲେ ବି ନଭେମ୍ବରନୁ ଫେବୃଆରୀ ଯାଏ ଯେତେବେଲେ କ୍ଷେତ୍ରେ ଖଲେ ଭିନ୍ ଭିନ୍ କିସମର ଫସଲମାନଙ୍କେ ଫୁଲ ଧରିଥିସି ହେ ସମୟଟା ମହୁମାଛି ପାଳନ ଲାଗି ବରଦାନ ଆଏ। ଆମେ ମହୁମାଛି ପାଳନ କରବାର୍କେ ଯାଉଛୁଁ ବୋଇଲେ ମହୁମାଛିର କୁଟୁମ୍ବ ବାବଦେ ଟିକେ ଜାଣିଥିବାର କଥା। ମହୁମାଛି କୁଟୁମ୍ବ ଭିତରେ 3 ପ୍ରକାର ସଦସ୍ୟ ରହେସନ୍। କୁଟୁମ୍ବର ମୁଖିଆ ରାନୀ ମହୁମାଛି ଛଡ଼ା ଶ୍ରମିକ ମହୁମାଛି ଆର୍ ଡ୍ରୋନ୍ ମହୁମାଛି ବି ମହୁମାଛି କୁଟୁମ୍ବର ସଦସ୍ୟ ଆନ୍। ଗୋଟେ ମହୁମାଛି କଲୋନୀନ 40-80 ହଜାର ମହୁମାଛି ରହେସନ୍। ରାନୀ ମହୁମାଛି ହେଉଛେ କୁଟୁମ୍ବର ମା। ଗୋଟେ ମହୁମାଛି ବଂଶନ ଜଣେ ରାନୀ ମହୁମାଛି ରହେସନ୍। ରାନୀ ମହୁମାଛି 2-3 ବରଷ ଯାକ ବଞ୍ଚିଥିସି। ତାର ବଞ୍ଚିଲା ସମୟ ଭିତରେ ସେ 300ଟା ଯାକ ଅଣ୍ଡା ଦେଇପାରସି। ରାନୀ ମହୁମାଛି ଦେଖ୍ବାର୍ ଲାଗି ସୁନାରୀ ରଙ୍ଗର ଇ ତାର ଲମା ପେଟ ପେଟର ପଚ୍ଟା ଚୋକ୍ ହେଇଥିସି। ପୁରୁଷ ମହୁମାଛି ରାନୀ ମହୁମାଛିନୁ ଛୋଟ ଆଉ ଶ୍ରମିକ ମହୁମାଛିନୁ ବଡ଼। ଇ ତାର ଆୟସ ହେଉଛି 3-4 ମାସ। ଗୋଟିଏ ମହୁମାଛି କୁଟୁମ୍ବନ ଶ୍ରମିକ ମହୁମାଛିମାନଙ୍କର ସଂଖ୍ୟା 95। ଶ୍ରମିକ ମହୁମାଛିମାନଙ୍କର ବୟସ 40-45 ଦିନ। ଇ ମହୁମାଛିମାନେ ମହୁ ଉତ୍ପାଦନ ତି ମୁଖ୍ୟ ଭୂମିକା ନେସନ୍। ଶ୍ରମିକ ମହୁମାଛି ମହୁ ବକ୍ସାର ତଲ ସଫା କରବାର, ଛୁଆମାନଙ୍କୁ ଖୁଆବାର, ସେମାନଙ୍କୁ ଶତ୍ରୁମାନଙ୍କନୁ ବଞ୍ଚାବାର କାମ କରସନ୍। ରାନୀ ମହୁମାଛି ନାଇଁ ଥିଲେ ଶ୍ରମିକ ମହୁମାଛିମାନେ ଅଣ୍ଡା ଦେବାର କାମ ବି କରସନ୍। ଇତାର ସାଙ୍ଗେ ଶ୍ରମିକ ମହୁମାଛିମାନେ

0: ଫେଣା ତିଆରି କରସନ୍, ମହମ ଉତ୍ପାଦନ କରସନ୍, ମହୁ ଫେଣାକେ ସଫା କରସନ୍, କୋଷମାନଙ୍କୁ ସଫା ରଖସନ୍, ଫେଣା ଭିତରକେ ପବନ କେନ୍ଥି ଆନାଜାନା କରିପାରବା ସେଥିର୍ ଲାଗି କାମ କରସନ୍। ବାଡ଼ମୁହୁଁ ଯୁଗବାରଟା, ଫୁଲରସ ଜୁଟାବାରଟା, ଫୁଲର ଅଠା ଆର୍ ପରାଗ ଜୁଟାବାରଟା ଶ୍ରମିକ ମହୁମାଛିମାନଙ୍କର କାମ ହେ। ମହୁମାଛି ପାଳନ ଲାଗି ସବୁନୁ ମଞ୍ଜ କଥାଟା ହଉଛେ ମହୁ ବକ୍ସା। ଇଟା ହଉଛେ ମହୁମାଛିର ଘର। ଇ ବକ୍ସା ବନାବାର୍ ଲାଗି ଆମ ନେହତ ଗମ୍ଭୀର କାଠ କେତିନି ଭଲ। ସପ୍ତଫେଣୀ ମହୁମାଛି ପାଳନ ଲାଗି 8ଟା ଫ୍ରେମ୍ ଥିଲା। ISI ଅନୁମୋଦିତ ମାପର କାଠ ବାକ୍ସ ଦରକାର ହଉଥିବାର ବେଲ୍କେ ଇଟାଲିଆନ ମହୁମାଛି ପାଳନ ଲାଗି 10ଟା ଫ୍ରେମ୍ ଥିଲା ବକ୍ସା ଦରକାର ହେସି। ମହୁ ବକ୍ସା ଭିତରେ ତଲପଟା, ଛୁଆମାନେ ରହିବାର ବଖରା, ମହୁ ରଖବାର ବଖରା, ଭିତରର ଢାପନୀ ଆର୍ ଉପରର ଢାପନୀକେ ନେଇକରି ମହୁ ବାକ୍ସ ବନା ହେସି।
1: ଶୁଣିଲି ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନା। ଆଜି ଏଥିରେ ଶୁଣନ୍ତୁ ବାୟୁ ପ୍ରଦୂଷଣ ଓ ଯାନବାହନ, ଏ ସମ୍ପର୍କରେ କହୁଛନ୍ତି ଡକ୍ଟର ସମାପିକା ଦାସ।
2: ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ ଏକ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିଛି। ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ 2023 ଅନୁସାରେ ବିଶ୍ୱର ସର୍ବାଧିକ 100ଟି ପ୍ରଦୂଷିତ ସହର ମଧ୍ୟରେ ଭାରତରେ 83ଟି ସହର ରହିଛି। ରାଜଧାନୀ ନୂଆଦିଲ୍ଲୀ ସମେତ ଦେଶର ବିଭିନ୍ନ ମହାନଗରଗୁଡ଼ିକରେ ବାୟୁ ପ୍ରଦୂଷଣ ଅତି ଭୟଙ୍କର ରୂପ ଧାରଣ କରିଛି। ନୂଆଦିଲ୍ଲୀରେ ଗତ ଜାନୁଆରୀ ମାସରେ ବାୟୁ ଗୁଣବତ୍ତା ସୂଚୀ ବା ଏୟାର କ୍ୱାଲିଟି ଇଣ୍ଡେକ୍ସ 700କୁ ଅତିକ୍ରମ କରିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଜନିତ କାରଣରୁ ଭାରତରେ ପ୍ରାୟ 2 ନିୟୁତ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ୁଥିବାର ଜଣାପଡ଼ୁଛି। ଦ୍ରୁତ ଜନସଂଖ୍ୟା ସାଙ୍ଗକୁ ଯାନବାହନଗୁଡ଼ିକର ସଂଖ୍ୟା ବୃଦ୍ଧି, ଶିଳ୍ପ ପ୍ରସାର, ଜଙ୍ଗଲ ଧ୍ୱଂସ, ଜୀବାଶ୍ମ ଇନ୍ଧନର ମାତ୍ରାଧିକ ବ୍ୟବହାର ଫଳରେ ସହରାଞ୍ଚଳରେ ବାୟୁ ପ୍ରଦୂଷଣ ଅଧିକ ହୋଇଥାଏ। ଭାରତରେ ମୋଟର ଗାଡ଼ିର ବ୍ୟବହାର ବୃଦ୍ଧି ପାଉଥିବାରୁ ବାୟୁ ପ୍ରଦୂଷଣ ବହୁତ ମାତ୍ରାରେ ବୃଦ୍ଧି ପାଉଛି। ମହାନଗରୀ ଦିଲ୍ଲୀରେ ଘଟୁଥିବା ବାୟୁ ପ୍ରଦୂଷଣର 51% ଯାନବାହନ ତଥା ପରିବହନ କ୍ଷେତ୍ରରୁ ହେଉଛି। ସମଗ୍ର ଦେଶରେ ବାୟୁ ପ୍ରଦୂଷଣର 20-30% ପର୍ଯ୍ୟନ୍ତ ପରିବହନ କ୍ଷେତ୍ରରୁ ହୋଇଥାଏ। ଭାରତୀୟ ସହରଗୁଡ଼ିକରେ ଭାସମାନ ସୂକ୍ଷ୍ମକଣିକା PM25 ଓ PM10 ଉତ୍ସର୍ଜନର 20-30% ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ସମୂହ ଉତ୍ସର୍ଜନର 36% ପରିବହନ କ୍ଷେତ୍ରରୁ ଆସିଥାଏ। ସେହିପରି ପରିବହନ କ୍ଷେତ୍ରରୁ ବିପୁଳ ପରିମାଣର କାର୍ବନ ମୋନୋକ୍ସାଇଡ୍ ନିର୍ଗତ ହୋଇଥାଏ, ଯାହା ପ୍ରଦୂଷଣର କାରଣ ହୁଏ। ଭାରତରେ ପ୍ରତିବର୍ଷ ମୋଟରଗାଡ଼ି ବିକ୍ରି ବହୁତ ମାତ୍ରାରେ ବୃଦ୍ଧି ପାଉଛି। ଗତ 2020-21 ମସିହାରେ ଭାରତରେ ଯାନବାହନର ସଂଖ୍ୟା 1 କୋଟିରୁ ଅଧିକ ଥିଲାବେଳେ 2024-25 ମସିହାରେ ଏହା ବଢ଼ି 2 କୋଟିରୁ ଅଧିକ ହୋଇଯାଇଛି। ଏଥିରୁ ଜଣାପଡ଼ୁଛି ଯେ ଭାରତରେ ଯାନବାହନ ସଂଖ୍ୟା କେତେ ଅଧିକ। ଏହି କ୍ରମରେ 1991 ମସିହାରେ ପେଟ୍ରୋଲ ଚାଳିତ ଯାନ ଓ 1992 ମସିହାରେ ଡିଜେଲ ଚାଳିତ ଯାନଗୁଡ଼ିକ ପାଇଁ ନିଗମନ ମାନକ ଲାଗୁ କରାଯାଇଥିଲା। ଏହା ପରେ ପରେ ପେଟ୍ରୋଲ ଚାଳିତ ଯାନଗୁଡ଼ିକରେ କ୍ୟାଟାଲିଟିକ୍ କନ୍ଭର୍ଟରମାନ ବାଧ୍ୟତାମୂଳକ କରାଗଲା। ବଜାରରେ ସିସା ରହିତ ପେଟ୍ରୋଲ ଉପଲବ୍ଧ କରାଗଲା। ଦେଶରେ ଯାନବାହନ ଜନିତ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ 2020 ମସିହା April 1 ତାରିଖରୁ ଦେଶବ୍ୟାପୀ ନିଗମନ ମାନକ BS6 କାର୍ଯ୍ୟକାରୀ କରାଯାଇଛି। ପୂର୍ବରୁ ଯାନବାହନଗୁଡ଼ିକରେ କାର୍ଯ୍ୟକାରୀ BS4 ମାନକ ବ୍ୟବସ୍ଥାରେ ପ୍ରତି କିଲୋମିଟର ପିଛା ଏକ ଡିଜେଲ ଚାଳିତ କାର୍ର ଉତ୍ସର୍ଜନରେ 500 mg କାର୍ବନ ମୋନକ୍ସାଇଡ୍, 250 mg ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ 25 μg PM2.5 ରହିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ମାତ୍ର ନିଗମନ ମାନକ BS6 ଅନୁସାରେ ପ୍ରତି କିଲୋମିଟର ପିଛା ଡିଜେଲ ଚାଳିତ କାର୍ର ନିଗମନରେ 500 mg କାର୍ବନ ମୋନକ୍ସାଇଡ୍, 80 mg ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ 5 μg PM2.5 ରହୁଛି। ସେହିପରି BS4 ନିଗମନ ମାନକରେ ପ୍ରତି କିଲୋମିଟର ପିଛା ଏକ ପେଟ୍ରୋଲ ଚାଳିତ କାର୍ରେ 1 ଗ୍ରାମ କାର୍ବନ ମନୋକ୍ସାଇଡ

0: ଅକ୍ସାଇଡ୍ 80 ମିଲିଗ୍ରାମ ନାଇଟ୍ରୋଜେନ୍ ଅକ୍ସାଇଡ୍ ରହିବାର ପ୍ରାବଧାନ ଥିଲା। ତେବେ BS6 ନିଗମନ ମାନକ ଅନୁସାରେ ପ୍ରତି କିଲୋମିଟର ପିଛା ଏକ କାର୍ର ଉତ୍ସର୍ଜନରେ 1 ଗ୍ରାମ କାର୍ବନ ମନୋକ୍ସାଇଡ୍, 6 ମିଲିଗ୍ରାମ ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ 4 ରୁ 5 μg PM2.5 ରହୁଛି। ଭାରତରେ ଯାନବାହନଗୁଡ଼ିକରେ BS6 ନିଗମନ ଲାଗୁ କରାଯିବା ଫଳରେ ଯାନବାହନ ଜନିତ ପ୍ରଦୂଷଣ ଅନେକାଂଶରେ ହ୍ରାସ ପାଇଛି।
1: ଶୁଣିଲେ ପରିବେଶ ସୂଚନା। ଆଜି ଏଥିରେ ଶୁଣିଲେ ବାୟୁ ପ୍ରଦୂଷଣ ଓ ଯାନବାହନ, ଏ ସମ୍ପର୍କରେ କହିଲେ ଡକ୍ଟର ସମାଭିକା ଦାସ। ଆଗେ ଶୁଣି ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ସଙ୍ଗୀତ ପରିଚାଳନା ଜି ନାରାୟଣ ରାଓ, ଗୀତ ରଚନା ଭୀମ ଭୋଇ, ଶିଳ୍ପୀ ବିବୁଦ୍ଧ ପ୍ରସାଦ ରାଓ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ।

ଶେଷ ହେଲା ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ସଙ୍ଗୀତ ପରିଚାଳନା କରିଥିଲେ ଜି ନାରାୟଣ ରାଓ, ଗୀତଗୁଡ଼ିକୁ ରଚନା କରିଥିଲେ ଭୀମ ଭୋଇ, କଣ୍ଠଦାନ କରିଥିଲେ ବି ବୁଦ୍ଧ ପ୍ରସାଦ ରାଓ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ 317.5 meter ତଥା 945 kHz ଯୋଗେ, FM ମାନଦେ ସମ୍ବଲପୁର 1 MHz ଯୋଗେ ଏବଂ NewZone AIR ମୋବାଇଲ ଆପ୍ ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମ ପ୍ରଥମ ଗୀତଟି ଶୁଣନ୍ତୁ ଶିଳ୍ପୀ ଦିଲୀପ କୁମାର ମହାନ୍ତି, ଗୀତ ରଚନା ଚକ୍ରଧର ମେହେର।

ଶେଷ ହେଲା ସମ୍ବଲପୁର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ, ଶିଳ୍ପୀ କଲ୍ୟାଣୀ ପାଣିଗ୍ରାହୀ, ରଚନା ଅଶ୍ୱିନୀ କୁମାର ରାୟ।

ଏଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଦିଲ୍। ଗୀତଟି ପାଇଁ କଣଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ବେଟା, ଶିଳ୍ପୀ ଉଦିତ ନାରାୟଣ ଏବଂ ଅନୁରାଧା ପୌଡ଼ୱାଲ, ଗୀତ ରଚନା ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: କଥାଚିତ୍ର ତେଜାବ, ଶିଳ୍ପୀ ଅଲକା ୟାଜ୍ଞିକ ଏବଂ ସାଥୀ, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ଶେଷ ଗୀତ କଥାଚିତ୍ର ତ୍ରିଦେବ, ଶିଳ୍ପୀ ଅମିତ କୁମାର, ସ୍ୱପ୍ନା ମୁଖାର୍ଜୀ ଏବଂ ସାଥୀ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ସମୟ ଏଇ କଥାଚିତ୍ର ଗୀତଟା ଶୁଣନ୍, ଗାଇଛନ୍ ମୁକେଶ, ଗୀତଟାକେ ଲେଖିଛନ୍ ଗଣେଶ ମହାପାତ୍ର, ସଙ୍ଗୀତ ସଜେଇଛନ୍ ଭୁବନ ହରି।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ଶେଷେ ଭାରତୀ କରଙ୍କର କଣ୍ଠନ ସୋନୁନି ଗୀତ୍ଟା ଗୀତିକାର କୃପାସିନ୍ଧୁ ଗୁରୁ।

ହିନୁଶେଷେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀମାନେ ଥିଲେ ତେଜରାଜ ନାୟକ, ଗୀତାଞ୍ଜଳି ପୋଢ଼ ଆର୍ ଭାରତୀ କର ଗୀତମାନକେ ଲେଖିଥିଲେ ନରେନ୍ଦ୍ର କୁମାର ଦାସ, ଧରଣୀଧର ପଟେଲ, ଧୋବା ଦାସ, ପ୍ରେମରାଜ କୁମାର ପ୍ରଧାନ ଆର୍ କୃପା ସିନ୍ଧୁ ଗୁରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ମୂଲ କରୁଛୁ। ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

କେବେ କେବେ ଗାଡ଼ି ଚାଲକ ଟ୍ରାଫିକ୍ ନିୟମ ନାଇଁ ମାନିକରି ରାସ୍ତାତି ଥିବା ଚିହ୍ନମାନ୍କେ ନାଇଁ ଦେଖିକରି ଗାଡ଼ି ଚଲାସନ୍, ଯେନ୍ଥିର୍ ଲାଗି ଆକ୍ସିଡେଣ୍ଟ ହେଇଥିସି। ସବୁ ନିୟମ ମାନିକରି ଗାଡ଼ି ଚଲାଲେ କେବେ ଦୁର୍ଘଟଣା ନାଇଁ ହୁଏ। ରାସ୍ତାତି ଗଲାବେଳେ ବୁଲେନ୍, ଛକ୍ ଜାଗା, ନଦୀ, ନଲା ଉପର ଥିବାର ପୋଲ୍ମାନ୍କେ ସାବଧାନ ହେଇକରି ଗାଡ଼ି ଚଲାବାର କଥା। ଶୁଣୁନ୍ ଇହାଦେ ସିନେମା ଜେହେର୍ର ଇ ଗୀତ୍ଟା ଗାଇଛନ୍ ଶ୍ରେୟା ଘୋଷାଲ, ଗୀତିକାର ସଇଦ୍ କ୍ୱାଦ୍ରୀ, ସଙ୍ଗୀତ ଦେଇଛନ୍ ଅନୁ ମଲ୍ଲିକ ଆର୍ ରୂପକୁମାର ରାଠୋଡ଼।

ରାତି ସମିଆଥି ଯଦି ଗାଡ଼ି ଚଲଉଛନ୍ ବେଲେ ଟିକେ ସାବଧାନ ହେଇକରି ଗାଡ଼ି ଚଲଉନ୍, ଆଗପଛ ଦେଖିକରି ରାସ୍ତା ପାର କରୁନ୍, ଆର୍ ସବୁବେଲେ ସତର୍କ ଆର୍ ସାବଧାନ ରହୁନ୍। କେବେ କେବେ ଛୁଆମାନେ ଖେଲ୍ଲା ବେଲ୍କେ ରାସ୍ତା ଉପରକେ ଆସି ଯାଏସନ୍, ଯେନ୍ଥିଲାଗି ଦୁର୍ଘଟଣାର ଶିକାର ହେସନ୍। ହେଥିର୍ଲାଗି ଛୁଆମାନ୍କେ ରୋଡ଼୍ ତରାଥି ଖେଲି ନାଇଁ ଦଉନ୍, ତାଙ୍କର ଯତ୍ନ କରୁନ୍। ইয়াদে সিনেমা দেবদাস নিউর এই গীতটা শুনুন। কণ্ঠদান করেছেন উদিত নারায়ণ আর শ্রেয়া ঘোষাল, গীত লিখেছেন নুসরত ওয়াড্র, সঙ্গীত সাজিয়েছেন ইসমাইল দরবার।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଓ ଏଫ୍ଏମ୍ ମହାନଦୀ 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତାବନ୍ଧୁ, ସମୟର ସ୍ରୋତରେ ଜୀବନର ନୌକାଟି ସୁଖ ଦୁଃଖର ସମାହାର ସହିତ ଦୋହଲି ଦୋହଲି ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ବହି ଚାଲିଥାଏ। ସମସ୍ତ ଝଡ଼କୁ ଅତିକ୍ରମ କରିବାର ସାହସ ବାନ୍ଧି ନିଜର କର୍ମକୁ ନିଜର ଦୃଢ଼ ମନୋବଳ ସହିତ ସମ୍ପନ୍ନ କରିଥାଏ ଆଉ ସର୍ବଦା ଚେଷ୍ଟିତ ରହିଥାଏ ସେଥିପାଇଁ ଏହି ଜୀବନ। ଆଗକୁ ଏ ସମ୍ପର୍କରେ କଥା ହେବା। ପ୍ରଥମେ ଶୁଣନ୍ତୁ କଥାଚିତ୍ର। ଜଙ୍ଗର ଏହି ଗୀତଟି ଗାଇଛନ୍ତି ଅନୁ ମଲ୍ଲିକ ଏବଂ ଅଲକା ୟାଗ୍ନିକ।

0: ସବୁ କଥାକୁ ଯେତେବେଳେ ଆପଣ ମନେ ପକାନ୍ତି, କେମିତି ରହିଥିଲା ଟିକାକରଣ ପ୍ରକ୍ରିୟା ଆଉ ଜନସଚେତନତା?
1: ସେହି ସମୟରେ ତ ମୁଁ ସେହି ପିପିସିରେ ବି ସେହି ଥିଲି। ଆମକୁ ଯେତେବେଳେ କରୋନା ଆରମ୍ଭ ହେଲା ପିପି ସେଣ୍ଟରରେ, ସେଇଠି ସେଇଟା କରୋନା ହସ୍ପିଟାଲ ହେଲା, ଆମକୁ ସେଇଠି ବନ୍ଦ କରିକରି ଆମକୁ ସମସ୍ତଙ୍କୁ ପଠାଇଲେ ଅଲଗା ହସ୍ପିଟାଲ। ମୋତେ ପଠାଇଥିଲେ ଆମର ଫ୍ୟାମିଲି ପ୍ଲାନିଂ, ଆମର ଅଇଁଠାପାଲି ଇନଷ୍ଟିଚ୍ୟୁଟ ନିକେ। ସେଇ ଜାଗାରେ ମୁଁ କରୁଥିଲି ଇମ୍ୟୁନାଇସନ। ଇମ୍ୟୁନାଇସନ କଲା ପରେ ବହୁତ ଆମକୁ ସତର୍କ ହେବାକୁ ପଡ଼ୁଥିଲା। ଆମକୁ ଗୋଟିଏ ଛୁଆ ପାଇଁ ଗୋଟିଏ ଗ୍ଲୋଭ୍ସ, ସାନିଟାଇଜର, ପିପିଟି ପିନ୍ଧିବାକୁ ଆମକୁ ପଡ଼ୁଥିଲା। ଲୋକମାନେ ଡରି ଡରି କରି ଆସୁନଥିଲେ, ପ୍ରାୟ ଛୁଆ ଆସିନାହାନ୍ତି ସେ ଟାଇମରେ। ବହୁତ ଲାପ୍ସ କରିଛି, ସେମାନେ ଡରେ, ତାମାନେ ଘରୁ ବାହାରୁ ନଥିଲେ।
0: ତେବେ ପରବର୍ତ୍ତୀ ସମୟରେ ଜନସଚେତନତା କେମିତି ହେଲା?
1: ଯେତେବେଳେ ଆମର କରୋନା କମି କମି ଗଲା, ସେତେବେଳେ ସେହି ସମୟରେ ଛୁଆ ଆସିଲେ, ସେ ଟାଇମରେ ଯଦି ଗୋଟେ ଛୁଆ ଯଦି 1.5 ମାସରେ ଆରମ୍ଭ କରିଥିଲା, ଯଦି କରୋନା ଆରମ୍ଭ ହେଲା କରୋନା ପିରିୟଡରେ ନ ଆସିଲା, ତାହେଲେ ଯଦି 6-7 ମାସରେ ଆସିଲା, ଆମେ ତାକୁ ପୁଣି ସେକେଣ୍ଡ ଡୋଜ୍ ଆରମ୍ଭ କରୁ। କାରଣ ଆମର ଏ ପେଣ୍ଟା IPV ଏଇଟା ଯଦି ବର୍ଷେ ଭିତରେ ଛୁଆ ଯଦି ଥରେ ନେଇ ଯାଇଥିବ, ତାପରେ ବର୍ଷେ 4 ମାସରେ ଆସିଲେ ବି ସେଇ ପେଣ୍ଟା ଆମେ ଦେଇଥାଉ।
0: ଆଜ୍ଞା, ତେବେ ଟିକାକରଣ ଆଉ ଜନସଚେତନତା ଏଇ ଦୁଇଟି ପ୍ରକ୍ରିୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଯେତିକି ଆମେ ସଚେତନ ହେବା, ଟିକାକରଣ ନିଶ୍ଚିତ ଭାବରେ ସଫଳ ରୂପ ନେବ। ନିଶ୍ଚିତ ପୂର୍ବ ପ୍ରଶ୍ନ ସହିତ ଏହି କଥାଟିକୁ ଯୋଡ଼ିବି ମ୍ୟାଡ଼ାମ, ଯେ ଟିକାକରଣ ଆମ ପାଇଁ ଜରୁରୀ, ଏହି କଥାଟି ଆପଣ କେମିତି ବୁଝେଇବେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ହିସାବରେ? କ'ଣ ବାର୍ତ୍ତା ଦେବାକୁ ଚାହିଁବେ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ?
1: ସମସ୍ତ ଶ୍ରୋତା ଭାଇମାନଙ୍କୁ ମୁଁ କହିଦେଉଛି, ଆଜିର ଶିଶୁ ହେଉଛି କାଲିର ଭବିଷ୍ୟତ, ଆପଣମାନେ ସମସ୍ତେ ଜାଣିଥିବେ। ଆଉ ପ୍ରତିଷେଧକ ଟିକାଦାନ ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ଆମର ଗାଁ ଗାଁରେ ଗୋଟେ ଗୋଟେ ସବ୍ ସେଣ୍ଟର ଅଛି, ଉପସ୍ୱାସ୍ଥ୍ୟ କେନ୍ଦ୍ର। ସେଇଠି ଆମର ଆଶା ଦିଦିମାନେ, ଅଙ୍ଗନବାଡ଼ି ଦିଦିମାନେ, ANM ଦିଦିମାନେ ରହୁଛନ୍ତି। ପ୍ରତ୍ୟେକ ବୁଧବାର ଦିନ ଇମ୍ୟୁନାଇସନ କାର୍ଯ୍ୟକ୍ରମ କରାଯାଏ ଏବଂ ବୁଧବାର ଆଉ ଶୁକ୍ରବାର ଦିନ VHND କରାଯାଉଛି। ସେହି ଜାଗାମାନଙ୍କୁ ଯଦି ଗର୍ଭବତୀ ମା ଯଦି ଗର୍ଭ ହେଲା ପରେ ଯଦି ଯିବ, ତାହେଲେ ସେଠି ପ୍ରତ୍ୟେକ ବିଷୟରେ ତାଙ୍କୁ ବୁଝା ହେଉଛି। ପ୍ରତ୍ୟେକ ମାସରେ ପ୍ରତ୍ୟେକ ଟପିକ ବିଷୟରେ ସେମାନେ, ତାମାନେ ଗୋଟେ ଛୁଆ ପାଇଁ, ମା ପାଇଁ, ତା ଦେହ ପାଇଁ କ'ଣ ଦରକାର, ଗର୍ଭ ସମୟରେ ଛୁଆ କେମିତି ବଢ଼ବ, କେମିତି ଖାଇବ ପିଇବ, ଛୁଆ କେମିତି ଡେଲିଭରି ହେବ, ସେଫ୍ ଡେଲିଭରି, ସେଇଟା ସବୁ ତାକୁ ବୁଝାଯାଉଛି। ସେଥିଲାଗି ମା ମାନଙ୍କୁ ଅନୁରୋଧ, ସମସ୍ତେ ନିଜ ନିଜ ଗର୍ଭ ହେଲା ପରେ, ନିଜ ନିଜ ଗର୍ଭରୁ ଛୁଆ ହେଲା ପରେ ଗର୍ଭ ସମୟରେ ଅଙ୍ଗନବାଡ଼ି ସେଣ୍ଟରକୁ, ଏବଂ ଛୁଆ ଜନ୍ମ ହେଲା ପରେ ଅଙ୍ଗନବାଡ଼ି ସେଣ୍ଟର ମାନଙ୍କୁ ଯାଆନ୍ତୁ ଏବଂ ନିଜ ଶିଶୁମାନଙ୍କର ଓଜନ କରିକରି ଆସନ୍ତୁ। ଆଉ ନିଜର କିଛି ଯାହା ବି ହେଉଛି ସବୁ ପ୍ରକାର ଟେଷ୍ଟ ଗୋଟିଏ ଗୋଟିଏ ଅଙ୍ଗନବାଡ଼ି ସେଣ୍ଟର ଏବଂ ଆମର ସବ୍ ସେଣ୍ଟର ଗୋଟେ ଗୋଟିଏ ହସ୍ପିଟାଲ ଟାଇପ୍ର ହୋଇଗଲାଣି। ସେଇଠି ସବୁ ପ୍ରକାର ଆମର ଲାବୋରେଟୋରୀ ଟେଷ୍ଟ ବି ହେଉଛି ଏବେ। ତେଣୁ ଆପଣମାନଙ୍କୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଯେଉଁଠି ଯେଉଁ ଜାଗାରେ ଥିଲେ ବି ନିଜ ନିଜ ଅଙ୍ଗନବାଡ଼ି ସେଣ୍ଟରକୁ ଯାଇ ରେଜିଷ୍ଟ୍ରେସନ କରାଇ ନିଅନ୍ତୁ ଏବଂ ସବୁ ଯାହା ସରକାରଙ୍କ ଯାହା ସେବା ଦିଆଯାଉଛି ତାହା ଆପଣମାନେ ନିଅନ୍ତୁ। ଯିଏ ଯଦି ହସ୍ପିଟାଲରେ ଡେଲିଭରି ହେଲା, 24 ଘଣ୍ଟା ଭିତରେ ନିଜ ଛୁଆକୁ ହେପାଟାଇଟିସ୍ ଦେବା ପାଇଁ ଯେମିତି କରି ହେଲେ ଚେଷ୍ଟା କରନ୍ତୁ।
0: ଖୁବ୍ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଯେ ଆମେ ସମୟକୁ ଜଗିବା, ଟିକାକରଣ ପ୍ରକ୍ରିୟାରେ ଆମେ ନିଜେ ନିଜକୁ ନିୟୋଜିତ କରିବା, ଜନ ସଚେତନତା ଯଦି ରହିବ ପ୍ରତ୍ୟେକ କାର୍ଯ୍ୟକ୍ରମ ସଫଳ ରୂପ ନେବ, ଏଇ କଥାଟିକୁ ଆମେ ଧ୍ୟାନ ଦେବା। ଟିକାକରଣ ଆମ ପାଇଁ ଜରୁରୀ, ଏହି ବାବଦକୁ ଆପଣ ଅନେକ କଥା ବୁଝେଇଲେ। ଟିକା କେତେବେଳେ କୋଉ ଟିକା ଦିଆଯାଉଛି ସେହି ବିଷୟରେ ମଧ୍ୟ ଆମକୁ କହିଲେ, ଆପଣଙ୍କୁ ଅଶେଷ ଧନ୍ୟବାଦ ମ୍ୟାଡ଼ାମ।
1: ହଉ ମ୍ୟାଡ଼ାମ, ଆପଣ ବି ମୋତେ ଡାକିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର।
2: ଟିକାକରଣର ମହତ୍ତ୍ୱ ଏ ସମ୍ପର୍କରେ ଗୁରୁବାରୀ ମିଶ୍ରଙ୍କୁ ସାକ୍ଷାତ କରିଥିଲେ ବିଶ୍ୱଭାରତୀ ମିଶ୍ର। ବିଶ୍ୱଭାରତୀ ମିଶ୍ର, ତାହେଲେ ଛୁଆମାନଙ୍କର ଉପଯୁକ୍ତ ଯତ୍ନ ଆମର ପ୍ରଥମ କର୍ତ୍ତବ୍ୟ। ଏଥର ଆପଣମାନଙ୍କ ପାଇଁ ଏହି ଗୀତଟି ଗାଇଛନ୍ତି ମିନତୀ ମହାରଣା, ଗୀତ ରଚନା ପରଶୁରାମ ନାଥ।

0: ତାହେଲେ ପୁଣି ଥରେ ଆପଣମାନଙ୍କୁ ଅଜସ୍ର ଶୁଭକାମନା ସହିତ ଆଜିର ତନ୍ମନ୍ ଧନ୍ କାର୍ଯ୍ୟକ୍ରମକୁ ଏଠି ରଖୁଛି। ଉପସ୍ଥାପନରେ ମୁଁ କଳ୍ପଲତା କାନନଙ୍କୁ ନମସ୍କାର। ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ଆଞ୍ଚଳିକ ସମ୍ବାଦ ଶୁଣିବେ ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ର।
1: ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ପ୍ରତିବଦ୍ଧତା ପ୍ରକାଶ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ 21 ତାରିଖରେ ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା ଏନ୍ଟିଏ। ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ଦର ବୃଦ୍ଧି କଲେ ତୈଳ କମ୍ପାନୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ 6 ଦିନିଆ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ୟୁଏଇରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଠକରେ ଶକ୍ତି ସହଯୋଗ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ବିଷୟ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସମ୍ପ୍ରତି ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଉଭୟ ଭାରତ ଓ ୟୁଏଇ ତୈଳ ଏବଂ ଗ୍ୟାସ୍ ଯୋଗାଣ ବ୍ୟବସ୍ଥିତ କରିବା ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ଜିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ଉପରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅଶ୍ୱିନ ମହାଜନ କହିଥିଲେ ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତିକ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ବହୁପକ୍ଷ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ସମସ୍ତ ସଦସ୍ୟ ଦେଶ ସହ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛି।

0: ହୋଇଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଆଜି ଦ୍ୱିତୀୟ ଦିନର ଏକ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ସମସ୍ତ ବୈଦେଶିକ ମନ୍ତ୍ରୀମାନେ ପରିବର୍ତ୍ତନଶୀଳ ବିଶ୍ୱରେ ବହୁପକ୍ଷୀୟ ସହଯୋଗକୁ ଦୃଢ଼ କରିବା ଲାଗି ମନସ୍ଥ କରିଛନ୍ତି। ସେ କହିଛନ୍ତି ଆନ୍ତର୍ଜାତିକ ଆର୍ଥିକ ସଂରଚନାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ କ୍ରମାଗତ ଭାବେ ବହୁପକ୍ଷୀୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ସମର୍ଥନ କରିଆସିଛି। ସେ କହିଛନ୍ତି କେବଳ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକ ଆହ୍ୱାନ ପାଲଟି ନାହିଁ, ବରଂ ଆନ୍ତର୍ଜାତିକ ବ୍ୟବସ୍ଥାକୁ ସମଭାବରେ ବିଚାର କରିବା ଲାଗି ଗଣତାନ୍ତ୍ରିକ ତଥା ପ୍ରତିନିଧିତ୍ୱ କରୁଥିବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡ଼ିକ ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଡକ୍ଟର ଜୟଶଙ୍କର ବହୁପକ୍ଷୀୟ ବ୍ୟବସ୍ଥାରେ ଅନ୍ୟ ଦେଶର ସାର୍ବଭୌମତ୍ୱ, ଆଞ୍ଚଳିକ ସ୍ୱାଧୀନତା ଓ ଆନ୍ତର୍ଜାତିକ ନିୟମକୁ ସମ୍ମାନ ଦେବା ଭଳି କାର୍ଯ୍ୟକୁ ଅଗ୍ରାଧିକାର ଦେବା ଲାଗି ଆହ୍ୱାନ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଏହାର ପ୍ରଭାବ ସମ୍ପର୍କରେ ମତ ବିନିମୟ କରିଛନ୍ତି। ଏହାବ୍ୟତୀତ ଉଭୟ ଦେଶ ମଧ୍ୟରେ ସ୍ୱାର୍ଥଜଡ଼ିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଥିବାରୁ ଡକ୍ଟର ଜୟଶଙ୍କର ଶ୍ରୀ ଆରାଗାଛିଙ୍କୁ ପ୍ରଶଂସା କରିଛନ୍ତି। ନବଗଠିତ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ଭାବେ ରଥୀନ୍ଦ୍ର ବସୁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ବସୁ ବିଜେପିର ପ୍ରାର୍ଥୀ ଭାବେ କୁଚ୍ବିହାର ଦକ୍ଷିଣ ଆସନରୁ ନିର୍ବାଚିତ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ସେ ବହୁସଂଖ୍ୟକ ଭୋଟ୍ରେ ଜିତିଛନ୍ତି। ଆଜି ସକାଳେ କାମଚଳା ବାଚସ୍ପତି ତାପସ ରାୟଙ୍କ ନିରୀକ୍ଷଣରେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ଶ୍ରୀ ବସୁଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବାଚନିକ ଭୋଟ୍ରେ ବିଧାନସଭାରେ ଶ୍ରୀ ବସୁଙ୍କୁ ସମର୍ଥନ ମିଳିଥିଲା। ବାଚସ୍ପତି ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସର ସଦସ୍ୟମାନେ ଗୃହ ପରିତ୍ୟାଗ କରିଥିଲେ, ପରେ ସେମାନେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ନିର୍ବାଚିତ ହେବା ପରେ ଶ୍ରୀ ବସୁଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ବାଚସ୍ପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଦ୍ୟ ସମାପ୍ତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ରଦ୍ଦ ହେବା ପରେ ଆସନ୍ତା ଜୁନ୍ 21 ତାରିଖରେ ପୁନର୍ବାର ଏହି ପରୀକ୍ଷା କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ରଦ୍ଦ କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଘଟଣାର ତଦନ୍ତ କରୁଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସାମାଜିକ ଗଣମାଧ୍ୟମରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କୁ କେବଳ ଏନ୍ଟିଏର ଅଫିସିଆଲ୍ ଚ୍ୟାନେଲ୍ରେ ଦିଆଯାଉଥିବା ସୂଚନା ଉପରେ ବିଶ୍ୱାସ କରିବାକୁ କହିଛି। ଗତ ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପରୀକ୍ଷା ଯେଭଳି ସଠିକ୍ ଭାବରେ ହୋଇପାରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସରକାର ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି ଏବଂ ଏହି ଘଟଣାରେ ସମ୍ବେଦନଶୀଳ ଅଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଆସନ୍ତା ମାସ 21ରେ ହେବାକୁ ଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପାଇଁ ଜୁନ୍ 14 ତାରିଖ ସୁଦ୍ଧା ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ଓଏମ୍ଆର୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: परीक्षा में थोड़ा हमको जो उनकी फॉर्मेलिटीज है, ओएमआर शीट को दस्तखत करना, आरंभ में एक बार करना, अंत में भी एक बार करना, उसमें हमारे विद्यार्थियों कोर टाइम में कटौती हुई थी। जो 2 से 5 एग्जामिनेशन टाइम था उसको ध्यान में रखते एनटीए ने थोड़ी एक निष्पत्ति किया है कि उसको और 15 मिनट बढ़ाए, 2 से शुरू होगा, 5:15 तक ये परीक्षा की समय बढ़ाया जाएगा। इस बार के एडमिट कार्ड 14 जून तक सभी को पहुंच जाएगा।
0: ବିଶ୍ୱ ଶକ୍ତି ସଙ୍କଟ ପରିସ୍ଥିତିରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ୍ ଏବଂ ଡିଜେଲ୍ର ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଫଳରେ ପେଟ୍ରୋଲ୍ ମୂଲ୍ୟ ଲିଟର ପିଛା 94.77 ପଇସାରୁ 97.77 ପଇସାକୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଡିଜେଲ୍ ଲିଟର ପିଛା 87.67 ପଇସାରୁ 90.67 ପଇସାକୁ ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲ୍ ମୂଲ୍ୟ ଲିଟର ପିଛା 106.68 ପଇସା ହୋଇଥିବାବେଳେ ଡିଜେଲ୍ ମୂଲ୍ୟ 93.14 ପଇସାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ୍ ମୂଲ୍ୟ 108.74 ପଇସା ଓ ଡିଜେଲ ମୂଲ୍ୟ 95.13 ପଇସାକୁ ବୃଦ୍ଧି ପାଇଥିବାବେଳେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 103.77 ଏବଂ ଡିଜେଲ ମୂଲ୍ୟ ଲିଟର ପିଛା 95.35 ପଇସାକୁ ବୃଦ୍ଧି ପାଇଛି। ସିଏନ୍ଜି ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ଏକ କିଲୋଗ୍ରାମ ସିଏନ୍ଜି ମୂଲ୍ୟ 2 ଟଙ୍କା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ଏହାର ମୂଲ୍ୟ 79.09, ଗାଜିଆବାଦରେ 87.70 ଏବଂ ଗୁରୁଗ୍ରାମରେ 84.12 ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଉଭୟ ପକ୍ଷ ଆମେରିକା ଚୀନ୍ ସମ୍ପର୍କରେ ସ୍ଥିରତା କ୍ଷେତ୍ରରେ ସୁଧାର ଆସିଥିବା କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଉଭୟ ଆମେରିକା ଓ ଚୀନ୍ ଇରାନ୍କୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଟ୍ରମ୍ପ୍ ଏବଂ ଶ୍ରୀ ଜିନ୍ପିଙ୍ଗ୍ ଇରାନ୍କୁ ଆଣବିକ କ୍ଷେପଣାସ୍ତ୍ର ସମ୍ପନ୍ନ ନ କରାଇ ଦେବା ନେଇ ଏକମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ୍ କହିଛନ୍ତି ଉଭୟ ଦେଶ ବାଣିଜ୍ୟିକ ଚୁକ୍ତିରେ ମଧ୍ୟ ସଫଳତା ଲାଭ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ସହ ଅନେକ ନୂତନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ଚୀନ୍ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30 ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ପଏଣ୍ଟ ତାଲିକାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ସମାନ ପଏଣ୍ଟ ସହ ଗୁଜରାଟ ଟାଇଟନ୍ସ ଦ୍ୱିତୀୟ ଏବଂ 14 ପଏଣ୍ଟ ସହ ସନ୍ରାଇଜର୍ସ ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଛି। ଇଟାଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଏଲିନା ସ୍ୱାତେଲିନା ପୋଲାଣ୍ଡର ଇଗା ସ୍ୱିଆତେକ୍ଙ୍କୁ 6-2, 4-6, 6-2 ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ଦେଶ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ 21 ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା ଏନ୍ଟିଏ। ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ବୃଦ୍ଧି କଲେ ତୈଳ କମ୍ପାନୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ଓ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi and UAE President Sheikh Mohammed bin Zayed Al Nahyan discuss energy cooperation and bilateral trade in Abu Dhabi. Both leaders exchange key MOUs in defence, petroleum and investments. BRICS Foreign Ministers Meeting 2026 underway in New Delhi. External Affairs Minister Dr. S. Jaishankar reaffirms India's commitment in advancing goal of reformed and effective multilateralism. NTA to reconduct NEET UG 2026 examination on June 21st. Education Minister Dharmendra Pradhan assures fairness and transparency in exam process. BJP MLA Ratindra Boshu elected as new Speaker of West Bengal Legislative Assembly. And in badminton, Indian men's doubles pair of Satvik Sairaj Ranki Reddy and Chirag Shetty enter semi-finals of Thailand Open. Prime Minister Narendra Modi is in Abu Dhabi on the first leg of a 6-day tour covering the UAE and Europe. He was received by UAE President Sheikh Mohammed bin Zayed Al Nahyan at the presidential airport and accorded a ceremonial welcome with UAE F-16 fighter jets escorting his aircraft as it entered Emirati airspace. Prime Minister Modi has since met President Sheikh Mohammed bin Zayed with energy cooperation and bilateral trade high on the agenda. The talks took place amid global supply disruptions linked to the ongoing conflict in West Asia. In his opening remarks, Prime Minister Modi strongly condemned recent attacks on the UAE, describing them as completely unacceptable.
3: आपने जिस संयम करे और विनम्र का परिचय दिखाया है यह बहुत ही सराहनीय है। राष्ट्रीय एकता, सुरक्षा और क्षेत्रीय अखंडता को बनाए रखने आपके नेतृत्व में उठाए गए कदमों का हम अभिनंदन करते हैं।
2: Addressing President Sheikh Mohammed bin Zayed as brother, he praised the resilience shown by the UAE leadership during challenging times, reaffirmed India's support for the Emirates, and said dialogue and diplomacy

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣି ଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଓ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

0: ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହେବାକୁ ଥିବା ପରୀକ୍ଷାର ସୁଗମ ପରିଚାଳନା ଏବଂ ବିଭିନ୍ନ ଦିଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷାକ୍ଷେତ୍ରକୁ ସରକାର ପ୍ରାଥମିକତା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ଭେଦନଶୀଳ ଅଛନ୍ତି। ପୁନଃ ପରୀକ୍ଷା ପାଇଁ ଆସନ୍ତା ମାସ 14 ତାରିଖ ସୁଦ୍ଧା ପରୀକ୍ଷାର୍ଥୀ ପ୍ରବେଶପତ୍ର ପାଇପାରିବେ। ନିଟ୍ ୟୁଜି ପରୀକ୍ଷା ଆସନ୍ତା ବର୍ଷର ଓଏମ୍ଆର୍ ଆଧାରିତ ମୋଡ୍ ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ରେ କରାଯିବ। ଏନ୍ଟିଏରେ ସଂସ୍କାରର ଆବଶ୍ୟକତା ରହିଛି ଏବଂ ଭବିଷ୍ୟତରେ ଏଭଳି ଅନିୟମିତତା ରୋକିବା ପାଇଁ ଅଧିକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଶ୍ନପତ୍ର ଲିକ୍ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ସିବିଆଇ ତଦନ୍ତ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି,
1: ସିବିଆଇ ତହ ତକ୍ ଯାଏଗି କହାଁ ଓ କମାଣ୍ଡ ଚେନ୍ ପେ ବ୍ରିଚ୍ ହୁଈ ହେ ରାଧାକୃଷ୍ଣ କମିଟି କୁ ପୁରା ପାଳନ କରନେ କେ ଉପରାନ୍ତ ବି କହାଁ ଓ ବ୍ରିଚ୍ ହୁଈ ଉସ ବ୍ରିଜ କୁ ମେରା ପୁରା ବିଶ୍ୱାସ ସିବିଆଇ କେ ଉପର ସରକାର କି ପୁରା ନେତୃତ୍ୱ ସଭି ବିଭାଗ ଉସମେ ସେ ଗମ୍ଭୀରତା ଚିଜ କୁ ଲେତେ ହୁଏ ଶୀର୍ଷ ତ ନେତୃତ୍ୱ ଉସକି ଲେକେ ଖୁବ ଦାୟିତ୍ୱ ଲିଆ ହେ ଚିନ୍ତା କର ରହା ହେ ହମ ଇସ ବାର ମାଲ ପ୍ରାକ୍ଟିସ ହୋନେ ନହିଁ ଦେଙ୍ଗେ।
0: ଗତକାଲି ଅନୁଷ୍ଠିତ ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏନ୍ଟିଏ ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପୂର୍ବରୁ ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହାକୁ ବାତିଲ କରାଯାଇଛି। ମୂଲ୍ୟବୋଧ ଭିତ୍ତିକ ଜ୍ଞାନ ବିନା ଏକ ଦୃଢ଼ ଏବଂ ସମନ୍ୱିତ ସମାଜ ଗଠନ କରିବା ସମ୍ଭବ ନୁହେଁ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀକୁ ସମ୍ବୋଧନ କରି ରାଜ୍ୟପାଳ କହିଛନ୍ତି, ପାରଦର୍ଶିତା, ଶୃଙ୍ଖଳା, ଚରିତ୍ର ଏବଂ ନିରନ୍ତର ଆତ୍ମଚିନ୍ତନ ବ୍ୟକ୍ତିତ୍ୱକୁ ବାସ୍ତବ ରୂପ ଦେଇଥାଏ। ଶିକ୍ଷା ଯୁବଚିନ୍ତନ ଶକ୍ତିକୁ ପୋଷଣ କରିବା ସହିତ ଦେଶ ଗଠନରେ ପଥ ପ୍ରଶସ୍ତ କରିଥାଏ। ବର୍ତ୍ତମାନ ସମୟରେ ଶିକ୍ଷା ପୁସ୍ତକରେ ସୀମିତ ନ ରହି ସୃଜନଶୀଳତା, ଉଦ୍ଭାବନ ଏବଂ ଗଭୀର ଚିନ୍ତାଶକ୍ତି କ୍ଷେତ୍ରକୁ ପ୍ରସାରିତ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ସୁଯୋଗର ସୀମା ପରିବ୍ୟାପ୍ତ ହେବାରେ ଲାଗିଛି। କୃତ୍ରିମ ବୁଦ୍ଧିମତା, ଡିଜିଟାଲ, ନବସୃଜନ, ଉଦ୍ୟୋଗୀ ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ ଆସୁଥିଲେ ମଧ୍ୟ ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍ତି। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଶ୍ରୀ ଗୋପାଳନ୍ କହିଛନ୍ତି, ପ୍ରସ୍ତୁତି, ପ୍ରଶିକ୍ଷଣ ଏବଂ ମୁଦ୍ରଣ କାର୍ଯ୍ୟ ଆସନ୍ତା 20ରୁ 29 ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଓଡ଼ିଶାରେ 3,34,00,000 ଭୋଟର ରହିଛନ୍ତି। ଭୋଟର ତାଲିକାରୁ 9,00,000 ଉର୍ଦ୍ଧ୍ୱ ଭୋଟର ବାଦ୍ ପଡ଼ିଛନ୍ତି। ଏହି ସମୟ ମଧ୍ୟରେ 94.61% ମ୍ୟାପିଂ ଶେଷ ହୋଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ କରାଯିବ। ଆସନ୍ତା 30 ତାରିଖରୁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ସର୍ଭେ କରିବେ ବୋଲି ଶ୍ରୀ ଗୋପାଳନ୍ କହିଛନ୍ତି।
2: କାହାର ବୟସ ମ୍ୟାଚ୍ ହେଉନି, କାହାର ଆମ ପାଖରେ ମାଙ୍କର ନା ନାହିଁ, ସେ ମାଙ୍କ ସହିତ ଲିଙ୍କ୍ ହେଇଛି, ଏମିତି କେତେଟା ଲଜିକାଲ ଏରର୍ସ ପଏଣ୍ଟ ଆଉଟ୍ କରାଯାଇଛି। ସେ ଲଜିକାଲ ଏରର୍ ଗୁଡା ସୁଦ୍ଧା ସେଇଟା ବିଏଲ୍ଓ ଯେତେବେଳେ ଘର ଘରକୁ ବୁଲିବେ ସେଇଟାକୁ ସ୍ପଷ୍ଟୀକରଣ କରି ଆଣିବେ। ବର୍ତ୍ତମାନ ରାଜ୍ୟରେ 33,123 ବୁଥ୍ ଅଛି, ଏଥିରେ ଆହୁରି 12,132 ବୁଥ୍ ଆଡ୍ ନୂଆରେ ସୃଷ୍ଟି ହେବ। ତେଣୁ ଟୋଟାଲି ଯେତେବେଳେ ଏସ୍ଆଇଆର୍ ସରିଯିବ ରାଜ୍ୟରେ 45,255 ବୁଥ୍ ରହିବ।
0: ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରଠାରେ ଆଜି ତୈଳ କମ୍ପାନୀର ଅଧିକାରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ, ଆତଙ୍କିତ ନ ହୋଇ ତେଲ କିଣିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ଗହଳି ଏବଂ ମହଜୁଦ ତେଲର ସୁଷମ ବଣ୍ଟନକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ମାଲିକମାନେ କମ୍ ପରିମାଣର ତେଲ ଦେଉଥିବା ସୂଚନା ମିଳିଛି।
3: ପେଟ୍ରୋଲ ଡିଜେଲର କୌଣସି କମି ନାହିଁ। ବର୍ତ୍ତମାନ ଓଡ଼ିଶାର ଟପ୍ ଅଫିସର୍ସ ମାନେ ଅଛନ୍ତି, ଆଇଓସିଏଲ, ଇପିସିଏଲ, ଏଚ୍ପିସିଏଲ ସମସ୍ତଙ୍କ ସହିତ ଆଲୋଚନା ହେଲା। ତ 13 ଦିନର ତେଲ ଆମ ପାଖରେ ଅଛି, ତେଲ ସର୍ଟେଜ ନାହିଁ, କିନ୍ତୁ ଗୋଟେ ପ୍ୟାନିକ ସିଚୁଏସନ୍ କେମିତି କ୍ରିଏଟ୍ ହେଲା। ନିବେଦନ ସମସ୍ତଙ୍କୁ, ରାଜ୍ୟବାସୀ, ତେଲରେ କୌଣସି ଅଭାବ ନାହିଁ, ଜାର୍କେଟ୍ ମା ଆଣନ୍ତୁ ନାହିଁ, ଷ୍ଟକ୍ ଘରେ ନେଇକି ରଖନ୍ତୁ ନାହିଁ, କୌଣସି ପ୍ରକାର ପ୍ୟାନିକ୍ ହେବାର ଆବଶ୍ୟକତା ନାହିଁ।
0: ପଶ୍ଚିମ ଏସିଆ ପରିସ୍ଥିତି ପାଇଁ ତୈଳ ଏବଂ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ସୃଷ୍ଟ ଆହ୍ୱାନକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ଆଇଓସିଏଲ୍ର ସିଜିଏମ୍ କମଲ ସିଲ୍ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ବିଶ୍ୱସ୍ତରରେ ଇନ୍ଧନ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ବୃଦ୍ଧି କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ପେଟ୍ରୋଲ 3.2% ଏବଂ ଡିଜେଲ 3.4% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି ଅନ୍ୟାନ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ 20%-100% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଭାରତରେ ତୈଳ ଦର ବୃଦ୍ଧି ଯଥେଷ୍ଟ କମ୍ ରହିଛି। ଦେଶବାସୀଙ୍କୁ ମୁଦ୍ରାସ୍କୀତି ଏବଂ ଆର୍ଥିକ ଚାପରୁ ସୁରକ୍ଷିତ ରଖିବା ପାଇଁ ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ବିକାଶ ନିମନ୍ତେ ଏହି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ବିଭିନ୍ନ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଫ୍ଲାଏଓଭର ବ୍ରିଜ୍ ନିର୍ମାଣ ନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଓଭରବ୍ରିଜ୍ ନିର୍ମାଣ ପ୍ରକଳ୍ପ ପାଇଁ 86,23,16,500 ଟେଣ୍ଡର ଆହ୍ୱାନ କରାଯାଇଥିଲା। 10 ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଏବଂ ପରିଚାଳନା ନିର୍ମାଣକାରୀ ସଂସ୍ଥା ଅଧୀନରେ ରହିବ। 18 ମାସ ମଧ୍ୟରେ ପ୍ରକଳ୍ପ ଶେଷ ନେଇ ସମୟସୀମା ଧାର୍ଯ୍ୟ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଗଞ୍ଜାମ ଜିଲ୍ଲାରେ 9 ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେଥିମଧ୍ୟରେ 3 ଫ୍ଲାଇଓଭର ଏବଂ 6 ଭୂମିତଳ ରାସ୍ତା ରହିଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁଖଦେବ ଥାପରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ପୃଥକ ପୃଥକ ବାର୍ତ୍ତାରେ ଶହୀଦ ସୁଖଦେବଙ୍କ ଦେଶପ୍ରତି ସାହସ ଏବଂ ସର୍ବୋଚ୍ଚ ବଳିଦାନ ଉପରେ ଆଲୋକପାତ କରିବା ସହ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ପ୍ରତିହତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ସି ବକ୍ସ ପୋର୍ଟାଲର ଉପଯୋଗ, ନୋଡାଲ ଅଧିକାରୀଙ୍କ ଭୂମିକା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ଏ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ବିଜ୍ଞପିତ ଅଞ୍ଚଳରେ କାର୍ଯ୍ୟକାରୀ ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଗଜପତି ଜିଲ୍ଲାରେ ସିଏମ୍ ଟ୍ରଫି 2026 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ 14 ବର୍ଷରୁ କମ୍ ବୟସର ବାଳକ ବାଳିକା ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମନୀନ୍ଦ୍ର ହୋନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ପରିଶ୍ରମ, ନିଷ୍ଠା ଏବଂ ଖେଳୁଆଡ଼ ମନୋଭାବ ନେଇ ଅଂଶଗ୍ରହଣ କଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ ବୋଲି କହିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ଭେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ପୁଣିଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଟିକେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନଙ୍କୁ ଏଠି ଜଣାଇଦେବାକୁ ଚାହିଁବୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ ଯୋଗେ ଉପଲବ୍ଧ ହେବ ନାହିଁ। ସୂଚନାଟି ଏଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର କୌନ୍ ହେ ଜୋ ସ୍ୱପ୍ନ ମେ ଆୟା ର ଏହି ଗୀତଟି ଶୁଣନ୍ତୁ। ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ସମୀର। ସଙ୍ଗୀତ ନିର୍ଦ୍ଦେଶନା ନିଖିଲ ବିନୟ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଜିସୁମ୍ କଥାଚିତ୍ରର କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ, ଗୀତରଚନା ନୀଳେଶ ମିଶ୍ର, ସଙ୍ଗୀତ ଏମ୍ ଏମ୍ କ୍ରିମ୍।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ।

0: ମାନାମରା ଆର୍ ଯେନ୍ତା ସେଟ୍ ଡାଲି ଇଠି ହେନେ ସେଟ୍ ଡାଲି ଯେନ୍ତା ମାନୁ କି ଯୋଡ଼େ ମୁଟା କାମଚିକା ନାଇଁ ଆତ୍ଲି ଦେମେ ଚାହେ ଆଦିନ ପ୍ରମାଣ କାମାଲ ଦାମ ଆଜ ଅଣ୍ଟା ସର ଦିନ ତାହା ଏନ୍ତି ହାୱାଦ ଏକାତ୍ର ହି ମାଲକାନା କଥା ଜଷ୍ଟ ଉରାଲ ନାଇଁ ଆ ହାୱାଦ ଛୋଟେନ୍ ଦିନ ଏନ୍ତି ଚାଉଡ଼ା ମନ୍ତେ କିଛି କଲା ବିଜନାତି କାଲି କମଲା ଆଦଗି ଲାଗାନ ଆର୍ ତହେଁ ସେଟ୍ ଡାଲି ଇ ମାନୁ ବନି ହୁ ହୁ ଢେ ଚାନୁନ୍ ଠିକ ମାନେ କାମଚିକା ନାଇଁ ଆର୍ ଇଧି ସେଟ୍ ଡାଲି ଆଉ ଯେତ୍କିଟା ଆଲା ଭି ଯଦି କାମର ବାଛୁନି ବାନାବ ତୋତରୁ ଚତ୍ ପାସ ଯେନ୍ଟା ଚୋର ଆର ଆଧିନା ସମାଜ ଘଣ୍ଟା ରୋଦ ସବୁଦିନ ଗେଲେକାନ ଶୁଭ ସଂକେତ ଗେଲେକାନ
1: ଠିକ ଠିକ ଠିକ ତା ଯେନ୍ତାକି ସାମିଆ ପରିବର୍ତ୍ତନ ମାନ ଲିନା ଭିତ ପରିବର୍ତ୍ତନ ମାନତ
0: ମାନତ
1: ହେଲେ କଥା ମଞ୍ଜା ଯେ ଆଗଲି କାନ ଆ ଜନ୍ତୁ ଧାକରା ଲିଆ
0: ଆକୁ ନା
1: ତହଣେ ମନା ଲିଆ ତାଙ୍କେ ମାର୍ଗନ୍ତି କିନ୍ତୁ ଆକୁ ନେକାସ୍ତି ଅନୁରୋଧ
0: ନାମ
1: ଇ ସମିଆ ବନ ହିଁ ଆହନା କଥା ହେଲେ ଏତ୍କି ବନ ନାମ ଜାଗତ ଆରୁ ରଥ ଯେ ନାମେ ଇନ୍ୟଟା ଜିନିଷ ରାଚା ନାମେ ବାଦ୍ୟ ଯନ୍ତ୍ରଟା ନାମ ଇନ୍ନେ କାମିକିରି ଇ ଇ ଓକେଜନ୍ ଗୁଠି ନାମ ବ୍ୟବହାର କମାଲ କାତ ଆ କଥା ବଦ ନାମେ ଭବିଷ୍ୟତ ପିଢ଼ି ବି ଆହନା କଥା ଆରୁ ଯେତେବେଳେ ଯେନ୍ଟା ଦରକାର ସମୟ ଯେ ପରିବର୍ତ୍ତନ କେ ଅନୁସାରେ ନାମ ଭି ହନେ ପରିବର୍ତ୍ତନ ମାଞ୍ଚକୁନି ବି ଆ ପରମ୍ପରା ବନ ଇଅ ଆରୁ ଭବିଷ୍ୟତ ଗେଲାଗାନ ଆଦାନ ଯେନ୍ ହାତର ଗୁଠିଆ ବାରାଲନାଥ ଆର୍ ଆହ ଧନ୍ୟବାଦ ଇନା ବାର୍ଷକାର ଆଉ କୁଣାର୍ଗେ ଯେନ୍ ତହଣେ ଆତିଲି ଆଦି ବାବଦ ଦୀପକ ତେଙ୍କାର ବୁଲିକିରି ଆକାଶବାଣୀ ତରଫ ଅଶେଷ ଅଶେଷ ଧନ୍ୟବାଦ ଜୁହାର।

ପରବର୍ତ୍ତୀ ଗୀତଟିର କଥାଚିତ୍ର ତୁମକୁ ଦେଖିଲା ପରେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି, ସଙ୍ଗୀତ ମଳୟ ମିଶ୍ରା।

ଆପଣମାନେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ବାଜି କଥାଚିତ୍ରର ଏହି ଗୀତଟି ନିଜାମଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି, ସଙ୍ଗୀତ ସଂଯୋଜନା ମଳୟ ମିଶ୍ର।

0: ଏହି ଗୀତ ସହିତ ଏଇଠି ଶେଷ କରୁଛୁ ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସମୟ ଅପରାହ୍ନ 4 ବାଜିବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚନିର ମୁଖ୍ୟା ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇକରି ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କେ ବଢ଼ବାର୍ ଲାଗି ସବେ ମିଶିକରି କାମ କରବାକେ ପ୍ରତିବଦ୍ଧତା ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ଦେଶ। ଶିକ୍ଷା କ୍ଷେତ୍ରକେ ପ୍ରାଥମିକତା ଦେବାର ସହିତ ଛାତ୍ରଛାତ୍ରୀଙ୍କ ଲାଗି ସମ୍ବେଦନଶୀଳ ଅଛନ୍ ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଇବା ମାସ 21 ତାରିଖରେ ଫେରଘାଏ ଅନୁଷ୍ଠିତ ହେବା ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଆଉ କ୍ଷମତାକେ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରବାର୍କେ ପରାମର୍ଶ ଦେଲେ ରାଜ୍ୟପାଳ। ରାଇଜେ ଆଇବା 30 ତାରିଖନୁ ମୂଲ ହେବା ଭୋଟର ତାଲିକାତି 3 ଖେପ୍ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍। ପେଟ୍ରୋଲ ଆଉ ଡିଜେଲ ଲିଟର ପିଛା 3 ବଢ଼ାଲେ ତେଲ କମ୍ପାନୀ। ବହୁତ ପରିମାଣରେ ପେଟ୍ରୋଲ ଡିଜେଲ ମହଜୁଦ ଅଛି ବୋଲି ସୂଚନା ଦେଲେ ରାଜ୍ୟ ସରକାର। ଉତ୍ତରପ୍ରଦେଶର ବର୍ଷା ଆଉ ଚଡ଼କମରାଥି ମୃତ୍ୟୁ ସଂଖ୍ୟା ବଢ଼ିକରି ହେଇଛେ 111। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ଲାଗି ଆଇଜ୍ ବେଲବୁଡ଼େ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବା ଗୋଟେ ବୈଠକ। ମୁଖ୍ୟମନ୍ତ୍ରୀ ଗଲାକାଲି ଫେରଘାଏ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକେ ନେଇକରି କରିଛନ୍ ସମୀକ୍ଷା। ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକେ ସରଳ କରବାର୍ ଲାଗି ରାଜ୍ୟ ସରକାର ଜାରି କରିଛନ୍ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ। ଭୁବନେଶ୍ୱରନ୍ନ ହୋଇଯାଇଛି ଓଡ଼ିଶା ହସ୍ତଶିଳ୍ପ ଚିଠାନୀତି 2026 ପରାମର୍ଶଦାତା କର୍ମଶାଳା। ରାଜ୍ୟ ସରକାର 7 ଶ୍ରେଣୀ ଓଡ଼ିଆ ବହିତି ସହିତ ମାଧ ସିଂଙ୍କର ଅଧ୍ୟାୟତି ଛପା ହେବାର ଭୁଲ୍କେ ସଂଶୋଧନ କରବାର୍କେ ଦେଇଛନ୍ ନିର୍ଦ୍ଦେଶ। ପରିବାରର ଗୁରୁତ୍ୱ ଆଉ ସୁସ୍ଥ ସମାଜ ଗଠନ ଦିଗେ ପରିବାରର ଭୂମିକା ବାବଦେ ସମକୁ ଜନାବାର୍ ଲାଗି ଆଜ୍ ପାଳନ ହେଉଛି ଅନ୍ତର୍ଜାତୀୟ ପରିବାର ଦିବସ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ କାର୍ଯ୍ୟକ୍ଷେତ୍ରଟି ମହିଳା ନିର୍ଯାତନାକେ ରୁକ୍ବାର୍ ଲାଗି ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ବାବଦେ ଅନୁଷ୍ଠିତ ହୋଇଯାଇଛି ପ୍ରଶିକ୍ଷଣ କର୍ମଶାଳା। ନୂଆପଡ଼ା ଜିଲ୍ଲାନ ଅନୁଷ୍ଠିତ ହୋଇଛି ଖଡ଼ିଆଲ ବିଜ୍ଞପିତ ଅଞ୍ଚଳ ପରିଷଦ ବୈଠକ। ଆଉର୍ ଆଇବା 24 ଭିତରେ ଘଡ଼ଘଡ଼ି ସାଙ୍ଗେ ବର୍ଷାକେ ନେଇକରି ପ୍ରାୟ ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରିଛେ ପାଣିପାଗ ବିଭାଗ। ଏଚନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ର 5
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଅନନ୍ୟା, ରଚନା ଶ୍ରୀ ବ୍ରଜେନ୍ଦ୍ର ନାୟକ, ପ୍ରଯୋଜନା ଭାଗୀରଥୀ ମିଶ୍ର, ସହଯୋଗିତା ସନ୍ତୋଷ ପିଂ। ଶୁଣନ୍ତୁ ନାଟକ ଅନନ୍ୟା।

0: ନିଶବ୍ଦ। ଆରେ ରେଡିଓଟା ବନ୍ଦ କେମିତି ହେଇଗଲା?
1: ବନ୍ଦ ହେଇନି, ମୁଁ ବନ୍ଦ କରିଦେଲି। ଯୋଉଟା ହେଲେ ଥରକୁ ଗୋଟେ କାମ କର, ଏପଟେ ରେଡିଓ ଶୁଣୁଛ, ସେପଟେ ଗୀତ ଗାଉଛ, ପୁଣି ଖବରକାଗଜ ପଢୁଛ।
0: ତମେ ତ ଜାଣିଛ ମୁଁ ଜଣେ ଜିନିୟସ୍, ଏକା ସାଙ୍ଗରେ ତିନିଟା କାମ କରିପାରେ। ତିନିଟା କାହିଁକି, ଚା ଟିକେ ଯଦି ଆଣିବ ଚାରିଟା କାମ ଚାଲିବ। ଲଗା ଲଗା ରେଡିଓଟା ଲଗା। କେତେ ବଢିଆ ଗୀତଟେ ଚାଲିଥିଲା। ତମେ ତ ଟିଭି ଦେଖିବା ଲୋକ, ଶାଶୁ ବୋହୁ ନଣନ୍ଦ ଭାଉଜ ଇତ୍ୟାଦି, ରେଡିଓର ମଜା ଟିଭିରେ ପାଇବନି, ବୁଝିଲ?
1: ମାନେ
0: ହଉ, ରେଡିଓ ନହେଲେ ନାହିଁ, ଖବରକାଗଜରେ କାମ ଚଳେଇଦେବା କଥା, ଆଉ କ'ଣ।

0: ମୁଦ୍ରାସ୍ଫୀତି ବଢ଼ିଲା। ଲାଲ ଆତଙ୍କ ମାଲକାନଗିରିର ପେଟ୍ରୋଲ ଦର ପୁଣି ମହଙ୍ଗା। ଆରେ ଶୁଣୁଛ, ପେଟ୍ରୋଲ ଦର ପୁଣି ବଢ଼ିବ।
1: 8:30 ବାଜିଲାଣି,
0: ତ କଣ ହେଲା?
1: ଖାଲି ଖବରକାଗଜ ପଢୁଥିବ ନା ଅନ୍ୟାନ୍ୟ କାମ ପୁଣି ଅଛି?
0: ଅନ୍ୟାନ୍ୟ କାମ?
1: ମଇଳା ଲୁଗା କେତେ ପଡିଲାଣି ଜାଣିଛ? କିଏ ସଫା କରିବ? ପରିବା ପତ୍ର ବି ସରିଗଲାଣି।
0: ତମେ ଆଜି ଦିନଟେ ଲୁଗା ସଫା କରିଦେଉନ।
1: ମତେ ୱାସିଂ ମେସିନ ଚଲେ ଆସିନି।
0: ଆଚ୍ଛା, ଗୋଟେ ମୁଁ ୱାସିଂ ମେସିନ ଆଣିଲି ଯେ, ଆଣିଲା ଦିନୁ ମତେ ହିଁ ଲୁଗା ସଫା କରିବାକୁ ପଡୁଛି। ତମେ ଟିକେ ଚଲେଇବା ଶିଖୁନ।
1: ମୁଁ ଯଦି ଏନେ ୱାସିଂ ମେସିନ ଚଲେଇବା ଶିଖିବି, ରୋଷେଇ କରିବ କି? ଖାଇବ କଣ?
0: 4 ମାସ ହେଲା ମେସିନ ଆସିଲାଣି ଯେ, ତମକୁ 5 ମିନିଟ ମିଳୁନି ଶିଖିବାକୁ? କଣ 24 ଘଣ୍ଟା ରୋଷେଇ କରୁଛ? ଅସଲ କଥା ହେଲା, ମେସିନ ଚଲେଇବା ଶିଖିଗଲେ କାଳେ ନିଜକୁ ଲୁଗା ସଫା କରିବାକୁ ପଡିବ। କେ ପାରେ, ମୁଡୁ ମାଇଲେ ଗଲା ସରି, ନ ଶିଖିଲେ ହିଁ ଭଲ। ଘରେ ତ ଲଣ୍ଡ୍ରି ବାଲାଟେ ଅଛି ନା, ଆଉ ଚିନ୍ତା କଣ?
1: ଆଉ ଖାଇଲା ବେଳକୁ କେମିତି? ଘରେ ରାନ୍ଧୁଣିଆଟିଏ ରଖିଛ ଯେ।
0: ଓ କଣ ଟିକେ ରାନ୍ଧି ପକଉଛ ଯେ, ପ୍ରତିଦିନ ସେଇ ସେଇ ଗୀତ ଗାଉଛ। ଯାହା ତ ଖାନା, କଲରା ଭଜା ଆଉ ସଜନା ଶାଗ ଖାଇ ଖାଇ ମୋ ଜିଭ କାନ୍ଦି ପକଉଛି।
1: ନାଇଁ ତ ତମେ ଖାଲି ଚିକେନ ବିରିୟାନୀ ଖାଇବା ଲୋକ।
0: ଆରେ ମୁଁ ତ ନିରମିଶାସୀ ଜନ୍ମରୁ, ଜାଣିଛ ତ।
1: ହଁ ତ, ସେଇଥିପାଇଁ ତ ଶାଗ ଭଜା ଦଉଛି। ତମ ଯୋଗୁ ମତେ ବି ସବୁ ଛାଡିବାକୁ ପଡିଲା। ଆହା, କଙ୍କଡା ଝୋଳ କି ସ୍ୱାଦିଆ ଲାଗେ।
0: ଖାଉନ, ଯେତେବେଳେ ମା ଘରକୁ ଯାଉଛ ଖାଉଥିବ ବି, ସେଇଥିପାଇଁ ତ ପ୍ରକୃତିଟା ତମର କଙ୍କଡା ଭଳିଆ ହେଇଯାଇଛି।
1: କଣ କହିଲ, କଣ କହିଲ? ମୋ ପ୍ରକୃତି କଙ୍କଡା ଭଳିଆ?
0: ଆଉ ନାଇଁ ତ କଣ, ଦେଖିଲ ଲୋକଟା ରେଡିଓରୁ ଗୀତ ଟିକେ ଶିଖୁଛି, କାଳେ ବଡ଼ ଗାୟକ ହେଇଯିବ। ରେଡିଓଟାକୁ ବନ୍ଦ କରିଦେଲ, ଦେଖିଲ ଲୋକଟା ଖବରକାଗଜ ପଢୁଛି, ଦେଶ ବିଦେଶର ଖବର ପଢି କାଳେ ଜ୍ଞାନୀ ହେଇଯିବ। ଗୋଡ଼ଟା ଟାଣି ଦେଲେ ତ ଯାଉଛି, ଠିକ ବେଳକୁ ଲୁଗା ସଫା କର, ପରିବା ଆଣ। ଆରେ ଖବରକାଗଜଟା ପଢି ସାରିଥିଲେ କହିଥିଲେ ହେଇନଥାନ୍ତା, ସେଇଥିପାଇଁ ତ କହେ କଙ୍କଡା ପ୍ରକୃତି।
1: କଣ, ମୋର କଙ୍କଡା ପ୍ରକୃତି? ଆଉ ତମର?
0: ଆରେ ଆମ ମନ ତ ପ୍ରଜାପତି, ଫୁରୁ ଫୁରୁ ଉଡ଼ି ବୁଲୁ ପୁଣି ଆନନ୍ଦରେ, ଡେଣା ହଲାଇ ଏ ଫୁଲରୁ ସେ ଫୁଲକୁ,
1: ଏ ଫୁଲରୁ ସେ ଫୁଲକୁ ଉଡ଼ି ବୁଲ ନାହିଁ, ମୁଁ ଜାଣୁଛି ସେଇଆ ହିଁ କରୁଥିବ।
0: ଆରେ କଣ ହେଲା, ମୁଁ ଯାହା କହିଦେଲି ତା କଣ ସତ? ଦେଖୁନ, ତା ତ ଏଇ ଖବରକାଗଜ ସାହିତ୍ୟ ପୃଷ୍ଠାରେ ବାହାରିଥିବା କବିତାଟାର ଦି ଧାଡ଼ି।
1: ତମେ ତ ଲେଖିଥିବ ନା ମନର କଥାକୁ କବିତାରେ?
0: ମୁଁ ଲେଖିନି, ଏଇ ଦେଖୁନା, ଲେଖକ ହେଲା ଶଙ୍କର୍ଷଣ ସାହୁ, ତାକୁ ସାମ୍ନାରେ ପାଇଲେ ଦି ଚାପୁଡ଼ା ମାରନ୍ତି। ହଉ ହେଲା, ମୋ ମନ ପ୍ରଜାପତି ନୁହଁ, ସମ୍ବାଳୁଆ ହେଲା, ଗୋଟେ ଜାଗାରେ ଲଟକି ଥାଏ ଯେ ଲଟକି ଥାଏ,
1: ସିଏ ତ ପୁଣି ପରବର୍ତ୍ତୀ ସମୟରେ ପ୍ରଜାପତି ହେଇଯାଏ ନା।
0: ଓହୋ, ତମେ ବିଜ୍ଞାନ ଶିକ୍ଷୟିତ୍ରୀ ପରା, ସବୁ କଥା ତ ଜାଣିଛ, ଆଉ ସେଇଥିପାଇଁ ବେଶୀ ପାଠୁଆ ଝିଅ ବାହା ନ ହେବା କଥା। କହୁ ଆଇଲା ଏ ଖବରକାଗଜ, ମୁଳୁ ମାରିଲେ ଯିବ ସରି।
1: ତାକୁ କାହିଁକି ଚିରୁଛ?
0: ତମ ଆଖିରେ ଲୁହ କାହା ଯୋଗୁ ବାହାରିଲା? ଏଇ ଖବରକାଗଜ ଯୋଗୁ ତ। ତାକୁ ତାକୁ କାଟି
1: ଶୁଣ, ତମ ମରଦ ପଣିଆ ଅନ୍ୟ କୋଉଠି ଦେଖେଇବ, ଏଇ ଖବର କାଗଜ ପାଖରେ ଦେଖାଅନି।
0: ରୁହ, ମୁଁ ଦେଖେ, ଏଇ ଖବର କାଗଜ ଦେଇକି ଗଲା ମୁଁ।
1: ତମେ ପରା ଏଇନେ ପଢୁଥିଲ?
0: ସେଇଟା ଗତକାଲିର।
1: ଓ, ସେଇଥିପାଇଁ ଚିରା ଫୋପଡ଼ା କରି ନିଜର ବୀରତ୍ୱ ଦେଖଉଥିଲ? ଦେଲା ଦେଲା, ଆଜିରଟା ଦେଲା, ମୁଁ ଚିରି ଦଉଛି।
0: ଆରେ ନାଇଁ ନାଇଁ ନାଇଁ ମୋ ନାଇଁ ନାଇଁ, ଆରେ ଗଲା କଥା ଗଲା, ସେଇଟା ଆଉ କାହିଁ ଦୌଡ଼ଉଛ? ତମେ ଗଲ ସ୍ୱାମୀଙ୍କ ପାଇଁ କଡ଼ା ଚା କପେ କଲ।
1: ସ୍ୱାମୀଙ୍କ ପାଇଁ କେବଳ, ଆଉ ନିଜ ପାଇଁ ନୁହେଁ?
0: ନିଜ ପାଇଁ ଚାହା କରୁଛି ବୋଲି ଭାବିଲେ ନିଜକୁ ସ୍ୱାର୍ଥପର ଭଳିଆ ଲାଗିବ, ସେଇ ତ ଏକା ପରିଶ୍ରମ କରିବ। ସ୍ୱାମୀ ପାଇଁ କରୁଛି ଭାବିଲେ ନିଜ ମନକୁ ବି ଶାନ୍ତି ମିଳିବ, କିଛିଟା ପୁଣ୍ୟ ବି ଅର୍ଜନ କରିବ, ଆଉ ଚାକୁ ଚା ବି ଗୋଟେ ଭାଗ ପିଇବ। ମୁଁ ତ ବଜାରରୁ ମିଠା ଆଣିବା ବେଳକୁ ଭାବେ ସ୍ତ୍ରୀ ପାଇଁ ନଉଛି।
1: ଯଦିଓ ଜାଣିଛ ଯେ ସ୍ତ୍ରୀ ମିଷ୍ଟାନ୍ନ ଖାଇବାକୁ ଭଲ ପାଏନି।
0: ୟେସ୍, ସେଇଥିପାଇଁ ମୁଁ ବାରମ୍ବାର ଚେଷ୍ଟା କରେ ତମକୁ ମିଠା ଖୁଏଇବାକୁ, କାଳେ ମିଠା ଖାଇଲେ ତମ ବଚନ ବି ମଧୁର ଲାଗିପାରେ।

0: ଆମ ଟିଚର ମାନଙ୍କୁ ବି ଖରାରେ କମ୍ ଧା ଦୌଡ଼ ପଡ଼େନି, ବୁଝିଲ?
1: ହଉ, ଆଜି ଛୁଟି ଦିନଟା, ବଢିଆ ବଢିଆ ଖାନା ପ୍ରସ୍ତୁତ କର, ଖାଇବା।
0: ରହମ, ଏତେ ଦିନ ଘରେ ଛୁଟିଟା ମିଳିଛି, ମୁଁ ରେଷ୍ଟ ନେବିନି ଯେ ତମ ପାଇଁ ଖାନା ବନେଇବି। 9:45।
1: ଆଚ୍ଛା କଥା, ୱାର୍କିଂ ଡେରେ କହିବ ସ୍କୁଲ ଯିବାର ଅଛି, ଟାଇମ୍ ନାହିଁ, ଶାଗ ଭାତରେ ଚଳେଇ ଦିଅ। ଛୁଟି ଦିନ କହିବ, ଏତେ ଦିନକେ ଦିନେ ରେଷ୍ଟ ମିଳିଛି, ଶାଗ ଭାତରେ ଚଳେଇ ଦିଅ। ଏ ମଣିଷ କେବେ ଭଲ କରି ତିଣ ତରକାରୀ ଖାଇବା ପାଇଁ ପାଇବ କେଜାଣି।
0: ହଉ, ଏତେ କଥା କହିଲଣି, ଆଜି ତୁମର ଅତି ପ୍ରିୟ ଆଳୁ ଭଜାଟିଏ କରିଦେବି, ହେଲା?
1: ହଉ, ତମର ଯାହା ଇଚ୍ଛା କର, ଚାଟେ ତ ଦିଅ କମ୍ ସେ କମ୍।
0: ଚା ନୁହେଁ, ନାଲି ଚା।
1: ହଉ ବାବା, ହେଲା। କେତେ ପଥିରେ ରହିବ ଏ ମଣିଷ, ଦିଲ୍ଲୀରେ ବନ୍ୟା, ଯମୁନା ବିପଦ ସଙ୍କେତ ଡେଇଁଲା, ପଶ୍ଚିମ ଓଡ଼ିଶାରେ ବର୍ଷାଭାବରୁ ମରୁଡ଼ି ଅବସ୍ଥା, ସ୍ୱଭାବକବି ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ନାହାନ୍ତି। ଆରେ, ଏତେ ବଡ଼ କଲେଜରେ ଓଡ଼ିଆ ଅଧ୍ୟାପକ ନାହାନ୍ତି, ଜଣେ ହେଲେ? ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା। ଆରେ ଶୁଣୁଛ,
0: ଏଇ ନିଅ ଚା।
1: ଏତେ ଶୀଘ୍ର କରିଦେଲ,
0: ଗରମ ପାଣି ଥିଲା। ଚା ଗୁଣ୍ଡ ଟିକେ ପକେଇ ଘାଣ୍ଟିବାକୁ କେତେ ଟାଇମ?
1: ଚିନି ଟିକେ ପକେଇଛ ତ?
0: ଅଳ୍ପ ଦେଇଛି। ତମେ ତମର ଚା ପିଇ ଶୀଘ୍ର ଶୀଘ୍ର କାମ ଦାମ ସାରି ବାହାରିଲ, ମୋର ପୁଣି ଚୁଟିରେ ରଙ୍ଗ ବୋଳିବାର ଅଛି।
1: କେତେ ଦିନ ଆଉ ଚୁଟିରେ ରଙ୍ଗ ବୋଳି ବୋଳି ବୟସ ଲୁଚେଇବ କହିଲ? ହୟୋ, ତମ ପୁଅର ପରା ବାହା ହେବା ସମୟ ଆସିଲାଣି।
0: ତମେ କଣ ବୁଝିବ ଚୁଟି ରଙ୍ଗ କରିବାର ମହତ୍ଵ? ତମର ତ 2/3 ଚନ୍ଦା, ଚୁଟି ଥିଲେ ସିନା ଜାଣନ୍ତ। କଲେଜ ପଢ଼ିଲା ବେଳକୁ ତ କେତେ ଲମ୍ବା ଲମ୍ବା କେଶ ରଖି ଷ୍ଟାଇଲ ମାରି ଆମ ଆଗରେ ପଛରେ ଟହଲ ମାରୁଥିଲ, ଆଉ ଏଇନେ?
1: ବାସ୍, ଠିକ କଥା କହିଛ। ଏବେ କଲେଜ ପଢ଼ିଲା ବେଳକୁ କାହିଁକି ମୋର ଲମ୍ବା ଲମ୍ବା କେଶ ଥିଲା, ଆଉ ଏଇନେ କାହିଁକି ମୋର ଏଇ ଅବସ୍ଥା? ତାର ବୈଜ୍ଞାନିକ କାରଣ ଦର୍ଶାଅ। ତମେ ପରା ବିଜ୍ଞାନ ଶିକ୍ଷୟିତ୍ରୀ, ଦର୍ଶାଅ। ଚୁପ ରହିଲ ଯେ,
0: ଚନ୍ଦା ହେଲ ତ ହେଲ, ବୈଜ୍ଞାନିକ କାରଣ ପୁଣି କଣ?
1: ଅଛି ନା ଅଛି, ବାହା ହେଲା ପରେ ହିଁ ଏଇ କେଶ ଅବକ୍ଷୟର ପ୍ରକ୍ରିୟାଟା ଆରମ୍ଭ ହେଇଛି। ତମ ମଧୁର ବଚନ ସବୁ ସହି ସହି କାନ ଦିଟା ସିନା କାଲା ହେଲେନି, ହେଲେ ସାଇଡ ରିଆକ୍ସନରେ ସବୁ କେଶ ଝଡ଼ିଗଲା, ଆଉ କଣ?
0: ମୁଁ ତ ଖାଲି ଖରାପ କଥା କୁହେ, ଆଉ ତମେ ନହେଲେ ଜୀବନ ସାରା ଖାଲି ମିଠା ମିଠା କଥା କହି ମୋ କାନ ଯୋଡ଼ିକୁ ଉଦ୍ଧାର କରିଦେଇଛ।
1: ନା, ମୁଁ ବି ଅନେକ କଥା କହିଛି, ମୁଁ ମାନୁଛି, ହେଲେ ଚନ୍ଦା ହେବା ଯାଏ ତ କଥା ନେଇନି।
0: ତମେ ଗୋଟେ ଆଚ୍ଛା ଅଡୁଆ ଲୋକ ମୁଁ ଦେଖୁଛି, ତମ ବାପା ଅଜା ପଣ ଅଜା ସମସ୍ତେ ଚନ୍ଦା, ସେଇଟା ତମର ହେରିଡିଟାରୀ। ଅଯଥାରେ ମତେ ଦୋଷ ଦଉଛ କାହିଁକି? ତୁମ ମା ଆଇ ପଣ ଆଇ ସମସ୍ତେ କଣ କଥା କହି କହି ତୁମ ବଂଶଯାକ ଲୋକଙ୍କୁ ଚନ୍ଦା କରିଦେଲେ?
1: ହଉ ହେଲା ହେଲା, ଆଉ ଉତ୍ତ୍ୟକ୍ତ ହୁଅନି, ନହେଲେ ପଛପଟ ଆଉ ସାଇଡ଼ରେ ଯେଉଁ ଅଳ୍ପ ଟିକେ ଲଟକିଛି ସେଇଟା ବି ସଫା ହେଇଯିବ। ଛାଡ଼, ଏଇ ଦେଖ ଆଜିର ଖବରକାଗଜ କଣ ବାହାରିଛି ଦେଖ।
0: ମୁଁ ପରେ ଦେଖିବି, ତମେ ବାହାରିବ କି ନାହିଁ କହିଲ?
1: ମୋର ତ ଚାଲିଛି ଭାଲ୍ୟୁଏସନ ଡ୍ୟୁଟି, 11 ବେଳକୁ ଗଲେ ବି ଚଳିବ।
0: କାହିଁକି? ଠିକ ସମୟକୁ ଯାଇ ଭଲ ଭାବରେ ଖାତା ଦେଖୁନ, ଖାମଖିଆଲି ଦେଖିଲେ ପିଲାଙ୍କର ଜୀବନ ନଷ୍ଟ ହବନି।
1: ମୁଁ ତ ଯଥେଷ୍ଟ ଭଲ ଦେଖୁଛି ଇଶା, ସାର୍ ମାନେ ଅଛନ୍ତି, ପିଲାଙ୍କର ଅକ୍ଷର ଦେଖି ମାର୍କ ବସାଉଛନ୍ତି। ଶୁଣ, କାଲି କେମିତି ହେଲା, ମୋ ସାମ୍ନା ଟେବୁଲରେ ବସନ୍ତି ମିଶ୍ର ବାବୁ, ଇକୋନୋମିକ୍ସ ବାଲା, ଆଉ ତାଙ୍କ ସାଇଡ଼ରେ ସାହୁବାବୁ ପଲିଟିକାଲ ସାଇନ୍ସ। ସାହୁବାବୁ ଯାଆନ୍ତି ପ୍ରତି 20-25 ମିନିଟରେ ଥରେ ଲେଖା ଚାହା ପିଇ, ଯାହା ତ ଖାତା ଦେଖନ୍ତି ଛାଡ଼, ଧରାଧରି କରି ନିଜ ଗାଁ କଲେଜରେ ଲେକ୍ଚରସିପ୍ କଲେ, ଏଇନେ UGC ସ୍କେଲ ପାଇ ରିଡର୍ ହେଲେଣି, ପୁଣି ଲାଞ୍ଚ କୁଞ୍ଚ ଦେଇ ଟାଉନ୍ କଲେଜକୁ ଟ୍ରାନ୍ସଫର ଆସି ଏଇନେ ପ୍ରିନ୍ସିପାଲ ହେବା ଉପରେ।
0: ହଉ ହଉ, ତାଙ୍କ ବାୟୋଡାଟା ନଦେଇ କଣ ହେଲା କୁହ।
1: ହଁ ପରା, ଟିକେ ପୂର୍ବାଭାସ ନଦେଲେ କଥାଟା ଜମିବ କେମିତି? ଶୁଣ, ସାହୁବାବୁ ଯାଇଛନ୍ତି ଚାହା ପିଇ, ମିଶ୍ର ବାବୁ କଣ କଲେ, ଗୋଟେ ଇକୋନୋମିକ୍ସ ଖାତା ନେଇ ଥୋଇଦେଲେ ସାହୁବାବୁଙ୍କ ବଣ୍ଡଲରେ। ସାହୁବାବୁ ଚାହା ପିଇକି ଆସି ସେଇ ଖାତାରେ ଚଢ଼େଇ ଦେଲେ 31 ମାର୍କ। ପରେ କଥାଟା ପ୍ରଘଟ ହେଲା ପରେ କମ୍ ହୀନସ୍ଥା ସେ ହେଇଛନ୍ତି।
0: ତମକୁ ସେସବୁ ଥଟ୍ଟା ଲାଗିଛି ନାଇଁ?
1: ନିଜର ଭୁଲ ଯୋଗୁଁ ଫାଇନ୍ ସ୍ୱରୂପ ହଲ୍

0: ଯାକ ଲୋକଙ୍କୁ ଚାହା ପିଇଲେ ପରା। ହଁ
1: ସେଇ ଭଳିଆ ଶିକ୍ଷକଙ୍କୁ ତ ଡିସମିସ୍ କରିଦେବା କଥା, ତମେ ମାନେ ଚା କପେ ପିଇ ଦେଇ ଥଟ୍ଟାରେ ଉଡେଇ ଦଉଚ। କେତେ ପିଲାଙ୍କ ଜୀବନ ନଷ୍ଟ ହଉଥିବ କହିଲ ସେଇ ଭଳିଆ ଶିକ୍ଷକଙ୍କ ଯୋଗୁଁ। ସେମିତି ଶିକ୍ଷକ ଥିବାଠୁ ଶିକ୍ଷକ ନଥିବା ଭଲ।
0: ଏଇ ଦେଖୁନ ଆଜିର ଖବର, ସ୍ୱଭାବ କବି ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଜଣେ ବି ଅଧ୍ୟାପକ ନାହିଁ, ବିଭାଗ ଖାଲି। ହିନ୍ଦୀ ଅଧ୍ୟାପକ ଅଛନ୍ତି ଓଡ଼ିଆ ବିଭାଗର ଦାୟିତ୍ୱରେ। ଏତେ ମହାନ କବି ଯିଏ କହିଥିଲେ, ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ସେଇ କବିଙ୍କ ନାମରେ ନାମିତ ଶିକ୍ଷାନୁଷ୍ଠାନରେ ଓଡ଼ିଆ ବିଭାଗରେ ଜଣେ ବି ଅଧ୍ୟାପକ ନାହାନ୍ତି, ଘୋର ଲଜ୍ଜାକର କଥା। ଦେଖ ଏ ଅଞ୍ଚଳର ଜଣାଶୁଣା ବିଦ୍ୱାନ ବ୍ୟକ୍ତିମାନେ କେତେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦେଖ ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାର ଚେତାବନୀ ବି ଦେଇଛନ୍ତି।
1: ରାଜରାସ୍ତାକୁ ଓହ୍ଲାଇ ସେମାନେ କରିବେ କଣ? ସେମାନେ ପରା ସମାଜର ପ୍ରତିଷ୍ଠିତ ବ୍ୟକ୍ତି।
0: ହଁ ଏମାନେ ସମସ୍ତେ ସମାଜର ଜ୍ଞାନୀ ଗୁଣୀ ବ୍ୟକ୍ତି, କିଏ ଅବସରପ୍ରାପ୍ତ ଅଧ୍ୟକ୍ଷ ତ କିଏ ଅବସରପ୍ରାପ୍ତ ପ୍ରଫେସର, କିଏ କବି ତ କିଏ ସାମ୍ବାଦିକ।
1: ସେମାନେ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିପାରିବେ, ଯାନବାହନ ଉପରକୁ ଟେକାପଥର ଫୋପାଡ଼ି ପାରିବେ, ପୋଲିସ ସହ ଧସ୍ତାଧସ୍ତି କରିପାରିବେ। ଏସବୁ ନକଲେ ଏ ଦେଶରେ କେହି ତମ କଥା ଶୁଣିବେନି।
0: କଣ କହୁଛ ତମେ, ପ୍ରତିବାଦ କ'ଣ କେବଳ ହିଂସାରେ ହୁଏ? ସେମାନେ ସମାଜର ବୁଦ୍ଧିଜୀବୀ, ତାଙ୍କର ପ୍ରତ୍ୟେକ ଶବ୍ଦର ମୂଲ୍ୟ ଅଛି।
1: ସେମାନେ ଘରେ ବସି ଶବ୍ଦ ଉଚ୍ଚାରଣ କରନ୍ତୁ, ରାଜରାସ୍ତାକୁ ଓହ୍ଲାଇବାର କଥା କହୁଛନ୍ତି କାହିଁକି?
0: ତମେ କହିବାକୁ କ'ଣ ଚାହୁଁଛ, ଏ ଅଞ୍ଚଳରେ
1: ସବୁଠାରୁ ବଡ଼ ଶିକ୍ଷାନୁଷ୍ଠାନ, ଏତେ ମହାନ କବିଙ୍କ ନାମରେ ନାମିତ, ସେଇ ଅନୁଷ୍ଠାନରେ ଓଡ଼ିଆ ଅଧ୍ୟାପକ ନାହାନ୍ତି, ଘୋର ଲଜ୍ଜାକର କଥା, ଏସବୁ କହିଥାନ୍ତ ନା ଏବେ?
0: ସ୍ୱାଭାବିକ ଭାବରେ
1: ଆଜି ଅଧ୍ୟାପକ ନଥିବାରୁ ଯେଉଁ ତତ୍ପରତା ପ୍ରକାଶ ପାଇଛି ତୁମ ବୁଦ୍ଧିଜୀବୀ ମହଲରେ, ଓଡ଼ିଆ ପଢ଼ିବା ପାଇଁ ଛାତ୍ର ହେଉନଥିବା ବେଳେ ସେମାନେ କେଉଁଠି ଥିଲେ? ଓଡ଼ିଆ ଅନର୍ସ ପଢ଼ିବା ପାଇଁ ଛାତ୍ର ନ ହେବାରୁ ସ୍ୱଭାବ କବି କଲେଜରୁ ଅନର୍ସ ଉଠିଗଲା, ମନେ ଅଛି ତ? ପିଲା ଓଡ଼ିଆ ପଢ଼ୁନାହାନ୍ତି, ଲେଖୁନାହାନ୍ତି, ଗଳ୍ପ କବିତା ତ ଦୂରର କଥା, ଚିଠିଟାଏ ବି ଲେଖୁନାହାନ୍ତି। ସେଇଥିପାଇଁ କାହିଁକି ଚିନ୍ତା କରାଯାଉନି? ଖାଲି ପଢ଼େଇବା ଲୋକ ଥିଲେ ହବନି, ପଢ଼ିବା ଲୋକ ତ ପୁଣି ଦରକାର।
0: ଆରେ ଅନର୍ସ ନଥିଲେ କ'ଣ ହେଲା, ଏମ୍ଆଇଏଲ୍ ପାଇଁ ତ ପିଲା ଅଛନ୍ତି, ସେମାନଙ୍କୁ ପଢ଼େଇବା ପାଇଁ ତ ଶିକ୍ଷକ ଦରକାର।
1: ଏମ୍ଆଇଏଲ୍ କ୍ଲାସ୍ରେ କେତେ ପିଲା ହୁଅନ୍ତି ମୁଁ ଭଲ ଭାବରେ ଜାଣେ। ଆଜିକାଲି ପିଲେ ଇଂରାଜୀ ମିଡିୟମରେ ପଢ଼ି ଅଲ୍ଟରନେଟିଭ୍ ଇଂଲିଶ ନଉଚନ୍ତି।
0: ତାହେଲେ ତୁମେ କହିବା ମାନେ ଶିକ୍ଷାନୁଷ୍ଠାନମାନଙ୍କରେ ଓଡ଼ିଆ ଶିକ୍ଷକ ବା ଅଧ୍ୟାପକମାନଙ୍କର ଆବଶ୍ୟକତା ହିଁ ନାହିଁ, ସେହିସବୁ ପୋଷ୍ଟ ଉଠେଇଦେବା କଥା?
1: ମୁଁ ସେଇଆ କହୁନି, ମୋ କହିବା ଅର୍ଥ ହେଲା ଶିକ୍ଷକ ରୁହନ୍ତୁ, ହେଲେ ଓଡ଼ିଆ ଭାଷା ପ୍ରୀତି କେବଳ କ୍ଲାସରୁମ୍ ଭିତରେ ସୀମିତ ନ ରହୁ, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଲେଖିବା ପଢ଼ିବା ଓ କହିବା ପାଇଁ ଅନୁପ୍ରାଣିତ କରାଯାଉ। କେବଳ ଛାତ୍ରଛାତ୍ରୀ କାହିଁକି, ଓଡ଼ିଆ ଭାଷାର ଗାରିମା ରକ୍ଷା କରିବା ପ୍ରତ୍ୟେକ ଓଡ଼ିଆର କର୍ତ୍ତବ୍ୟ ହେବା ଉଚିତ।
0: ଇଶା ତମେ ବୋଧେ ଭୁଲି ଯାଉଛ ଯେ ଆମ ନିଜ ପୁଅ କୁନା ଇଂରାଜୀ ମିଡିୟମର ଛାତ୍ର, ଏବେ ବାଙ୍ଗାଲୋରରେ ଏମ୍ବିଏ କରୁଛି।
1: ମୋଟେ ଭୁଲିନି, ଏବେ ବି ମନେ ଅଛି ଯେ ତାକୁ ଓଡ଼ିଆ ନା ଲେଖି ଆସେ ନା ପଢ଼ି ଆସେ, ସେଇଥିପାଇଁ ତ ମୋର ଅବଶୋଷ ରହିଯାଇଛି। ମୋର ଇଚ୍ଛା ନଥିଲା, ମୁଁ କେବଳ ତୁମର ଚାପରେ ପଡ଼ି ହଁ ଭରିଲି ଇଂରାଜୀ ମିଡିୟମ ପାଇଁ।
0: ଦେଖ ମୋତେ କେବଳ ଦୋଷ ଦିଅନି, ତମେ ଅଡ଼ି ବସିଥିଲେ ହୁଏତ ମୁଁ ଓଡ଼ିଆ ସ୍କୁଲରେ ବି ପଢ଼େଇଥାନ୍ତି, ହେଲେ ମନ ଭିତରର କୌଣସି ନା କୌଣସି କୋଣରେ ତମର ବି ଇଚ୍ଛା ଥିଲା।
1: ଓଡ଼ିଆ ଅଧ୍ୟାପକ ଏବଂ ବିଶିଷ୍ଟ ଲେଖକ ଡକ୍ଟର ମନୋଜ ମହାପାତ୍ରଙ୍କ ସୁପୁତ୍ରଙ୍କୁ ଓଡ଼ିଆରେ ଚିଠିଟିଏ ବି ଲେଖି ଆସିନି, ଭାବିଲେ କେମିତି ଅଦ୍ଭୁତ ଲାଗୁନି?
0: ଦେଖ ଇଶା ବେଶୀ ଭାବବିହ୍ୱଳ ହୁଅନି, ଆଦର୍ଶ ଆଉ ବାସ୍ତବତା ଏ ଦୁଇଟା ଭିନ୍ନ ତତ୍ତ୍ୱ। ଆଦର୍ଶବାଦର କଥା କୁହାଯାଏ, ଲେଖାଯାଏ, ଉପଦେଶ ଦିଆଯାଏ, ମଞ୍ଚରେ ପରଦାରେ ଉପସ୍ଥାପନା କରାଯାଏ, ହେଲେ ସଂସାରରେ ଚଳିବା ପାଇଁ ବାସ୍ତବବାଦୀ ହେବାକୁ ପଡ଼ିବ।
1: ଏତେ ଦର୍ଶନ ବୁଝିବା ମୋର ସାମର୍ଥ୍ୟ ବାହାରେ।
0: ତମ ମନରୁ ଆଗ କାଢ଼ିଦିଅ ଯେ ଆମେ କିଛି ଭୁଲ କରିଛେ। ମନେକର ଆମ କୁନାକୁ ଆମେ ଓଡ଼ିଆ ସ୍କୁଲରେ ଦେଇଥାନ୍ତେ, କଲେଜରେ ବି ଓଡ଼ିଆ ଅନର୍ସ, ଓଡ଼ିଆ ଏମ୍ଏ ଏବଂ ଧର ପିଏଚ୍ଡି ବି କରିଥାନ୍ତା, ହେଇଥାନ୍ତା କ'ଣ? ଆମ ବେଳକୁ କମ୍ ସେ କମ୍ ବେସରକାରୀ କଲେଜରେ ମିଳିଯାଉଥିଲା ଅଧ୍ୟାପକ ଚାକିରି। ଏଇନେ ସେଇଟା ବି ସହଜ ନୁହଁ, ଚାକିରିଟାଏ ପାଇଁ ମେଞ୍ଚାଏ ସାର୍ଟିଫିକେଟ୍ ଧରି ଡହକ ବିକଳ ହେଉଥାନ୍ତା। ଏବେ ଦେଖ, ଏମ୍ବିଏ ରିଜଲ୍ଟ ବାହାରିନି, ତାକୁ କ୍ୟାମ୍ପସ୍ରେ ସିଲେକ୍ଟ କରିସାରିଲେଣି। ରିଜଲ୍ଟ ବାହାରିଲା କ୍ଷଣି ଚାକିରି ଜଏନ୍ କରିବ। ଦରମା ପ୍ୟାକେଜ୍ କେତେ ଜାଣିଛ? 6.5,
1: ମାନେ ମାସକୁ 6,500।
0: ତମେ ମୂର୍ଖ ହେଲ, ମାସକୁ 6,500 ନୁହଁ, ବର୍ଷକୁ 6,500। ତମର ସାରା ଜୀବନର କମାଣି ପୁଅ 2 ବର୍ଷରେ କମେଇଦେବ,
1: ତାପରେ କ'ଣ ହବ?
0: ଭଲ କାମ କଲେ ଆହୁରି ଦରମା ବଢ଼ିବ, ଅନ୍ୟ କମ୍ପାନୀ ଆହୁରି ଅଧିକ ଦରମା ଦେଇ ଡାକିବେ।
1: ତାପରେ?
0: ତାପରେ ମାନେ କୁନା କୋଟିପତି ହେବ, ବାହାସାହା ହେବ, ଗାଡ଼ି ବଙ୍ଗଳା କରିବ, ଆମକୁ ଢେର ପଇସା ପଠେଇବ, ଆମେ ବି ଆରାମରେ ରହିବା।
1: ବାସ୍ ସେତିକି, ସେତିକି ହିଁ ତା ଜୀବନର ଲକ୍ଷ୍ୟ? ସାରା ଜୀବନ ଆମ ପୁଅ ରହିବ ବାହାରେ, ସେଥିରେ ପୁଣି କହୁଛ ଆରାମରେ ରହିବା?
0: ତମ ଚିନ୍ତାଧାରା ବହୁତ ସଙ୍କୁଚିତ ହେଇଯାଉଛି ଇଶା, ଯୁଗ ବଦଳୁଛି ପରା।
1: ଯୁଗ ବଦଳି ଯାଇପାରେ, ହେଲେ ମାଆଟିଏ କେବେ ବଦଳିପାରେ ନା। ମା ସବୁବେଳେ ଚାହେଁ ପୁଅ ତା ପାଖେ ପାଖେ ରହୁ।
0: ସେଇଟା ତ ସ୍ୱାର୍ଥପରତା, ହେଲେ ବାପା ଚାହେଁ ପୁଅ ପାଖରେ ପଛକେ ନ ରହୁ, ବଡ଼ ଲୋକ ହଉ। ତମେ ଯେମିତି କହୁଛ, କେହି ଆଉ ବାହାରକୁ ଯାଆନ୍ତେ ନାହିଁ, ମା ବାପାଙ୍କ ପାଖରେ ମୁଣ୍ଡ ଯାକି ବସନ୍ତେ। ଏଇଠି ସ୍କୋପ୍ କ'ଣ ଅଛି କହିଲ? ସେଇ ବେଶୀ ସେ ବେଶୀ କିରାଣୀ କି ମାଷ୍ଟରଟା ହେବ। ତାପରେ ଆଜିକାଲି ଆଉ ଦୂର ପାଖ ବୋଲି କିଛି ନାହିଁ, ଗ୍ଲୋବାଲାଇଜେସନର ଯୁଗ ପରା। ଟେଲିଫୋନ, ମୋବାଇଲ, ଇଣ୍ଟରନେଟ୍, ଯାହାକୁ ଯେତେ, ଚେହେରା ଦେଖାଦେଖି ହେଇ ବିନା ପଇସାରେ କଥାବାର୍ତ୍ତା ହୋଇପାରୁଛ। ଦୁନିଆ କାହିଁରେ କାହିଁ ଧାଇଁଲାଣି, ଜାକି ହେଇକି ଘରେ ବସିବା ଯୋଗୁଁ ହିଁ ଆମ ଦେଶ ପଛେଇ ଯାଉଛି।
1: ତମେ ଦେଶ ପାଇଁ କେବେଠୁ ଚିନ୍ତା କଲଣି? ନିଜ ଗାଁ ମାଟି ସହର ଛାଡ଼ି ବାହାରକୁ ଯାଇ ଅଜସ୍ର ପଇସା ରୋଜଗାର କରି ଯଦି ଭାବୁଛ ଯେ ଦେଶ ପାଇଁ ବହୁତ କିଛି କରିପକାଉଛ, ତାହା ଭୁଲ। ଦେଶ ପାଇଁ ନୁହେଁ, ନିଜ ପାଇଁ କରୁଛ, କେବଳ ପଇସା ପାଇଁ।
0: ତାହେଲେ ତମ ପୁଅକୁ ଡକେଇ ଦଉନ, ପାଠଶାଠ ଛାଡ଼ି ପଳେଇ ଆସୁ, ଦେଖିବା ଏଇଠି କଣ ତାଳି ପକେଇବ ଯେ।
1: ଆରେ କଥାଟାକୁ ଏତେ ପର୍ସନାଲାଇଜ କାହିଁକି କରୁଛ? ମୁଁ କେବଳ ଆମର କଥା କହୁନି, ସବୁ ବାପା ମାଙ୍କ କଥା କହୁଛି। ସମସ୍ତଙ୍କର ଧାରଣା ଯେ ଆମ ଛୁଆ ପିଲା ବାହାରକୁ ଗଲେ ଯାଇ ଉନ୍ନତି କରିବେ। ସମସ୍ତେ ବାହାରକୁ ଚାଲିଗଲେ ନିଜ ଗାଁ, ନିଜ ସହରର କଥା କିଏ ବୁଝିବ? ଯେଉଁ ମାଟିରେ ସେମାନେ ଖେଳିଲେ, ବୁଲିଲେ, ବଢ଼ିଲେ, ଯେଉଁ ଭାଷାରେ କଥା କହି ଶିଖିଲେ, ତା ପ୍ରତି କ'ଣ ତାଙ୍କର କିଛି କର୍ତ୍ତବ୍ୟ ନାହିଁ? ନିଜ ମାତୃଭୂମିର ସଂସ୍କୃତି, ସାହିତ୍ୟ, ପରିବେଶ ପ୍ରତି କ'ଣ ତାଙ୍କର କିଛି ଦାୟିତ୍ୱ ନାହିଁ? ଛାଡ଼, ତୁମେ ଯାହା ବି କହ, ଆଜିକାଲି ପିଲାଙ୍କ 2ଟି ପ୍ରାଥମିକତା, ଇଂରାଜୀ କହିବା ଓ ବାହାରେ ରହିବା।
0: ତା ତ ସତ କଥା ଯେ,
1: ଆଉ ଏ ଦେଶର ବିଡ଼ମ୍ବନା ହେଲା ଯେ ଏଇଠି ଯିଏ ଇଂରାଜୀ କହିପାରେନି ତାକୁ ମୂର୍ଖ କୁହାଯାଏ, ଯିଏ ଇଂରାଜୀ ଯେତେ ଜୋରରେ କହିପାରିଲା ସିଏ ସେତେ ବଡ଼ ଜ୍ଞାନୀ। ସତେ ଯେମିତି ଗଙ୍ଗାଧର ଉପେନ୍ଦ୍ର ଭଞ୍ଜ ମୂର୍ଖ ଥିଲେ, ଆଉ
0: ସେ ସମୟର କଥା ଅଲଗା ଥିଲା।
1: ଆରେ ସେଇ ସମୟ ଏଇ ସମୟ କ'ଣ ମ, ସତଟା ସବୁବେଳେ ସତ। ଭାଷା ହେଲା ଭାବ ପ୍ରକାଶର ଏକ ମାଧ୍ୟମ। ଇଂରାଜୀ ଯେମିତି ଏକ ଭାଷା, ଓଡ଼ିଆ, ବଙ୍ଗଳା, ତେଲୁଗୁ ବି ସେମିତି ଭାଷା, ବିଭିନ୍ନ ପ୍ରାନ୍ତର ବିଭିନ୍ନ ଭାଷା। ଇଂରାଜୀ କହିବା ଲୋକ ଯଦି ଜ୍ଞାନୀ ହେଇଯାଆନ୍ତେ ତାହେଲେ ତ ଇଂଲଣ୍ଡର ସବୁ ଲୋକଙ୍କୁ ଜ୍ଞାନୀ କୁହାଯିବ।
0: କ'ଣ କରିବା କୁହ, 500 ବର୍ଷର ଗୋଲାମୀରେ ଆମର ମାନସିକତା ସେଇଭଳିଆ ହେଇଯାଇଛି।
1: ସେଇଥିରେ ପୁଣି ଆମେ ଓଡ଼ିଆ ଭାଷା ସାହିତ୍ୟର କଥା କହିବା, ଅଧ୍ୟାପକ ନାହାନ୍ତି ବୋଲି ପାଟି କରିବା। ଯେଉଁମାନେ ଏତେ ବଡ଼ ବଡ଼ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ଦେଖିବ ଯାଅ ତାଙ୍କ ଛୁଆ ପିଲାମାନେ ଅଧିକାଂଶ ଇଂରାଜୀ ମିଡିୟମରେ ପଢ଼ି ମେଡିକାଲ, ଇଞ୍ଜିନିୟରିଂ, MBA, MCA ପାଠ ପଢ଼ିଥିବେ। ଓଡ଼ିଆ ପଢ଼ିଥିବା ପିଲା ପାଇବା ବିରଳ।
0: ହଁ ସାର୍, ଅନ୍ୟମାନଙ୍କୁ ଉପଦେଶ ଦେବା ତ ସହଜ, ନିଜେ ପାଳନ କରିପାରିଲେ ସିନା। ଆମ ଓଡ଼ିଶା, ଆମେ ଓଡ଼ିଆ ବୋଲି ଡିଣ୍ଡିମ ପିଟୁଥିବା ଲୋକ କୋରାପୁଟ ଦେଖିନଥିବେ, ଅଥଚ ଛୁଟି କଟେଇବା ପାଇଁ ଯାଉଥିବେ ସ୍ୱିଜରଲ୍ୟାଣ୍ଡ। ହଉ, ମୁଁ ଦେଖେ କିଏ ଆସିଛି। ହଉ, ଆପଣ ଚିନ୍ତା କରନ୍ତୁ। ନମସ୍କାର।
1: କିଏ ଆସିଥିଲା?
0: ଦେଖ କେତେ ମିଠା ଆଣିଦେଇଛି ଲୋକଟା, ବଢ଼ିଆ ମିଠା ମ। ତମେ ଗୋଟେ ଖାଅ।
1: କିଏ ସିଏ?
0: କଣ ଗୋଟେ ରାଉତ ବାବୁ ନା କଣ ଗୋଟେ କହୁଥିଲା ତ।
1: ସିଏ କିଏ ଯେ ଚିହ୍ନିନ ଜାଣିନ, ଅଥଚ ମିଠା ପ୍ୟାକେଟ ରଖି ପକାଉଛ, ଯଦି କିଛି ନିଶା ଫିସା ମିଶେଇ

0: ହେଇଥିବ?
1: ସେମିତି ଜମାରୁ ନୁହଁ ମ, କଥା ହେଲା ସେଇ ଲୋକଟାର ଭଣଜାର ଖାତାଟା ପଡ଼ିଛି ଆମ ସେଣ୍ଟରରେ। ସିଏ ପିଲା କୁଆଡ଼େ ଖୁବ୍ ଭଲ ଷ୍ଟୁଡେଣ୍ଟ, ଅଥଚ ଓଡ଼ିଆ ଏମ୍ଆଇଏଲ୍ରେ ଖରାପ କରିଛି, ତେଣୁ ପାସ୍ ମାର୍କ ପାଇଁ କାହିଁ ଭୁବନେଶ୍ୱର ଧାଇଁ ଆସି ରିକ୍ୱେଷ୍ଟ କରିବାକୁ?
0: ରିକ୍ୱେଷ୍ଟ କରିବାକୁ ନୁହେଁ, ଲାଞ୍ଚ ଦେବା ପାଇଁ। ଆଉ ଲାଞ୍ଚ ସ୍ୱରୂପ ଦେଇଗଲା ମିଠା ପ୍ୟାକେଟ, ଯାହା ତୁମେ ମହା ଖୁସିରେ ରଖି ପକେଇଲ।
1: ତାକୁ ଲାଞ୍ଚ ବୋଲି କାହିଁ କହୁଛ? ସେଇଟା ହେଲା ସୌଜନ୍ୟତା। ଆଚ୍ଛା, ଆମେ ବି ତ କାହା ଘରକୁ ଗଲେ ନଉଛୁ,
0: ତ ତମେ କେମିତି ସୌଜନ୍ୟତା ଦୃଷ୍ଟିରୁ ତାକୁ ବସିବା ପାଇଁ ନ କହି ବିଦା କରିଦେଲ?
1: ବସିବା ପାଇଁ କହିଲି ପରା, ସିଏ ନିଜେ କହିଲା ଅର୍ଜେଣ୍ଟ କାମ ଅଛି ଯିବ ବୋଲି।
0: ଆଉ ସେ କାଗଜଟା କଣ?
1: ଲଫାପାଟେ, ସେ ଲୋକ ଦେଇଛି, ଏଇଥିରେ କ୍ୟାଣ୍ଡିଡେଟର ରୋଲ ନମ୍ବର ଓ ଅନ୍ୟାନ୍ୟ ଡିଟେଲ୍ସ ରହିଛି।
0: କାଇଁ ଦେଖିବା?
1: ଦେଖୁନା,
0: ଏଇଟା କଣ? ରୋଲ ନମ୍ବର, ମୋବାଇଲ ନମ୍ବର ତ ଲେଖା ଅଛି ଏ କାଗଜରେ, ଆଉ ଏଇଟା
1: ଦେଖିବା, 1000 ଟଙ୍କିଆ ନୋଟ। ଏ କଣ ହିସା? ଏହା ସ୍ୱପ୍ନ ନା ସତ୍ୟ? ଏଇଟା ଏଇଟା ନକଲି ନୁହେଁ ତ? ଆରେ, ଏ ତ ପୁରା ଆସିଲି। ପ୍ରଥମ ଥର ପାଇଁ ମୋ ଚାକିରି ଜୀବନରେ ଦରମା ବାହାରେ 1000 ମିଳିଲା ମୋତେ। ମୋତେ ମୋତେ ବହୁତ ଖୁସି ଲାଗୁଛି ଇଶା, ବହୁତ ଖୁସି ଲାଗୁଛି। ମୁଁ ଜଣେ ସାଧାରଣ ଓଡ଼ିଆ ଅଧ୍ୟାପକ ବେସରକାରୀ କଲେଜରେ, ନା କି ମୋ ପାଖକୁ ଟ୍ୟୁସନ୍ ପଢ଼ି ଆସେ, ନା କେଉଁ କୋଚିଂ ସେଣ୍ଟର ପଢ଼ାଇବା ପାଇଁ ମୋତେ ଆମନ୍ତ୍ରଣ କରନ୍ତି। ମୁଁ ଆଗରେ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ଇଂଲିଶ ବାଲା ଟ୍ୟୁସନ୍ କରି, କୋଚିଂ କରି ଲକ୍ଷ ଲକ୍ଷ ଟଙ୍କା ଅର୍ଜନ କରନ୍ତି, ମାର୍ବଲ ଟାଇଲ୍ ଖଞ୍ଜି ଆଲିସାନ କୋଠାରେ ରହନ୍ତି। ସେସବୁ ଦେଖି ମୋତେ ଈର୍ଷା ଲାଗେ, ନିଜ ପ୍ରତି ଘୃଣା ଭାବ ସୃଷ୍ଟି ହୁଏ, ଠିକ ଲାଗେ ନିଜକୁ। ଏଇ 1000 ଟଙ୍କା ମୋତେ ନୂଆ ଜୀବନ ଦେଇଛି ଈଶା, ମୋ ଜୀବନରେ ନୂତନ କିରଣ ଉତ୍ପାସିତ ହୋଇଛି। ଏମିତି ଲାଗୁଛି ଯେମିତି ମୋତେ ପ୍ରତିଷ୍ଠା ଓ ସ୍ୱୀକୃତି ମିଳିଯାଇଛି, ମୋର ସୁପ୍ତ ସ୍ୱପ୍ନ ସବୁ ପୁଣି ଚେଇଁ ଉଠିଛନ୍ତି। ଏମିତି ନୋଟ୍ ମିଳିବ ସେ ଦେଖିବ, ପିଲେ ପୁଣି ଓଡ଼ିଆ ପଢ଼ିବେ, ଓଡ଼ିଆ ପଢ଼ିବା ପାଇଁ ଲାଇନ ଲଗେଇବେ, ଆଉ ନା ହବ ଛାତ୍ରର ଅଭାବ, ନା ହବ ଅଧ୍ୟାପକର ଅଭାବ। ଆମ ଭାଷା ସାହିତ୍ୟ କେତେ ଶୀର୍ଷକୁ ଉଠିଯିବ ଏସା, କେତେ ଶୀର୍ଷକୁ ଉଠିଯିବ। ଆରେ, ତମେ କାନ୍ଦୁଛ କଣ ପାଇଁ? ମାତ୍ର 1000 ଟଙ୍କା ଦେଲା ବୋଲି? ଏଇଟା ତ ଆରମ୍ଭ ମାତ୍ର, ଆଗକୁ ଆହୁରି ପଇସା ଆସିବ, ବ୍ୟସ୍ତ ହୁଅନି ଇଶା। ମୋ ଜୀବନର ପ୍ରଥମ ଶ୍ରମହୀନ ଅର୍ଜନ, ଆଜି ତୁମ ପାଇଁ ନୂଆ ଶାଢ଼ୀ ଆଣିଦେବି, ଟିକେ ତ ଖୁସି ହୁଅ, ଟିକେ ତ ଖୁସି ହୁଅ ଇଶା।
0: ଆଦର୍ଶବାଦ ତ ଅତୀତ ହେଇଗଲାଣି ମନୋଜ, ତୁମେ ବାସ୍ତବବାଦୀ ବି ନୁହଁ, ବସ୍ତୁବାଦୀ ହେଇଯାଇଛ। ତୁମର ଲେଖା ସବୁ ପଢ଼ି କେତେ ପ୍ରେରଣା ପାଇଥିଲି ମୁଁ, କେତେ ଉଲ୍ଲସିତ ହେଇଥିଲି, କେତେ ଭଲ ପାଇଥିଲି ତୁମକୁ। ହେଲେ ମୋ ଜୀବନ ନାଟକରେ ଏମିତି ଦୃଶ୍ୟଟିଏ ବି ଆସିବ ମୁଁ କଳ୍ପନା ବି କରିନଥିଲି। ମତେ ଦୁଃଖୀ କରିଦେଲ ମନୋଜ, ଦୁଃଖୀ କରିଦେଲ ମତେ।
1: ତମକୁ ସୁଖୀ ଦେଖିଥିଲେ ମୁଁ ଯେତେ ଖୁସି ହେଇଥାନ୍ତି, ଦୁଃଖୀ ହେବା ଦେଖି ତାଠୁ ମୋତେ ବେଶୀ ଖୁସି ଲାଗୁଛି ଇଶା। ଭାବୁଥିଲି ଅନ୍ୟମାନଙ୍କ ପରି ନୂଆ ଶାଢ଼ୀ ଚୁଡ଼ି ଆଣିଥିଲେ ତେବେ ଖୁସି ହେବ ବୋଲି, ଅଥଚ
0: ମୋର ସେସବୁ କିଛି ଦରକାର ନାହିଁ।
1: ଗାଡି, ବଙ୍ଗଳା
0: କିଛି ଦରକାର ନାହିଁ, ଭଗବାନ ଯେତିକି ଦେଇଛନ୍ତି ସେତିକି ଯଥେଷ୍ଟ।
1: ତାହେଲେ ଏ ପଇସା କଣ କରିବା?
0: ଫେରେଇ ଦିଅ।
1: ଆଉ ଏ ମିଠା ପ୍ୟାକେଟ
0: ସବୁ ଫେରେଇ ଦିଅ।
1: ହଉ, ସବୁ ଫେରେଇ ଦେବା। ଆଉ ଲୁହ ଚାରାଓନି, ତୁମର ଟୋପେ ଲୁହ ମୋ ପାଇଁ 1000 ଟଙ୍କିଆ ନୋଟରୁ ଢେର ଅଧିକ ମୂଲ୍ୟବାନ। ଏଇ ଦେଖ, ଫୋନ କରି ଡାକୁଛି ସେ ଲୋକ।

0: ହଁ ରାଉତ ବାବୁ, କ'ଣ କହିଲେ? ରାଉତରାୟ ବାବୁ, ଓହୋ ସରି ସରି, ହଁ ମୁଁ ଡକ୍ଟର ମହାପାତ୍ର କହୁଥିଲି। ହଁ ହଁ ଆପଣ ଆସିଥିଲେ ନା କିଛି ସମୟ ଆଗରୁ? ହଁ ଟିକେ ଆସିବେ କି? କାମ ଅଛି। ହଉ ହଉ ଠିକ ଅଛି, ଶୀଘ୍ର ଆସନ୍ତୁ।
1: ପଇସା ଫେରେଇ ଦେବ, ତମକୁ ଖରାପ ଲାଗୁନି ତ?
0: ଟଙ୍କା ପାଇବାର ଖୁସିଠୁ ଫେରେଇବାରେ ମୋତେ 100 ଗୁଣ ଅଧିକ ଖୁସି ଲାଗୁଛି। ଈଶା ତୁମେ ଅନନ୍ୟ, ଈଶା ତୁମେ ଅନନ୍ୟ।
1: ଆଉ ଆମ ସମ୍ପର୍କ ଅନନ୍ୟ?
0: ହଁ ଈଶା, ଅନନ୍ୟ ଆମ ସମ୍ପର୍କ। ଆରେ ହେ, ସେ ମିଠା ପ୍ୟାକେଟରୁ ମିଠା ଗୋଟେ ଖାଇଦେଇଛି ଯେ, ତମେ ବି ଗୋଟେ ଖାଇବ କି?
1: ନାଇଁ ମୋ।
0: ଆଚ୍ଛା ମିଠା ବୋଲି ସିନା ଫେରେଇ ଦେଲ, କଲରା ହେଇଥିଲେ ଫେରେଇ ଥାନ୍ତ।

ଶୁଣିଲେ ନାଟକ ଅନନ୍ୟା, ରଚନା ଶ୍ରୀ ବ୍ରଜେନ୍ଦ୍ର ନାୟକ, ପ୍ରଯୋଜନା ଭାଗୀରଥୀ ମିଶ୍ର, ସହଯୋଗିତା ସନ୍ତୋଷ ପିଂ। ନାଟକରେ ଅଂଶଗ୍ରହଣ କରିଥିବା କଳାକାର ହେଲେ ମନୋଜ ଉତ୍ତମ କୁମାର ବେହେରା, ଇଶା ନୂପୁର ଘୋଷ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ନାରାୟଣ ଦନସେନାଙ୍କ କଣ୍ଠରେ ଏହି ଗୀତଟି, ଗୀତିକାର ସୁନ୍ଦରମଣି ଦନସେନା।

ଆପଣମାନେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପରଶୁରାମ ଶତପଥୀଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ପାର୍ବତୀ ଜେନା।

0: ଶୁଣୁଥିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚିନିର ମୁଖ୍ୟା ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇକରି ୟୁଏଇ ନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ୟୁଏଇ ଗସ୍ତ ସମୟାନ ପ୍ରତିରକ୍ଷା, ଶକ୍ତି, ଭିତ୍ତିଭୂମି, ଜାହାଜ ଚଳାଚଳ ଆଉ ଉନ୍ନତ ପ୍ରଯୁକ୍ତି ବିଦ୍ୟାବାଗିର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରାଜିନାମା ହୋଇଛି ସ୍ୱାକ୍ଷରିତ। ଭାରତରେ 5 ବିଲିୟନ ୟୁଏସ୍ଡି ନିବେଶ ଲାଗି ୟୁଏଇ ଘୋଷଣା କରିଥିବାକୁ ନେଇକରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ଧ୍ରପ୍ରଦେଶର ପୁଟପର୍ତ୍ତିଠାରେ ଭିନ୍ ଭିନ୍ ପ୍ରତିରକ୍ଷା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା ଆଉ ଭୂମିପୂଜନ ସମାରୋହରେ ଯୋଗ ଦେଲେ ପ୍ରତିରକ୍ଷା ମନ୍ତ୍ରୀ। ଶିକ୍ଷା କ୍ଷେତ୍ରକେ ପ୍ରାଥମିକତା ଦେବାର ସହିତ ଛାତ୍ରଛାତ୍ରୀଙ୍କ ଲାଗି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଇବା ମାସ 21 ତାରିଖରେ ଫେର୍ ଗାଏ ଅନୁଷ୍ଠିତ ହେବା ନିଟ୍ ୟୁଜି ପରୀକ୍ଷା। ରାଜ୍ୟ ସରକାରୀ କର୍ମଚାରୀଙ୍କର 2% ବଢ଼ିଲା ମହଙ୍ଗା ଭତ୍ତା। ପେଟ୍ରୋଲ ଆଉ ଡିଜେଲ ଲିଟର ପିଛା 3 ଟଙ୍କା ବଢ଼ାଲେ ତେଲ କମ୍ପାନୀ। ବହୁତ ପରିମାଣରେ ପେଟ୍ରୋଲ ଡିଜେଲ ମହଜୁଦ ଅଛି ବୋଲି ସୂଚନା ଦେଲେ ରାଜ୍ୟ ସରକାର। ମାନବିକ ଶକ୍ତି ଆଉ କ୍ଷମତାକେ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରବାରକେ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟ ଭୋଟର ତାଲିକାର 3 ନମ୍ବର ଖେପ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆଇବା 30 ତାରିଖ ନହେବା ମୂଲ। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ଲାଗି ଆଜ୍ ବେଲବୁଡ଼େ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବା ଗୋଟେ ବୈଠକ। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁଖଦେବ ଥାପନକର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଦେଶବାସୀ। ପରିବାର ଅସମାନତା ଆଉ ଶିଶୁ କଲ୍ୟାଣ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ପରିବାର ଦିବସ। ଓଡ଼ିଶାକେ ଗଲାବଛର ଲାଗି ମିଳିବା 5ଟା ଜାତୀୟ ପଞ୍ଚାୟତ ପୁରସ୍କାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫ କରାଯାଇଛି ଘୋଷଣା। ଓଡ଼ିଶାନ ଇହାଦେ ପ୍ରାୟ 90,000 କୋଟି ଟଙ୍କାର ରେଲ ପ୍ରକଳ୍ପ ହେଉଛି କାର୍ଯ୍ୟକାରୀ, କହିଛନ୍ତି ରେଳମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ପରିସ୍ଥିତି ବାବଦେ ବରିଷ୍ଠ ପୁଲିସ୍ ଆଉ ପ୍ରଶାସନିକ ଅଧିକାରୀଙ୍କ ସହିତ କରିଛନ୍ତି ସମୀକ୍ଷା। ବୌଦ୍ଧ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ମେଟ୍ରିକ୍ ପରୀକ୍ଷାର୍ଥୀ A1 ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଦିଆଗଲା ସମ୍ବର୍ଦ୍ଧନା। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଆଉ ଚେନ୍ନାଇ ସୁପର କିଙ୍ଗ୍ସ ଭିତରେ ହେବା ମ୍ୟାଚ୍। ଆଉର୍ ଆଇବା 6-7 ଦିନ ଭିତରେ ରାଜ୍ୟ ସର୍ବାଧିକ ଦିନର ତାପମାତ୍ରା ବିଶେଷ ନାହିଁ ବଦଲେ ବୋଲି ପାଣିପାଗ କେନ୍ଦ୍ରର ସୂଚନା। ଏଜିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ସଂକୀର୍ତ୍ତନ ଶୁଣନ୍ତୁ, ପରିବେଷଣ କରିଛନ୍ତି ଚନ୍ଦ୍ର ସେଠ ଏବଂ ସାଥୀ।

ଲୋକହିତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଶୁଣିଲେ। ପରିବେଷଣ କଲେ ଚନ୍ଦ୍ର ସେଠ ଏବଂ ସାଥୀ। ସେମାନେ ହେଲେ ଏକାଦଶିଆ ଭୁଏ, ବିରାଟ ମେଣ୍ଡଲି, ଗଙ୍ଗାଧର ସେଠ ଏବଂ ପୁରୁଷୋତ୍ତମ ରଣା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ଭବତୋଷ ପିସି। ଶ୍ରୋତାବନ୍ଧୁ, ଆମ ସହିତ ଯୋଗାଯୋଗ କରିବା ପାଇଁ ଡାଏଲ୍ କରନ୍ତୁ 0663241231 ଏବଂ ଅନ୍ୟ ନମ୍ବରଟି ହେଲା 0663241240। ଚାଲନ୍ତୁ କଥା ହେବା ଆଜିର ପ୍ରଥମ କଲର୍ଙ୍କ ସହିତ। ନମସ୍କାର, କେମିତି ଅଛନ୍ତି ଆପଣ?
1: ନମସ୍କାର ଆଜ୍ଞା।
0: ଆଜ୍ଞା, ଆପଣ?
1: ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ କିଛି। ଆଜ୍ଞା
0: ଆଜ୍ଞା, ବିଜେପୁରରୁ କହୁଛନ୍ତି? ଆପଣ ତ ଆମ ସହିତ ସବୁବେଳେ ଯୋଗାଯୋଗରେ ଥାନ୍ତି, ସବୁବେଳେ ଆମକୁ କଲ୍ କରସନ୍। ଆଉ କେନ୍ତା ଅଛନ୍ ଆପଣ?
1: ମୁଁ ତ ବଢିଆ ଅଛେ ବିଷୟ। ଆଜ୍ଞା, ଆପଣ କେନ୍ତା ଅଛନ୍?
0: ମୁଁ ବି ବଢିଆ ଅଛେ। ଆଉ କାଣା ଚାଲିଛେ ଇହାଦେ ଆପଣଙ୍କର କାମଧାମ?
1: ଇହାଦେ ତ ଏନ୍ତା କିଛି ନି ଚାଲି ଆଜ୍ଞା, ଖରା ବି ବହୁତ ବଢି ଚାଲିଲାନ। ଆଉ ଇହାଦେ ହେଲୋ ଯୋଉମାନେ କାର୍ଯ୍ୟକ୍ରମରେ ଅପେକ୍ଷାରେ ଥିଲେ ଆଜ୍ଞା, ରେଡିଓ ସେଟ୍ ପାଖେ ରଖିକିରି ଫୋନ୍ ଲଗାଇଥିଲେ ଆଜ୍ଞା। ଆଉ ପହେଲା କଲ୍ ଲାଗ୍ଲା ଆପଣ ସେ,
0: ଯାହା ହଉ ଆପଣ ତ ସବୁବେଲେ ରେଡିଓ ଶୁଣୁଥିସନ୍ ପ୍ରାୟ ଟାଇମ୍, ଆପଣଙ୍କୁ କେନ୍ କାର୍ଯ୍ୟକ୍ରମ ସବୁନୁ ଭଲ ଲାଗ୍ସି?
1: ବିଶେଷ କରି ଆମର ଆକାଶବାଣୀ ସୋନପୁର ସବୁ କାର୍ଯ୍ୟକ୍ରମଟା ଭଲ ଲାଗ୍ସି ଆଜ୍ଞା। ବେଶୀ କରି ଆମର ଯେନ୍ ଫୋନିଂ କାର୍ଯ୍ୟକ୍ରମ ଅଛି ହେଲୋ ଅନୁରୋଧ
0: ଆଜ୍ଞା, ଯେମିତିକି ଆମେ ଆପଣମାନଙ୍କର ସାଙ୍ଗେ କଥାବାର୍ତ୍ତା ହେଇପାରସୁଁ, ଆମକୁ ବି ଭଲ ଲାଗ୍ସି।
1: ଆଜ୍ଞା ଆଜ୍ଞା
0: ଆଜ୍ଞା। ଆଉ ଆପଣଙ୍କର ଚାଷବାସ?
1: ଚାଷବାସ ତ ଆଜ୍ଞା ଇହାଦେ ଚାଷ ମାନେ ଧାନ ମାନେ ପାଚିଗଲା, ଧାନ କଟା ଦେଇଛେ ମେସିନ୍ ରେ, ହାରଭେଷ୍ଟର ରେ।
0: ହଁ, ମେସିନ୍ ଦି କାଟସନ୍ ନିକେ?
1: ହଁ, ହାରଭେଷ୍ଟର ରେ ଆଜ୍ଞା। ଆପରେ
0: ଓହୋ, ଆଗର ଲେକିନ ଲୋକ ମାନେ ଯେନ୍ ଯାଇକରି କାଟୁଥିଲେ ଧାନ, ସେଟା ସୁବିଧା ହଉଥିଲା କି? ଏଥର ଯେନ୍ ମେସିନ୍ ଦି କାଟୁଛନ୍, ଏଥିରେ କମ୍ ଟାଇମ୍
1: ଲାଗୁଛି? ଆକ୍ଚୁଆଲି ଆମେ ଦେଖମା ବେଲେ ଦେଖୁଁ, ଯେନ୍ ଆମେ ଗାଈ ଗୋରୁ ରଖିଛୁ ଆଜ୍ଞା, ଯେନ୍ ପୁଆଲଟା ବାହାରୁଛେ ଧାନ ରୁ ଆଜ୍ଞା,
0: ହଁ,
1: ମେସିନ୍ ରେ କାଟିଲା ପୁଆଲ କେତେ ଯାଉଛି, ଆଗରୁ ଯେନ୍ ହାତେ ଯେନ୍ ଦାରେ କାଟୁଥିଲା ବର୍ତ୍ତମାନ କେତେ କାଟୁଛନ୍। ସେଠି ଆମର ଗାଈ ଗୋରୁ ଗଲେ କିଛି ଆଜ୍ଞା ଖାଦ୍ୟ ଯେନ୍ ପୁଆଲଟା ବାହାରୁଥିଲା ସେଟା ନଷ୍ଟ ହେଇଯାଉଛି ଆଜ୍ଞା।
0: ନଷ୍ଟ ହେଇଯାଉଛି ନାଇଁ
1: ଆଜ୍ଞା?
0: ଲେକିନ ସୁବିଧା ବି ଅଛେ, ଯେହେତୁ ଟିକେ ଜଲ୍ଦି ହେଇଯିବା, ସହସ୍ତି ହେଇଯିବା।
1: ଆଉ ଆଜ୍ଞା ଯୋଗବାଣୀ କାର୍ଯ୍ୟକ୍ରମରେ ଗୋଟେ ମତାମତ ଦେମି।
0: ଆଜ୍ଞା ବିଲକୁଲ।
1: ହ୍ୟାଲୋ
0: ଆଜ୍ଞା, କହୁନ।
1: ଆଗଲି ଆମର ଯେନ୍ ସମ୍ପର୍କ କାର୍ଯ୍ୟକ୍ରମ ଚିଠି ପତ୍ର ଗୋଟେ ଥିଲା ଆଜ୍ଞା, ଆଗରୁ ବହୁତ ଦିନ ଆଗରୁ ମୁଇଁ ଶୁଣୁଥିଲି ସେ ସମୟରେ ବି ଶ୍ରୋତା ହେଁ
0: ଆଜ୍ଞା।
1: ଆଉ ସେନ୍ତା ଯୋଗବାଣୀରେ ଏନ୍ତା ଚିଠି ପତ୍ର କାର୍ଯ୍ୟକ୍ରମ ରଖିଲେ ବଢିଆ ଆଜ୍ଞା, ଶ୍ରୋତା ମାନେ ଗୋଟେ ମତାମତ ବି ଦେଇପାରତେ।
0: ନିଶ୍ଚିତ ଭାବେ, ନିଶ୍ଚିତ ଭାବେ ଆଜ୍ଞା, ଆପଣଙ୍କର ମତାମତକେ ଆମେ ଆମର ଉପରିସ୍ଥ କର୍ମଚାରୀଙ୍କୁ ଜଣାମୁ, ଆଉ ଯଦି ହେଇପାରବା ସମ୍ଭବ ତ ନିଶ୍ଚିତ ଭାବେ ସେଟା କର୍ମୁ। ଆଜ୍ଞା, ଆପଣଙ୍କର ସାଙ୍ଗେ କଥା ହେଇକରି ବହୁତ ବଢ଼ିଆ ଲାଗିଲା। ନମସ୍କାର,
1: ଧନ୍ୟବାଦ ଆଜ୍ଞା। ନମସ୍କାର
0: ନମସ୍କାର। ଶ୍ରୋତା ବନ୍ଧୁ, ଚାଲନ୍ତୁ କଥା ହେବା ଆଜିର ଆଉ ଜଣେ କଲର୍ଙ୍କ ସହିତ। ହ୍ୟାଲୋ, ନମସ୍କାର, ଆପଣଙ୍କ ପରିଚୟ? ଆଜ୍ଞା ଆଜ୍ଞା ଆଜ୍ଞା, କେମିତି ଅଛନ୍ତି ଆପଣ? ଚାଲିଛି ଆଜ୍ଞା, ଦେଖୁଛନ୍ ତ ଖରା ଟିକେ ଟିକେ ହଉଛି, ଆଉ ଖରାରେ ଖରାରେ ବାହାରକେ ବାହାରବାରଟା ବି ମୁସ୍କିଲ ହଉଛି। ଆପଣ କାଣା କରସନ୍? ଆଜ୍ଞା ଆପଣ କାଣା କରସନ୍ କାମଧାମ? ଆଜ୍ଞା ଆଜ୍ଞା, ଖରାରେ ତ ଆପଣ ବି ବାହାରୁଥିବେ ଆଜ୍ଞା, ଆପଣ ନିଶ୍ଚିତ ଭାବେ କିଛି ପାନ୍ ପିଉଥିବେ, ହେଲମେଟ ପିନ୍ଧୁଥିବେ ଗାଡ଼ି ଚଲାଲା ବେଲେ? ଆଜ୍ଞା, ଆଉ ଆପଣ କାମଧାମ କାଣା କରସନ୍? ଧାନ ଚାଷ କରସନ୍? ହଁ, ଇହାଦେ ଆଉ ଜଣେ କଲର୍ଙ୍କ ସାଙ୍ଗେ ବି ଆମେ କଥା ହଉଥିଲୁ, ସେ ଆଜ୍ଞା ବି ଧାନ ଚାଷ କରସନ୍। ଆଉ ଆମେ କଥା ହଉଥିଲୁ ହେଟା ଯେ ଆଜିକାଲି ଯେନ୍ ମେସିନ୍ ମାନେ ଆଉଛେ, ଧାନ କଟା ମେସିନ୍ ମାନେ, ହେଥିର୍ ଲାଗି ଭଲ୍ ଆଏ, ହେଥିରେ କରବାରଟା ଭଲ୍ ଆଏ କି ଆମର ଯେନ୍ ନିଜର ଲୋକମାନେ ଯାଇକରି କାଟୁଥିଲେ, ଗାଈ ମାନଙ୍କୁ ଟିକେ ପୁଆଲ ବେଶୀ ମିଳୁଥିଲା, ହେଟା ଭଲ ଆଏ ବୋଲେ, ହେଥିରେ ଆପଣଙ୍କର କାଣା ମତାମତ? ଆଜ୍ଞା, ଆପଣଙ୍କର ସାଙ୍ଗେ କଥା ହେଇକରି ବହୁତ ବଢିଆ ଲାଗିଲା। ନମସ୍କାର, ଚାଲନ୍ତୁ କଥା ହେବା ଆଉ ଜଣେ କଲର୍ଙ୍କ ସହିତ। ନମସ୍କାର, ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।

0: ଚାଲନ୍ତୁ କଥା ହେବା ଆଉ ଜଣେ କଲରଙ୍କ ସହିତ। ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛି ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ। ମୁଁ ଭବତୋଷ।
1: ହ୍ୟାଲୋ
0: ହ୍ୟାଲୋ, ନମସ୍କାର, ଆପଣଙ୍କୁ ସ୍ୱାଗତ ଜଣାଉଛି ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ଆଜ୍ଞା, ଆପଣଙ୍କ ପରିଚୟ? ଆଜ୍ଞା, କେଉଁଠୁ? ସାକ୍ଷୀପଡ଼ାରୁ କହୁଥିଲେ। ଆଜ୍ଞା ଆଜ୍ଞା, ଆପଣଙ୍କ ପରିଚୟ? ଆପଣଙ୍କ ପରିଚୟ, ଆପଣଙ୍କ ନାଁ କ'ଣ? ଆଜ୍ଞା ଆଜ୍ଞା, ବୋଧେ ଆପଣ ରେଡ଼ିଓ ପ୍ରାୟ ଶୁଣନ୍ତି।
1: ହ୍ୟାଲୋ
0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା, ଦୟାକରି ଆପଣ ଯଦି ଆପଣଙ୍କ ଲାଉଡ଼ ସ୍ପିକର ଟିକେ ବନ୍ଦ କରିଦେବେ ତେବେ ସୁବିଧା ହେବ। ଆଜ୍ଞା ଆଜ୍ଞା ଆଜ୍ଞା, ଆପଣଙ୍କ ପରିଚୟ? ଆପଣ ସମ୍ବଲପୁର ସାକ୍ଷୀପଡ଼ାରୁ କହୁଛନ୍ତି? ଆଜ୍ଞା, ଆଉ କେମିତି ଅଛନ୍ତି ଆପଣ? ଆମେ ବି ବଢ଼ିଆ ଅଛୁ ଆଜ୍ଞା, ଭଗବାନଙ୍କ କୃପାରୁ। ତେବେ ଆପଣଙ୍କ ସାକ୍ଷୀପଡ଼ା ଏବେ ସମ୍ବଲପୁରର ସବୁଠାରୁ ବଡ଼ ପର୍ବ ଆସିବାକୁ ଯାଉଛି ଆଜ୍ଞା, ଶୀତଳ ଷଷ୍ଠୀ। ତେବେ ଶୀତଳ ଷଷ୍ଠୀ ପାଇଁ କ'ଣ ସବୁ ପ୍ରସ୍ତୁତି ଚାଲିଛି ସାକ୍ଷୀପଡ଼ାରେ? ଆଜ୍ଞା ଆଜ୍ଞା, ବୋଲେ କେନ୍ତା କାଣା ହେସି ଶୀତଳ ଷଷ୍ଠୀରେ ଆପଣଙ୍କର? ଟିକେ ଯେନ୍ ମାନେ ଆମର ରେଡ଼ିଓକେ ସାରା ଓଡ଼ିଶାରୁ ଲୋକମାନେ ଶୁଣସନ୍, ଲେକିନ୍ ବହୁତ ଲୋକ ନାଇଁ ଜାଣିଥିବେ ଯେ ଶୀତଳ ଷଷ୍ଠୀରେ କେନ୍ତା ହେସି, ଲୋକମାନେ କେନ୍ତା ଜାକ ଜମକ ହେସି, ଆପଣ ଥରେ ଶ୍ରୋତାମାନଙ୍କୁ କହିଦଉନ୍। ଝାଡ଼ା ପଡ଼ା ନନ୍ପଡ଼ା ଏଥର ସବୁଆଡ଼େ ହଉଛି। ଆଜ୍ଞା, ହଁ, ଯାହା ବି ହଉ ଆପଣ କାଣା କାଣା ପ୍ଲାନିଂ କରିଛନ୍ ବୁଲବାର୍ ଲାଗି ଷଷ୍ଠୀ ଲାଗି? ବିଲକୁଲ, ମହାପ୍ରଭୁ ଆପଣ ଦିନ ବେଲି ବୁଲବାର୍ ଲାଗି ଯାଇସନ୍ କି ରାତିର ବେଲି ବିନା ଖରା ତରାତି? ଆଜ୍ଞା, ସାଙ୍ଗ ସାଥି ଆଜ୍ଞା ଆଜ୍ଞା, ଯଦି ଆପଣ ଦିନ ବେଲି ଯାଉଛନ୍ ବେଲେ ଆଜ୍ଞା ଖରା ଯେନ୍ତା ହଉଛି ଆପଣ ନିଜର ସାଙ୍ଗେ ଟିକେ ପାଣି ଟିକେ ଧରିଥିବେ, ଆମେ ଯେନ୍ତା ଅଂଶୁଘାତର ଶିକାର ନାଇଁ ହେମା ସେନ୍ତା ପ୍ରଚେଷ୍ଟା କର୍ମା ଆପଣଙ୍କର। ଆଜ୍ଞା ଆଜ୍ଞା, ଠିକ୍ ଅଛି ଆଜ୍ଞା, ଶୀତଳ ଷଷ୍ଠୀ ଦି ଭେଟ ପଡ଼୍ମା କେବେ ସମ୍ବଲପୁରରେ, ଆପଣଙ୍କର ସାଙ୍ଗେ କଥା ହେଇକରି ବହୁତ ବଢ଼ିଆ ଲାଗ୍ଲା। ନମସ୍କାର। ଶ୍ରୋତା ବନ୍ଧୁ, ଚାଲନ୍ତୁ ବର୍ତ୍ତମାନ ଶୁଣିନେବା ସୋନୁ ନିଗମଙ୍କ କଣ୍ଠରୁ ଗୋଟିଏ ଗୀତ, ରଚନା ଜାଭେଦ ଅଖ୍ତର, ସଙ୍ଗୀତ ଶଙ୍କର ଇଶାନ ଲୟ, କଥାଚିତ୍ର କଲ୍ ହୁ ନା ହୁ।

0: ଗୀତଟି ତ ଶୁଣିଲେ ଶ୍ରୋତା ବନ୍ଧୁ, ଆଶା କରୁଛି ଗୀତଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଚାଲନ୍ତୁ କଥା ହେବା ଆଉ ଜଣେ କଲରଙ୍କ ସହିତ। ହ୍ୟାଲୋ, ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛି ହେଲୋ ଯୁବବାଣୀ କାର୍ଯ୍ୟକ୍ରମକୁ। ମୁଁ ଭବତୋଷ।
1: ନମସ୍କାର ସାର୍,
0: ନମସ୍କାର, କେମିତି ଅଛନ୍ତି ଆପଣ, ଆପଣଙ୍କ ପରିଚୟ।
1: ମୁଁ ଡୋମା ନବୀନପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ଆଜ୍ଞା ମନୋଜ, ଆଜ୍ଞା ଆପଣ କେମିତି ଅଛନ୍ତି?
1: ଆଜ୍ଞା ମୁଁ ତ ବହୁତ ଭଲ ଅଛି ଆଜ୍ଞା, ଆପଣ କେମିତି ଅଛନ୍ତି?
0: ନିଶ୍ଚିତ ମୁଁ ଭଲ ଅଛି ଆଜ୍ଞା। ଆଉ ଆପଣ କ'ଣ କରୁଛନ୍ତି ବର୍ତ୍ତମାନ?
1: ମୁଁ ତ ଚାଷବାସ କରେ ଆଜ୍ଞା,
0: ଆଜ୍ଞା
1: ଏବେ ଚାଲିଛି ଆମର ପାଣି ଦିଆ ଦେଇ ଆଉ।
0: ଆଜ୍ଞା ଆଜ୍ଞା, କଳାହାଣ୍ଡିରେ ଆପଣ କ'ଣ ସବୁ ଚାଷ କରନ୍ତି?
1: ଆଜ୍ଞା ପନିପରିବା ଚାଷ କରୁ ଆଜ୍ଞା, ଲାଉ କରୁ, ମାଖନ ଲାଉ, ତାପରେ ଆମର ଝୁଲେର, ଭେଣ୍ଡି ଆଉ
0: ଆଚ୍ଛା ଆଚ୍ଛା,
1: କାକୁଡ଼ି,
0: ବହୁତ ବହୁତ
1: କଲରା
0: ଗୁଡ଼ିଏ
1: ସବୁ।
0: ପନିପରିବା କରୁଛନ୍ତି ନିଶ୍ଚିତ ଭାବରେ ଆଜ୍ଞା। ସମସ୍ତେ ଯଦି ଧାନ ଚାଷ କରିବେ ତେବେ ପରିବା କ'ଣ ଖାଇବା, ଆପଣ ପରିବା ଚାଷ କରୁଛନ୍ତି ଶୁଣି ଖୁସି ଲାଗିଲା। ତେବେ ଆପଣ ବର୍ତ୍ତମାନ ସବୁ ପାଣି ଦିଆଦୁଇ କରୁଛନ୍ତି, ତାପରେ ସବୁ କେମିତି ହୁଏ ଆପଣଙ୍କ ଫସଲ?
1: ଭଲ ହୁଏ ଆଜ୍ଞା,
0: ତାପରେ ତାକୁ ନେଇକି ମାର୍କେଟରେ ବିକନ୍ତି ନା ବଜାରରେ ବିକନ୍ତି?
1: ଆଜ୍ଞା ଆମର ଭବାନୀପାଟଣା ମାର୍କେଟରେ ବିକୁ ଆଜ୍ଞା।
0: ଆପଣ ନିଜେ ଯାଇ ବିକନ୍ତି?
1: ହଁ ହଁ ହଁ ନିଜେ ଯାଇକି ବିକୁ।
0: ନିଶ୍ଚିତ ଭାବେ ଆଜ୍ଞା, ଗୋଟେ ପରିଶ୍ରମର କାମ। ତେବେ ବର୍ତ୍ତମାନ ଖରାଦିନ, ଆଉ ଖରାଦିନରେ ଆପଣ ବଜାରରେ ବସିକି ବିକୁଥିବେ ତ
1: ହଁ
0: ହଇରାଣ
1: ଆଜ୍ଞା,
0: ହେବେ।
1: ମାନେ ମୁଁ ଛାଇ ଜାଗାରେ ବସେ ଆଜ୍ଞା, ଛାଇ ଜାଗାରେ ବସିକି ବିକେ।
0: ଆଜ୍ଞା
1: ମୋ ପାଖରେ ଗୋଟେ ପିପଲ ଗଛ ଅଛି, ସେ ପିପଲ ଗଛ ତଳେ ବସିକି ମୁଁ ବିକେ।
0: ଆଚ୍ଛା ଆଚ୍ଛା, ପିପଳ ଗଛ ତଳେ ନାଇଁ କି? ଆଜ୍ଞା, ଭବାନୀପାଟଣା ମାର୍କେଟରୁ। ନିଶ୍ଚିତ ଭାବରେ ଆମର ଶ୍ରୋତା ବନ୍ଧୁମାନେ ଯେଉଁମାନେ କଳାହାଣ୍ଡିରୁ ଥିବେ, ଭବାନୀପାଟଣାରୁ ଥିବେ, ଆପଣଙ୍କ ପାଖକୁ ନିଶ୍ଚିତ ଭାବରେ କିଣିବା ପାଇଁ ଯିବେ ପରିବା।
1: ଆଜ୍ଞା ଆଜ୍ଞା
0: ଆଜ୍ଞା, ଆଉ କ'ଣ ସବୁ ଚାଲିଛି ବର୍ତ୍ତମାନ,
1: ଆଜ୍ଞା
0: ଆପଣଙ୍କୁ କ'ଣ ପସନ୍ଦ? ଗୀତ ଶୁଣିବାକୁ ପସନ୍ଦ ନା ବୁଲିବାକୁ
1: ଆଜ୍ଞା,
0: ପସନ୍ଦ?
1: ଗୀତ ଶୁଣିବାକୁ ପସନ୍ଦ ଲାଗେ ଆଜ୍ଞା, ଆଉ ସେମିତି ତ ମୁଁ କବିତା ମଧ୍ୟ ଲେଖେ, ଆଉ
0: ଆଚ୍ଛା, କବିତା
1: ରେଡ଼ିଓ
0: ଲେଖନ୍ତି?
1: ଶୁଣିବା ବହୁତ ଭଲ ଲାଗେ ଆଜ୍ଞା।
0: ଯାହା ବି ହେଉ, ଆପଣ ସବୁବେଳେ ଏମିତି ରେଡ଼ିଓ ଶୁଣୁଥାନ୍ତୁ। ଆମେ ଆପଣଙ୍କ ଭଳି ଜଣେ ଶ୍ରୋତା ବନ୍ଧୁଙ୍କୁ ନିଶ୍ଚିତ ଭାବରେ ଆମେ ଆପଣଙ୍କ କବିତା ଶୁଣିବାକୁ ଚାହିଁବୁ।
1: ଆଜ୍ଞା ଆଜ୍ଞା ଆଜ୍ଞା, କବିତାର ଶୀର୍ଷକ ଆଜ୍ଞା,
0: ଆଜ୍ଞା,
1: ଜଙ୍ଗଲ ଆମର ଜୀବନ।
0: ଜଙ୍ଗଲ ଆମର ଜୀବନ।
1: ଆଜ୍ଞା
0: ଆଜ୍ଞା,
1: ଆଜ୍ଞା ଜଙ୍ଗଲ ଥିଲେ ମଙ୍ଗଲ ହେବା ତମକେ ଏଇ କଥା ଜଣା, ଜଙ୍ଗଲ ଥିଲେ ମଙ୍ଗଲ ହେବା ତମକେ ଏଇ କଥା ଜଣା, ଏବେ ମନୁଷ କାଟୁଛି ଜଙ୍ଗଲ ନିଜର ସ୍ୱାର୍ଥ ଲାଗି ସିନା, ଆଗର ଭଳିଆ ଗଛ ନାହିଁ ନା ପଦା ହେଲା ନା ସବୁ, ଜଙ୍ଗଲ ନିଆଁ ଦେଖି ମା ପୁଅକେ କହୁଛେ ମାକଡ଼ ବିହା ଦେଖରେ ବାବୁ। ଆଜ୍ଞା ଅଧିକା ଟିକେ ନାଇଁ ଜାନେ ଆଜ୍ଞା, ଟିକେ ବାହାରେ ଅଛେ ତ।
0: ଆଜ୍ଞା ଆଜ୍ଞା, ବହୁତ ବଢ଼ିଆ ଲାଗିଲା ଆଜ୍ଞା। ସତେ ଆପଣ ଗୋଟେ ସଚେତନ ମୂଳକ କବିତାଟେ ଲେଖିଛନ୍, ଜଙ୍ଗଲ ନାଇଁ କାଟବାର କଥା ବୋଲି, ଆଉ ସେ ଯେନ୍ ଜଙ୍ଗଲ ଜଲିଗଲେ ମାକଡ଼ ବିହା ବୋଲିକରି ଆଜ୍ଞା, ମୁଇଁ ବି ଛୁଆବେଳେ ଦେଖୁଥିଲି, ଆଜ୍ ବି ଦେଖାସନ୍ ସେ ଛୁଆମାନଙ୍କୁ, ଲେକିନ୍ ସେଟା କିଛି ମାକଡ଼ ବିହା ନାଇଁ, ସେଟା ଜଙ୍ଗଲ ଜଲୁଥିସି ଆମେ।

0: ଭୁଲ ନାହିଁ
1: ଆଜ୍ଞା
0: କାଟିବାର କଥା ନିଶ୍ଚିତ
1: ଆଜ୍ଞା
0: ଭାବେ
1: ମାନେ
0: ଆପଣ
1: ଯେତେବେଳେ ମାନେ ଛୋଟ ଥିଲୁ ଆଜ୍ଞା, ଆମର ଆଈ ମାନେ କହୁଥିଲେ ଯେ ଦେଖରେ ବାବୁ ଜଙ୍ଗଲରେ ମାନେ ମାଙ୍କଡ ବିହା ହଉଛେ ବୋଲିକରି
0: ବିଲକୁଲ
1: କହୁଥିଲେ,
0: ବିଲକୁଲ
1: ମାତ୍ର ଆମେ ବଡ଼ ହେଲା କେ
0: ଆଜ୍ଞା
1: ଆଜ୍ଞା ଆମେ ଜାଣିପାରିଲୁ ଯେ
0: ଯେ
1: ଏଇଟା ଜଙ୍ଗଲ
0: ଜଙ୍ଗଲ ଜଲୁଛେ ବୋଲି
1: ଜଲୁଛେ
0: କରି
1: ବୋଲିକରି ଆଜ୍ଞା
0: ଜଙ୍ଗଲ ନାଇଁ ଜଲାବାର କଥା, ଜଙ୍ଗଲ କାଟବାର ବି ନାଇଁ କଥା, ଆମେ ପରିବେଶ ଲାଗି ବି ନିଜକୁ ସମର୍ପିତ ରଖବାର କଥା ଟିକେ ଅଧେ। ଆଜ୍ଞା
1: ଆଜ୍ଞା ଆଜ୍ଞା
0: ଆପଣଙ୍କର କବିତା ଶୁଣିକରି ବହୁତ ଲୋକ ଖୁସି ବି ହେଇଥିବେ ଆଉ ପ୍ରେରିତ ବି ହେଇଥିବେ। ଆପଣଙ୍କର ସାଙ୍ଗେ କଥା ଲାଗିକରି ବହୁତ ବଢ଼ିଆ ଲାଗିଲା। ନମସ୍କାର
1: ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର। ଚାଲନ୍ତୁ ଶ୍ରୋତା ବନ୍ଧୁ କଥା ହେବା ଆଉ ଜଣେ କଲର୍ଙ୍କ ସହିତ। ନମସ୍କାର, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀକୁ ଆପଣଙ୍କୁ ସ୍ୱାଗତ ଜଣାଉଛି, ମୁଁ
1: ଆଜ୍ଞା
0: ଭବତୋଷ।
1: ନମସ୍କାର,
0: ନମସ୍କାର, ଆପଣଙ୍କ ପରିଚୟ।
1: ମୁଁ ରେଡ଼ିଓ ଲଭର ନାରାୟଣ ପ୍ରଧାନ ଦୁଇ ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ କହୁଥିଲି।
0: ଆଜ୍ଞା ରେଡ଼ିଓ ଲଭର, ଆଜ୍ଞା ବରହମପୁରରୁ କହୁଛନ୍ତି?
1: ଆଜ୍ଞା ଦୁଇ ବରହମପୁର ବୁଗୁଡ଼ା ଗଞ୍ଜାମ।
0: ଆଜ୍ଞା ଗଞ୍ଜାମରୁ କହୁଛନ୍ତି, ତେବେ କ'ଣ କରୁଛନ୍ତି ଆପଣ, କେମିତି ଅଛନ୍ତି ଆପଣ?
1: ଆଜ୍ଞା ବହୁତ ବଢ଼ିଆ ଅଛି, ଆପଣ ଭଲ ଅଛନ୍ତି?
0: ହଁ ଆଜ୍ଞା ମୁଁ ବି ଭଲ ଅଛି। ତେବେ ଗଞ୍ଜାମର ଆପଣ କ'ଣ ସବୁ ପର୍ବ ଅଛି ଆପଣଙ୍କର,
1: ଆଜ୍ଞା
0: ଗଞ୍ଜାମରେ ସବୁ କ'ଣ ସବୁ ପର୍ବପର୍ବାଣି ଚାଲିଛି ଏବେ?
1: ଆମର ତ ଗଞ୍ଜାମରେ ବର୍ତ୍ତମାନ ତ ଚାଲିଛି ଠାକୁର ଯାତ୍ରା, ଭଞ୍ଜନଗର ଚାଲିଛି,
0: ଆଜ୍ଞା ଠାକୁର
1: ଆଉ
0: ଯାତ୍ରା,
1: ଚୈତ୍ର ମାସରେ ଆମର ସରିଲା ଦଣ୍ଡଯାତ୍ରା,
0: ଦଣ୍ଡ
1: ଆମର
0: ଯାତ୍ରା।
1: ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଯୋଉଟାକି,
0: ଆଜ୍ଞା ଆଜ୍ଞା ଦଣ୍ଡଯାତ୍ରା ବାବଦରେ ଆପଣ କହିଥିଲେ ଥରେ, ମନେ ଅଛି ମୋର।
1: ଆଜ୍ଞା
0: ଆଜ୍ଞା ଏବେ କ'ଣ
1: ଆଉ
0: ଚାଲିଛି ଠାକୁର ପୂଜା?
1: ଏବେ ଆମର ଚାଲିଛି ଠାକୁର ଯାତ୍ରା ବରହମପୁର, ଆମର ଭଞ୍ଜନଗର ଚାଲିଛି,
0: ଧନୁଯାତ୍ରା,
1: ମାନେ ଠାକୁର ଯାତ୍ରା,
0: ଠାକୁରଙ୍କ ଯାତ୍ରା ଚାଲିଛି, ସେଥିରେ କ'ଣ
1: ଠାକୁରାଣୀ
0: ହୁଏ?
1: ଠାକୁରାଣୀ ଯାତ୍ରା।
0: ଠାକୁରାଣୀ ଯାତ୍ରା, ଆଜ୍ଞା ଆଜ୍ଞା
1: ଆଜ୍ଞା
0: ସେଥିରେ କ'ଣ ହୁଏ ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ ଜଣାଇ ଦିଅନ୍ତୁ, କେମିତି କ'ଣ
1: ଠାକୁର
0: ପୂଜା
1: ଯାତ୍ରା
0: ହୁଏ?
1: ଆମର ମା ଆସିକି ଘଟ ମାନେ କଳସ କରିକି ସବୁ ସବୁ ମାନେ ଗାଁ ସାରା ସବୁ ଜାଗା ସାରା ବୁଲନ୍ତି, ତାପରେ ଯିଏ ଯାହା ମାନସିକ ଧାରା ସେମାନେ ସବୁ କରନ୍ତି, ଆଉ ଏ ଭିତରେ ମଧ୍ୟ ଆମର ସବୁ ଏହି ପ୍ରକାର ସବୁ ନାନା ପ୍ରକାର ଦୋଳି ଦୋକାନଦାରୀ ପତ୍ରା ପଡ଼ିଛି, ଆଉ ଅପେରା ପଡ଼ିଛି, ଲୋକ ସବୁ ଗହଳି ହେଉଛନ୍ତି ଆମର ଭଞ୍ଜନଗର ଠାରେ, ଆଉ
0: ଆଜ୍ଞା
1: ବହୁତ ଲୋକ
0: ଆଜ୍ଞା
1: ସବୁ ଆସୁଛନ୍ତି ବୁଲିବା ପାଇଁ, ସେ ଚାଲିଛି ଗୋଟେ ମାନେ ମାସ ଖଣ୍ଡେ ଚାଲିଛି ବୋଲି।
0: ବିଲକୁଲ ବିଲକୁଲ ବହୁତ ଭଲ ଭାବରେ ହେଉଥିବ ନିଶ୍ଚିତ ଭାବରେ। ଆଜ୍ଞା ଏଇ ଯାତ୍ରା ଆମର ପରମ୍ପରାର ଗୋଟେ ଉଦାହରଣ, ଯେ ଆମର ବିଶ୍ୱାସ ଭଗବାନଙ୍କର ଉପରେ, ଆମର ବିଶ୍ୱାସର ଗୋଟେ ପ୍ରତୀକ। ଆପଣ ଯାତ୍ରାରେ ଭଲ ଭାବରେ ଏନ୍ଜୟ କରନ୍ତୁ, ଆମେ ବି ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ହେଲୁ। ନମସ୍କାର ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାଲନ୍ତୁ ଶୁଣିନେବା ଗୋଟିଏ ଗୀତ। କଣ୍ଠ ଉଦିତ ନାରାୟଣ, ହରିହରନ୍ ଏବଂ କୈଳାସ କୀର, ରଚନା ଜାଭେଦ ଅଖ୍ତର, ସଙ୍ଗୀତ ଏ ଆର୍ ରେହମନ, କଥାଚିତ୍ର ସ୍ୱଦେଶ।

ଗୀତଟି ତ ଶୁଣିଲେ ଶ୍ରୋତାବନ୍ଧୁ, ଆଶା କରୁଛି ଗୀତଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଚାଲନ୍ତୁ କଥା ହେବା ଆଉ ଜଣେ କଲରଙ୍କ ସହିତ, ପଚାରିବା ତାଙ୍କ ହାଲଚାଲ। ନମସ୍କାର, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ମୁଁ ଭବତୋଷ। ନମସ୍କାର, ଆପଣଙ୍କୁ ସ୍ୱାଗତ ଜଣାଉଛି। ମୁଁ ଭବତୋଷ। ନମସ୍କାର ଆଜ୍ଞା, ଆପଣଙ୍କ ପରିଚୟ? ଆଜ୍ଞା ଆଜ୍ଞା, କେମିତି ଅଛନ୍ତି ଆପଣ? ଆଜ୍ଞା ଆଜ୍ଞା, ବହୁତ ଭଲ ଅଛି। ଆଉ ବର୍ତ୍ତମାନ ଆପଣ କ'ଣ କରୁଛନ୍ତି? କ'ଣ କରୁଛନ୍ତି ବର୍ତ୍ତମାନ? ଆଜ୍ଞା ଆଜ୍ଞା, ଖରାରେ ତ କିଛି କରିବାକୁ ବି ମନ ହୁଏନି, କିଛି ଭଲ ନା ଲାଗେ କରବାର ଲାଗି, ଆଉ ଘରେ ଶୋଇବାର ଲାଗି ଭଲ ଲାଗ୍ସି ନେଇକେ। ଆଜ୍ଞା ଆଜ୍ଞା, ଆପଣ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ସବୁବେଳେ? ଆଜ୍ଞା, କେବୁ ଆପଣ ରେଡ଼ିଓ ଶୁଣୁଛନ୍? ନବେ ବୟାନବେ ମସିହା ନୁ ଆପଣ ରେଡ଼ିଓ ଶୁଣୁଛନ୍? ଯାହା ହଉ, ଶୁଣିକରି ଖୁସି ଲାଗିଲା। ହଁ, ସବୁ ଆପଣ ରେଡ଼ିଓ ଜାଣୁଛନ୍ ନାଇଁ କେ? ଆଜ୍ଞା ଆଜ୍ଞା, ଆମର କାର୍ଯ୍ୟକ୍ରମ ଆପଣଙ୍କୁ କେନ୍ତା ଲାଗୁଛି? କେନ୍ କାର୍ଯ୍ୟକ୍ରମ ଆପଣଙ୍କୁ ସବୁନୁ ବେଶୀ ଭଲ ଲାଗୁଛି? କେନ୍ କାର୍ଯ୍ୟକ୍ରମ ଆମର ଆପଣଙ୍କୁ ସବୁନୁ ବେଶୀ ଭଲ ଲାଗୁଛି? ଆଜ୍ଞା, ବହୁତ ଜଣ ଫୋନ୍ କରସନ୍ ଆମେ ଯେତେ ହେସି। ଆଜ୍ଞା ଆଜ୍ଞା, ଶ୍ରୋତା ମାନେ ତ ସମସ୍ତେ। ଆଜ୍ଞା ଆଜ୍ଞା, ବିଲକୁଲ, ଶ୍ରୋତା ମାନେ ସମସ୍ତେ ରେଡ଼ିଓ କେ ଭଲ ପାଏସନ୍, ସମସ୍ତେ କଥା ହେବାର ଲାଗି ଚାହେଁସନ୍ ଆମର ସାଙ୍ଗେ। ଆଜ୍ଞା, ଆପଣଙ୍କର ସାଙ୍ଗେ ବି କଥା ହେଇକରି ବହୁତ ବଢ଼ିଆ ଲାଗିଲା। ଆଜ୍ଞା ନମସ୍କାର। ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣଙ୍କ ସାଙ୍ଗେ କଥା ହେଇକରି ବହୁତ ବଢ଼ିଆ ଲାଗିଲା। ନମସ୍କାର। ଚାଲନ୍ତୁ ଶ୍ରୋତା ବନ୍ଧୁ କଥା ହେବା ଆଉ ଜଣେ କଲର।

0: ଆକାଶବାଣୀ ସମ୍ବଲପୁର ସମୟ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଲଭଲିନ ନିଗମ।

0: କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀ ୟୁଏଇ ଗସ୍ତ ଅବସରରେ ଦୁଇ ଦେଶ ଭିତରେ ରଣନୈତିକ ସହଭାଗିତା ବଢ଼ାବାର ବାବଦେ ଆଲୋଚନା ହୋଇଥିବାର କଥା ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କେ ବଢ଼ବାର ଲାଗି ସଭେ ମିଶିକିରି କାମ କରିବାକେ ପ୍ରତିବଦ୍ଧତା ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ଦେଶ। ସ୍କଟଲାଣ୍ଡର ଗ୍ଲାସ୍ଗୋରେ ହେବାକେ ଥିବା କମନ୍ୱେଲ୍ଥ ଗେମ୍ସ 2026 ଲାଗି ଭାରତର ପ୍ରସ୍ତୁତିକେ ନେଇକରି ସମୀକ୍ଷା କରିଛନ୍ କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ଶିକ୍ଷା କ୍ଷେତ୍ରକେ ପ୍ରାଥମିକତା ଦେବାର ସହିତ ଛାତ୍ରଛାତ୍ରୀଙ୍କ ଲାଗି ସମ୍ବେଦନଶୀଳ ଅଛନ୍ ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଇବା ମାସ 21 ତାରିଖରେ ଫେରଘାଏ ଅନୁଷ୍ଠିତ ହେବା ନିଟ୍ ୟୁଜି ପରୀକ୍ଷା। ରାଜସ୍ୱ ପ୍ରଶାସନଥି କାମ କରୁଥିବା କର୍ମଚାରୀଙ୍କର ବଦଲି ଆଉ ରୋଟେସନ୍ ପ୍ରକ୍ରିୟା ଜଲ୍ଦି ସାରବାରକେ ନିର୍ଦ୍ଦେଶ ଦେଲେ ସରକାର। ଗୋଟେ ଅଫିସରେ 3 ବର୍ଷରୁ ବେଶୀ ହୋଇଥିଲେ ହେବା ବଦଲି। ରାଜ୍ୟ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବଢ଼ିଲା 2%, ପିଛିଲା ଭାବେ 2026 ଜାନୁଆରୀ ନୁ ହେବା ଲାଗୁ। ପୁରୀ ରଥଯାତ୍ରାକେ ଶାନ୍ତି ଶୃଙ୍ଖଳା ସହିତ କରବାର୍ ଲାଗି ଜିଲ୍ଲା ପ୍ରଶାସନ ତରଫୁ ସ୍ୱେଚ୍ଛାସେବୀମାନଙ୍କ ସହିତ ଆଜି ଅନୁଷ୍ଠିତ ହୋଇଥିଲା ଗୋଟିଏ ସମନ୍ୱୟ ସଭା। ପେଟ୍ରୋଲ ଆଉ ଡିଜେଲ ଲିଟର ପିଛା 3 ଟଙ୍କା ବଢ଼ାଲେ ତେଲ କମ୍ପାନୀ। ଯଥେଷ୍ଟ ପରିମାଣରେ ପେଟ୍ରୋଲ ଡିଜେଲ ମହଜୁଦ ଅଛେ ବୋଲି ସୂଚନା ଦେଲେ ରାଜ୍ୟ ସରକାର। ରାଜ୍ୟ ଭୋଟର ତାଲିକାର 3 ନମ୍ବର ଖେପ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆଇବା 30 ତାରିଖ ନୁ ହେବା ମୂଲ। ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକେ ସରଳୀକରଣ କରବାକେ ରାଜ୍ୟ ସରକାର ଜାରି କରିଛନ୍ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ। ରାଜ୍ୟ ସରକାର 7 ଶ୍ରେଣୀ ଓଡ଼ିଆ ବହିତି ଶହୀଦ ମାଧୋ ସିଂଙ୍କର ଅଧ୍ୟାୟତି ଛପା ହେବାର ଭୁଲ୍କେ ସଂଶୋଧନ କରବାର୍କେ ଦେଇଛନ୍ ନିର୍ଦ୍ଦେଶ। ପରିବାରର ଗୁରୁତ୍ୱ ଓ ସୁସ୍ଥ ସମାଜ ଗଠନ ଦିଗେ ପରିବାରର ଭୂମିକା ବାବଦେ ସମକୁ ଜନାବାର ଲାଗି ଆଜି ପାଳନ ହେଉଛି ଅନ୍ତର୍ଜାତୀୟ ପରିବାର ଦିବସ। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ଲାଗି ଆଜି ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବା ଗୋଟିଏ ବୈଠକ। ଆଉର୍ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଆଉ ନେଦରଲ୍ୟାଣ୍ଡ ସରକାରଙ୍କର ଦୂତାବାସ ତରଫୁ ସମ୍ବଲପୁରଠାରେ ସମ୍ବଲପୁର ବରଗଡ଼ ଆଉ ଦେବଗଡ଼ ଜିଲ୍ଲାକେ ନେଇକରି ଅନୁଷ୍ଠିତ ହୋଇଛି ସମୁଦାୟ ସ୍ମରୀୟ ହିତାଧିକାରୀ ଅଂଶୀଦାରମାନଙ୍କ ସହିତ ପରାମର୍ଶ ବୈଠକ କାର୍ଯ୍ୟକ୍ରମ। ଏଥିନେଇ ମୁଖ୍ୟ ଖବର ଇନୁ ଶେଷ ହେଲା। ଇଦା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
1: ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10ରେ ଶୁଣିବେ ଆଦିବାସୀ ଗୀତ, ଏଥିରେ ଓରାମ ଗୀତ ପରିବେଷଣ କରିବେ ଅସ୍ତର ମେଞ୍ଚ ଏବଂ ସାଥୀ। ଜିଲ୍ଲା ହାଲଚାଲ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:25ରେ। ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଉନ୍ନତ ଛେଳି ପାଳନ ନିମନ୍ତେ ବୋଦା ଚୟନ, ଏ ସମ୍ପର୍କରେ ଡକ୍ଟର ଦିଲୀପ କୁମାର ପଣ୍ଡାଙ୍କ ସହ କଥାବାର୍ତ୍ତା ଶୁଣିବେ। ରାତି 8:02ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଶ୍ରୀରାମ ଲୋହରା ଏବଂ ପଦ୍ମିନୀ ଦୋରା। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30ରେ, କଣ୍ଠ ସଙ୍ଗୀତ ପରିବେଷଣ କରିବେ ରସିଦ ଖାଁ। ରାତି 10:30ରେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଇ ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଆଗାମୀକାଲି 6:30ରେ ଶୁଣିବେ ଆଜିର ଭାବନା, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। ସ୍ୱାସ୍ଥ୍ୟ ସୂଚନା 7:10ରେ, ଏଥିରେ ମାଇଗ୍ରେନ୍ ଅଥବା ଅଧକପାଳୀର ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୋତା। ସାହିତ୍ୟ ପତ୍ରିକା ସୃଜନିକା ଶୁଣିବେ 7:35ରେ, ଏଥିରେ ସମ୍ବଲପୁରୀ କବିତା ପାଠ କରିବେ କବି ଅନିଲ କୁମାର ଦାସ। 8:30ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ କ୍ଷମାନିଧି ବାଦୀ ଏବଂ ଜିତେନ୍ଦ୍ର ହରିପାଲ। ସୁଗମ ସଙ୍ଗୀତ ଶୁଣିବେ 8:45ରେ, କଣ୍ଠଶିଳ୍ପୀ ସୁଦେଶ ନାଦେ ଏବଂ ସଂଗ୍ରାମ କେଶରୀ ପତି। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅମୃତ ପ୍ରଚାର କରିବୁ 9:00, ଦିନ 11:05ରେ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଭକ୍ତି ଲହର, କଣ୍ଠଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକ, ବାସୁଦେବ ମହାପାତ୍ର, ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ସୁଶୀଲ କୁମାର ଦାସ। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 11:30ରେ, ଦିନ 12:00ରେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ବାତାୟନ, ଦିନ 12:15ରେ, ଦିନ 12:30ରେ ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଏଇ ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣୁଥିଲେ ଓରାମ ଗୀତ, ପରିବେଷଣ କଲେ ଅସ୍ତର ମିଞ୍ଜ ଏବଂ ସାଥୀ। ସେମାନେ ହେଲେ ଆହମା ବିଶ୍ରାମ କିଣ୍ଡୋ, ହାଲାନ ସେୱାନ ଡାଙ୍ଗ, ପାରୱାଲ କିଣ୍ଡୋ, ବେଲସାଜର ବାଡ଼ା, ଫ୍ରିସ୍କିଲା କିଣ୍ଡୋ, ଜୁନିକା ତିର୍କି ଏବଂ ମାସିଧାନୀ କିଣ୍ଡୋ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ, ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ, ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର।

0: ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଆଭାସୀ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ମହାସଚିବ ଭାରତ ପରାଶର ଏକ ଇସ୍ତାହାର ଜାରି କରିଛନ୍ତି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ଲାଗି ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ବୈଠକରେ ଯୋଗାଣ ଶୃଙ୍ଖଳକୁ ସ୍ଥିର କରିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍ତି। ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ସିଲ୍ କହିଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ତୈଳ ଆମଦାନୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗୋଟିଏ ପେଟ୍ରୋଲ ପମ୍ପ ପାଖରେ 2-3 ଦିନ ପର୍ଯ୍ୟନ୍ତ ତେଲ ମହଜୁଦ ରହିଥାଏ। ଦେଶରେ 2-3 ଦିନ ମଧ୍ୟରେ ପେଟ୍ରୋଲ ବିକ୍ରି 37% ବୃଦ୍ଧି ପାଇଥିବା ଶ୍ରୀ ସିଲ୍ ସୂଚନା ଦେଇଛନ୍ତି। ଆବଶ୍ୟକତାଠାରୁ ଅଧିକ ତୈଳ କ୍ରୟ ନ କରିବାକୁ ଶ୍ରୀ ସିଲ୍ ପରାମର୍ଶ ଦେଇଛନ୍ତି। ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନଥିବା ଶ୍ରୀ ସିଲ୍ କହିଛନ୍ତି।
1: नॉर्मल पेट्रोल और डीजल आप परचेज करें, कोई अतिरिक्त रूप से परचेज करके जरूरत से ज्यादा तेल का अपने पास में भंडारण करने की कोई आवश्यकता नहीं है, इसकी कोई जरूरत नहीं है। हम ऑयल कंपनियों की ओर से आपको यही बार बार आश्वस्त करना चाहते हैं कि सफिशियंट डेज की हमारे पास इन्वेंट्री हमेशा मौजूद है।
0: ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। 3 ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ଅଧିକାରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ପ୍ରମୁଖ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 2% ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 58%ରୁ 60%କୁ ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ ଉପକୃତ ହେବେ। 2026 ଜାନୁଆରୀ 1 ପିଛିଲା ଭାବେ ଏହା ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମଇ ମାସ ଦରମାରେ ମିଳିବ। ପେନ୍ସନଭୋଗୀମାନଙ୍କ ଟିଆଇ ଭତ୍ତାରେ ମଧ୍ୟ 2% ବୃଦ୍ଧି କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ସୋମବାର ମଇ 18 ତାରିଖ ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଛନ୍ତି, ଜୁଲାଇ 1 ଏସ୍ଆଇଆର୍ ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ 28 ଜୁନ୍ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଜୁଲାଇ 5 ତାରିଖରୁ ସେପ୍ଟେମ୍ବର 2 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ଏବଂ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍ଆଇଆର୍ ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ 3,03,323 ଜଣ ଭୋଟରଙ୍କୁ 2002 ପ୍ରକାଶିତ ଶେଷ ଏସ୍ଆଇଆର୍ ତାଲିକା ସହ ମ୍ୟାପିଂ କରାଯାଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହେବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
2: 1/7/2026 କମ୍ପ୍ଲିଟ୍ ହୋଇଛି, ସେମାନଙ୍କୁ ଆମେ ତାଲିକାରେ ଅନ୍ତର୍ଭୁକ୍ତ କରିବୁ। ଏହାର ପ୍ରିପାରେଟରୀ ଆକ୍ଟିଭିଟି 20/5 ଆରମ୍ଭ ହୋଇଯିବ। 30/5 28/6 ଯାଏଁ ଘର ଘରକୁ ବିଏଲ୍ଓ ମାନେ ବୁଲିବେ, ଏନ୍ୟୁମରେସନ୍ ଫର୍ମ ଦେବେ, ସେଟା ଫିଲ୍ଅପ୍ କରିକି ଆଣିବେ। ଶୀଘ୍ର ଆରମ୍ଭ ହେବ, ମାନେ 20/5 ଆରମ୍ଭ ହୋଇଯିବ। 35 ଘର ଘରକୁ ବୁଲିବା ଆରମ୍ଭ କରିବେ।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାଜିଆବାଦ କମଳା ନେହେରୁ ନଗରସ୍ଥିତ ଏନ୍ଡିଆର୍ଏଫ୍ ଅଷ୍ଟମ ବାଟାଲିୟନ୍ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ୟାରେଡ୍ରେ ଏନ୍ଡିଆର୍ଏଫ୍କୁ ପ୍ରେସିଡେଣ୍ଟସ୍ କଲର ଆୱାର୍ଡ ପ୍ରଦାନ କରିଛନ୍ତି। କଟକ ମୁଣ୍ଡଳିସ୍ଥିତ ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନ୍ ବରିଷ୍ଠ କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ପ୍ୟାରେଡ୍ର ନେତୃତ୍ୱ ନେଇଥିଲେ। ଏନ୍ଡିଆର୍ଏଫ୍ର 20 ବର୍ଷର ସଫଳ ଯାତ୍ରାକୁ ଶ୍ରୀ ଶାହା ପ୍ରଶଂସା କରିଥିଲେ। ରାଜ୍ୟରେ ସମୁଦ୍ର ସମ୍ପଦକୁ ନେଇ ନିରନ୍ତର ଅଭିବୃଦ୍ଧି ଲକ୍ଷ୍ୟରେ ନୀଳ ଅର୍ଥନୀତି କ୍ଷେତ୍ରରେ ବିକାଶ ସଂକ୍ରାନ୍ତରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱରଠାରେ ଗତ ମାର୍ଚ୍ଚ ମାସ 13 ଓ 14 ତାରିଖରେ ଆୟୋଜିତ ନୀଳ ଅର୍ଥନୀତି ସମ୍ପର୍କିତ ବୈଶ୍ୱିକ ସମ୍ମିଳନୀର ସୁପାରିଶଗୁଡ଼ିକ ଆଧାରରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଖାଦ୍ୟର ମାନ ଯାଞ୍ଚ ହେବା ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି ଖାଦ୍ୟ ତଦାରଖ ଅଧିକାରୀଙ୍କ ଦ୍ୱାରା ଖାଦ୍ୟର ମାନ ଯାଞ୍ଚ ହେବ। ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ମାର୍କେଟ୍ ଛକ ଯାଏ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ନାହିଁ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ ଯାଜପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ବଲପୁର ଦେବଗଡ଼ ଓ ବରଗଡ଼ ଜିଲ୍ଲାକୁ ନେଇ ଏକ ଗୋଷ୍ଠୀସ୍ତରୀୟ ଅଂଶୀଦାରୀମାନଙ୍କ ସହିତ ଆଲୋଚନା ହୋଇଛି। ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ A1 ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଗୁଡ଼ିଆସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8ରୁ 15 ବର୍ଷ ବୟସ୍କ 50ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏକମାସ ଧରି ଚାଲିବାକୁ ଥିବା ଶିବିର ପ୍ରତିଦିନ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଏବଂ ନିୟମିତ ଅଭ୍ୟାସ ସମ୍ପର୍କରେ ଶିବିରରେ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳରେ ପରିସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ। ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ରେ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗ ତୃଣମୂଳ ଅର୍ଥନୀତିକୁ ସଶକ୍ତ କରେ ଏମ୍ଏସ୍ଏମ୍ଇ କ୍ଷେତ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ହରିହର ପଣ୍ଡା। ଅଣୁକ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ଏହା ନିଯୁକ୍ତି ସୁଯୋଗ ଏବଂ ବିକେନ୍ଦ୍ରିତ ଶିଳ୍ପ ଅଭିବୃଦ୍ଧିକୁ ସହଯୋଗ ପ୍ରଦାନ କରିଥାଏ। ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳ ଅର୍ଥନୀତିକୁ ସଶକ୍ତ କରିବାରେ ମଧ୍ୟ ଏମ୍ଏସ୍ଏମ୍ଇ

ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଆସୁଛି। ଏହି କ୍ଷେତ୍ର ପାଇଁ ସରକାର ଅନେକ ନୀତିଗତ ପଦକ୍ଷେପ ପ୍ରଚଳନ କରୁଛନ୍ତି। ଅର୍ଥବ୍ୟବସ୍ଥାକୁ ଉନ୍ନତ କରିବା, ସଂସ୍ଥାଗତ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା, ଯୋଗାଣ କ୍ଷେତ୍ରକୁ ମଜବୁତ କରିବା ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ଡିଜିଟାଲ ସମନ୍ୱୟକୁ ତ୍ୱରାନ୍ୱିତ କରିବା ଏହି ନୀତିଗତ ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ସ୍ଥାନୀୟ ଉତ୍ପାଦ ବ୍ୟବସ୍ଥା ମଜବୁତ ହେବା ସହିତ ଆତ୍ମନିଯୁକ୍ତି କ୍ଷେତ୍ର ପ୍ରୋତ୍ସାହିତ ହୋଇଥାଏ। ଏମ୍ଏସ୍ଏମ୍ଇ ଦେଶର ଜିଡିପିରେ ପ୍ରାୟ 31.1% ଅବଦାନ ପ୍ରଦାନ କରିଥାଏ। ମୋଟ ରପ୍ତାନୀ କ୍ଷେତ୍ରର 48%ରୁ ଅଧିକ ଏବଂ ଉତ୍ପାଦନର ପ୍ରାୟ 35%ରୁ ଅଧିକ ଏହି କ୍ଷେତ୍ର ଦ୍ୱାରା ସମ୍ପାଦିତ ହୋଇଥାଏ। ଉତ୍ପାଦନ ସେବା ପ୍ରଦାନ, ବାଣିଜ୍ୟିକ କାର୍ଯ୍ୟକଳାପ ଆଦିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର 7.47 କୋଟି ଅଧିକ ଉଦ୍ୟୋଗ ଅନ୍ତର୍ଭୁକ୍ତ ଅଛନ୍ତି। ପ୍ରାୟ 32.80 କୋଟି ଅଧିକ ଲୋକଙ୍କୁ ଜୀବିକା ପ୍ରଦାନ କରିବା ସହ ଏହି କ୍ଷେତ୍ର କୃଷି ପରେ ଦେଶର ଦ୍ୱିତୀୟ ବୃହତ୍ତମ ନିଯୁକ୍ତି ଉତ୍ସ ପାଲଟିଛି। ଏହି ଉଦ୍ୟୋଗଗୁଡ଼ିକର ଏକ ବୃହତ ଅଂଶ ଗ୍ରାମାଞ୍ଚଳ ତଥା ଅର୍ଦ୍ଧ ସହରାଞ୍ଚଳରେ କାର୍ଯ୍ୟ କରୁଛି। ସ୍ଥାନୀୟ ମୂଲ୍ୟ ଶୃଙ୍ଖଳକୁ ସମର୍ଥନ ପ୍ରଦାନ କରିବା ସହିତ ଏହି କ୍ଷେତ୍ର ଆଞ୍ଚଳିକ ଅର୍ଥନୈତିକ ବିକାଶରେ ଯୋଗଦାନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଋଣ ଏବଂ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥାକୁ ସରକାର ଅଧିକ ସରଳୀକରଣ କରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ ପଞ୍ଜୀକରଣ ପ୍ଲାଟଫର୍ମ ମାଧ୍ୟମରେ ଏହା ଅଧିକ ତ୍ୱରାନ୍ୱିତ ହୋଇଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ଉଦ୍ୟମ ଏବଂ ଉଦ୍ୟମ ସହାୟକ ପ୍ଲାଟଫର୍ମ ମାଧ୍ୟମରେ ପାଖାପାଖି 8 କୋଟି ଏମ୍ଏସ୍ଏମ୍ଇ ଏବଂ ଅନୌପଚାରିକ କ୍ଷେତ୍ର କ୍ଷୁଦ୍ର ଉଦ୍ୟୋଗ ପଞ୍ଜୀକୃତ ହୋଇଛନ୍ତି। ସୁଲଭ ଏବଂ ସମୟୋଚିତ ଋଣ ଉପଲବ୍ଧତା ଏମ୍ଏସ୍ଏମ୍ଇ ଅଭିବୃଦ୍ଧି ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହୋଇଥାଏ। ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ କାର୍ଯ୍ୟ କରୁଥିବା ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାକୁ ଅଣୁ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ଏକ ଟ୍ରଷ୍ଟ ମାଧ୍ୟମରେ କାର୍ଯ୍ୟକାରୀ କରୁଛି। ଗତ ଆର୍ଥିକ ବର୍ଷ ବଜେଟ୍ରେ ଏହି ଯୋଜନା ଅଧୀନସ୍ଥ ଗ୍ୟାରେଣ୍ଟି ପରିସୀମାକୁ ବ୍ୟାଙ୍କଗୁଡ଼ିକ ପାଇଁ 10 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ସଂଶୋଧିତ ନିୟମାବଳୀ ଗତବର୍ଷ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଆସୁଛି। ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଆର୍ଥିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସରକାର ଆତ୍ମନିର୍ଭରଶୀଳ ଭାରତ ପାଣ୍ଠି ଏସ୍ଆର୍ଆଇ ପ୍ରଚଳନ କରିଛନ୍ତି। ଏଥିରେ 50,000 କୋଟି ଇକ୍ୱିଟି ସହାୟତା ପ୍ରଦାନ ବ୍ୟବସ୍ଥା ରହିଛି। ସେଥିରେ ସରକାରଙ୍କ ପକ୍ଷରୁ 10,000 କୋଟି ଏବଂ ଘରୋଇ ଇକ୍ୱିଟି ଏବଂ ଭେଞ୍ଚର କ୍ୟାପିଟାଲ ପାଣ୍ଠି ମାଧ୍ୟମରେ 40,000 କୋଟି ଟଙ୍କା ଅନ୍ତର୍ଭୁକ୍ତ କରାଯାଇଛି। ଗତ ନଭେମ୍ବର ମାସ ସୁଦ୍ଧା ଏହି ପାଣ୍ଠି ଅଧୀନରେ 15,442 କୋଟି ଟଙ୍କା ନିବେଶ ସହିତ 622 ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପ୍ରଦାନ କରାଯାଇଛି। ଚଳିତ ଆର୍ଥିକ ବର୍ଷ ବଜେଟ୍ରେ ଆତ୍ମନିର୍ଭରଶୀଳ ଭାରତ ପାଣ୍ଠିକୁ ଅତିରିକ୍ତ 2,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକର ଆର୍ଥିକ ସ୍ଥିରତା ଏବଂ ନିରନ୍ତର କାର୍ଯ୍ୟକ୍ଷମତାକୁ ଦୃଷ୍ଟିରେ ରଖି ଏକ ଦୃଢ଼ ଆଇନଗତ ଏବଂ ସଂସ୍ଥାଗତ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଅଣୁକ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ଆଇନ 2006 ବିଳମ୍ବିତ ଦେୟ ବିରୁଦ୍ଧରେ ଅଣୁକ୍ଷୁଦ୍ର ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆଇନଗତ ସୁରକ୍ଷା ପ୍ରଦାନ କରିଆସୁଛି। ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ 161 ସୁବିଧା ପରିଷଦ ଗଠନ କରାଯାଇଛି। ଅନ୍ଲାଇନ୍ ମାଧ୍ୟମରେ ଆବେଦନପତ୍ରଗୁଡ଼ିକର ଦାଖଲ ଏବଂ ତଦାରଖର ବ୍ୟବସ୍ଥା ମଧ୍ୟ କରାଯାଇଛି। ଗତବର୍ଷ ଜୁନ୍ ମାସରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଅନ୍ଲାଇନ୍ ବିବାଦ ସମାଧାନ ପୋର୍ଟାଲ ମଧ୍ୟ କାର୍ଯ୍ୟାରମ୍ଭ କରିଛି। ଏଭଳି ସହଯୋଗ ଭିତ୍ତିକ ପଦକ୍ଷେପ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବା ନେଇ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ବିକଶିତ କ୍ଷେତ୍ରଗୁଡ଼ିକ ପାଇଁ ଆବଶ୍ୟକତା ପୂରଣ ଲକ୍ଷ୍ୟରେ ନୀତିଗତ ଢାଞ୍ଚାକୁ ଏହା ମଜବୁତ କରୁଛି। ବିଭିନ୍ନ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ରହିଥିବା ଉଦ୍ୟୋଗୀ କାରିଗର ଗ୍ରାମୀଣ ବ୍ୟବସାୟୀ ଏବଂ ପ୍ରଥମ ପିଢ଼ିର ଯୁବ ଉଦ୍ୟୋଗୀମାନଙ୍କ ପାଖରେ ପହଞ୍ଚାଇବା ନେଇ ସରକାରଙ୍କ ପ୍ରୟାସ ଜାରି ରହିଛି।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ଇନ୍ଧନ ବ୍ୟବହାର କମାବାର ଲାଗି ଆବାସୀ ଜରିଏ ଭିନ୍ ଭିନ୍ ମାମଲାର ଶୁଣାଣି କରବାରକେ ସୁପ୍ରିମକୋର୍ଟଙ୍କର ନିଷ୍ପତ୍ତି। ରାଜ୍ୟ ଭରପୁର ମାତ୍ରାଥି ପେଟ୍ରୋଲ ଡିଜେଲ ମହଜୁଦ ଥିବାର କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ। ଆଇବା ମାସ 21 ତାରିଖ ଫେରଗାଏ ହେବା ନିଟ୍ ୟୁଜି ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟ ଆଇବା 30 ତାରିଖ ନୁ ମୂଲ ହେବା ଭୋଟର ତାଲିକା ଥି 3 ନମ୍ବର ଖେପ୍ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ। ଆଉର୍ ରାଜ୍ୟର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବଢ଼ିଲା 2%। ଏଥର ପୂରା ଖବର। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ଭିତରେ ଇନ୍ଧନ ବ୍ୟବହାର କମ୍ କରବାର ଆହ୍ୱାନ ଧରି ସୁପ୍ରିମକୋର୍ଟ ଭିନ୍ ଭିନ୍ ମାମଲାର ଶୁଣାଣି ଆବାସୀ ଜରିଏ କରବାର ଲାଗି ନିଷ୍ପତ୍ତି ନେଇଛନ୍। ଇ ବାବଦେ ସୁପ୍ରିମକୋର୍ଟ ମହାସଚିବ ଭାରତ ପରାସର ଗୋଟିଏ ଇସ୍ତାହାର ଜାରି କରିଛନ୍। ଗାଡ଼ି ମଟର ଇନ୍ଧନର ସର୍ବୋଚ୍ଚ ବ୍ୟବହାରକେ ସୁନିଶ୍ଚିତ କରବାର ଲାଗି କାର୍ ପୁଲିଂ ବ୍ୟବସ୍ଥାକେ ତହକାବାରକେ ବିଚାରପତିମାନେ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ତରଫରୁ କୁହାଯାଇଛି। ସୁପ୍ରିମକୋର୍ଟର ଫି ବିଭାଗର 50% କର୍ମଚାରୀମାନଙ୍କୁ ହପ୍ତାହକ 2 ଦିନ ଘରୁ କାମ କରବାରକେ ଲାଗି ଅନୁମତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଇନ୍ଧନ ବ୍ୟବହାର କମ୍ କରବାର ଆଉ ଅଦରକାରୀ ଖର୍ଚ୍ଚାକେ ବନ୍ଦ କରବାର ଲାଗି ଦେଇଥିବାର ଆହ୍ୱାନକେ ନଜରତି ରଖିକରି ସୁପ୍ରିମକୋର୍ଟଙ୍କ ତରଫରୁ ଏ ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ବିଶ୍ୱସ୍ତରତି ଇନ୍ଧନ ଦାମ ବଢ଼ିଥିବାରୁ ଭାରତର ପେଟ୍ରୋଲ ଆଉ ଡିଜେଲର ଦାମ ସାମାନ୍ୟ ବଢ଼ାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍। ପେଟ୍ରୋଲ 3.2% ଆଉ ଡିଜେଲ 3.4% ତକ ବଢ଼ାଯାଇଛି। ଦେଶବାସୀଙ୍କୁ ମୁଦ୍ରାସ୍କୀତି ଆଉ ଆର୍ଥିକ ଚାପନୁ ସୁରକ୍ଷିତ ରଖବା ଲକ୍ଷ୍ୟ ନେଇକରି ସରକାରୀ କ୍ଷେତ୍ରର ତେଲ କମ୍ପାନୀମାନେ ବହୁତ କ୍ଷତି ସହୁଛନ୍ ବୋଲି ଶ୍ରୀ ରିଜିଜୁ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଜନକଲ୍ୟାଣ ସହିତ ଆର୍ଥିକ ସ୍ଥିରତାକେ ସନ୍ତୁଳିତ ଢଙ୍ଗେ କାର୍ଯ୍ୟକାରୀ କରାଯାଉଛି ବୋଲି ଶ୍ରୀ ରିଜିଜୁ କହିଛନ୍। ତେଲ କମ୍ପାନୀମାନଙ୍କ ତରଫରୁ ପେଟ୍ରୋଲ ଆଉ ଡିଜେଲ ଦରଥି 3 ଟଙ୍କା ବଢ଼ାଯାଇଛି ଆଉ ଇ ଦାମ ଆଇଷ୍ଠାନୁ ଲାଗୁ ହୋଇଛି। ରାଜ୍ୟ ଭରପୁର ମାତ୍ରାଥି ପେଟ୍ରୋଲ ଡିଜେଲ ରହିଛି ବୋଲି ଆଇଓସିଏଲ୍ର ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍। ଭୁବନେଶ୍ୱରଠାରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଅଧ୍ୟକ୍ଷତା କରିକରି ଶ୍ରୀ ସିଲ୍ କହିଛନ୍, ଏହାଦେର ପରିସ୍ଥିତିକେ ନଜରଥି ରଖିକରି ଅତକାନୁ ଅତକା ତେଲ ଆମଦାନୀ ଉପରେ ଜୋର୍ ଦିଆଯାଇଛି। ଗୋଟିଏ ପେଟ୍ରୋଲ ପମ୍ପ ପାଶେ 2-3 ଦିନ ଲାଗି ତେଲ ମହଜୁଦ ଥିସି। ଦେଶେ 2-3 ଦିନ ଭିତରେ ପେଟ୍ରୋଲ ବିକ୍ରି 37% ବଢ଼ିଥିବାର ଶ୍ରୀ ସିଲ୍ ସୂଚନା ଦେଇଛନ୍। ଦରକାରନୁ ଏତକା ତେଲ ନାଇଁ ଘିନ୍ବାରକେ ସେ ସାଧାରଣ ଲୋକ ପରାମର୍ଶ ଦେଇଛନ୍। ତେଲ ଘିନାଥି ଗ୍ରାହକମାନଙ୍କ ଲାଗି କେନ୍ସି ପ୍ରକାରର କଟକଣା ନାଇଁନ ବୋଲି ଶ୍ରୀ ସିଲ୍ କହିଛନ୍। ସ୍ନାତକ ମେଡିକାଲ ପରୀକ୍ଷା ଲାଗି ଆଇବା ଜୁନ୍ 21 ତାରିଖ ଦିନ ଫେରଘାଏ ନିଟ୍ ୟୁଜି 2026 ପରୀକ୍ଷା ହେବା। ପରୀକ୍ଷା ପରିଚାଳନା ପ୍ରସ୍ତୁତିକୁ ନେଇକରି ଗଲା ରାତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫରୁ ହେବାରକେ ଥିବା ପରୀକ୍ଷାର ଠିକ୍ ପରିଚାଳନା ଆଉ ଭିନ୍ ଭିନ୍ ଦିଗ ଉପରେ ବୈଠକଟି ବିସ୍ତୃତ ଆଲୋଚନା କରାଯାଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକେ ସୂଚନା ଦେଇକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ଶିକ୍ଷା କ୍ଷେତ୍ରକେ ସରକାର ପ୍ରାଥମିକତା ଦେବାର ସହିତ ଛାତ୍ରଛାତ୍ରୀମାନଙ୍କ ଲାଗି ସମ୍ବେଦନଶୀଳ ଅଛନ୍। ଫେରଘାଏ ପରୀକ୍ଷା ଲାଗି ଆଇବା ମାସ 14 ତାରିଖ ତକ ପରୀକ୍ଷାର୍ଥୀମାନେ ପ୍ରବେଶପତ୍ର ପାଇପାରିବେ। ନିଟ୍ ୟୁଜି ପରୀକ୍ଷା ଆଇବା ବଚନରୁ ଓଏମ୍ଆର୍ ଆଧାରିତ ମୋଡ୍ ବଦଳେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ଥି କରାଯିବା। ଏନ୍ଟିଏଥି ସଂସ୍କାରର ଆବଶ୍ୟକତା ରହିଛି ଆଉ ଭବିଷ୍ୟତଥି ଏନ୍ତା ଅନିୟମିତତା ରୋକବାର ଲାଗି ଅତକା କଡ଼ା ପଦକ୍ଷେପ ଗ୍ରହଣ କରାଯିବା ବୋଲି ଶ୍ରୀ ପ୍ରଧାନ କହିଛନ୍। ପ୍ରଶ୍ନପତ୍ର ଲିକ୍ ଆଗନୁ ହୋଇଥିବାର ଇ ପରୀକ୍ଷାର ସିବିଆଇ ତଦନ୍ତ ଉପରେ ଶ୍ରୀ ପ୍ରଧାନ କହିଛନ୍,
1: सीबीआई तह तक जाएगी कहां वो कमांड चेन पे ब्रीच हुई है। राधाकृष्ण कमेटी को पूरा पालन करने के उपरांत भी कहां वो ब्रीच हुई है, उस ब्रीच को मेरा पूरा विश्वास है सीबीआई के ऊपर। सरकार की पूरा नेतृत्व सभी विभाग उसमें से गंभीरता चीज को लेते हुए शीर्ष तो नेतृत्व उसके लेके खूब दायित्व लिया है, चिंता कर रहा है। हम इस बार माल प्रैक्टिस होने नहीं देंगे।
0: ଗଲାକାଲି ହୋଇଥିବା ବୈଠକଟି ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇ ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଉ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସହିତ ଅଲଗା ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏନ୍ଟିଏ ତରଫରୁ ପରିଚାଳନା କରାଯାଉଥିବା ଇ ପରୀକ୍ଷା ଆଗରୁ ଗଲା 3 ତାରିଖ ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଲାଗି ଇତାକେ ବାତିଲ କରାଯାଇଛି। ରାଜ୍ୟ ଆଇବା 30 ତାରିଖନୁ ଭୋଟର ତାଲିକା ଥି 3 ନମ୍ବର ଖେପ୍ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ମୂଲ ହେବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ କହିଛନ୍। ଭୁବନେଶ୍ୱର ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ହୋଇଥିବା ସାମ୍ବାଦିକ ସମ୍ମିଳନୀଥି ପ୍ରତିକ୍ରିୟା ରଖିକରି ଶ୍ରୀ ଗୋପାଳନ କହିଛନ୍, ପ୍ରସ୍ତୁତି, ପ୍ରଶିକ୍ଷଣ ଆଉ ମୁଦ୍ରଣ କାମ ଆଇବା 20-29 ତାରିଖ ତକ୍ ଚାଲ୍ବା। ଏହାଦେ ଓଡ଼ିଶାନ 3,34,00,000 ଭୋଟର ରହିଛନ୍। ଭୋଟର ତାଲିକାନୁ 9,00,000 ନୁ ଏତକା ଭୋଟର ବାଦ ପଡ଼ିଛନ୍। ଇ ସମୟ ଭିତରେ 94.61% ମେପିଂ ଶେଷ ହୋଇଛି। ଏସ୍ଆଇଆର୍ ଲାଗି 45,255 ବୁଥ୍ କରାଯିବା। ଆଇବା ମାସ 30 ତାରିଖ ନୁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘର ଘର ଯାଇକରି ସର୍ଭେ କରିବେ ବୋଲି ଶ୍ରୀ ଗୋପାଳନ କହିଛନ୍।
2: କାହାର ବୟସ ମ୍ୟାଚ୍ ହଉନି, କାହାର ଆମ ପାଖରେ ମାଙ୍କର ନାଁ ନାହିଁ, ସେ ମାଙ୍କ ସହିତ ଲିଙ୍କ ହେଇଛି, ଏମିତି କେତେଟା ଲଜିକାଲ ଏରର୍ସ ପଏଣ୍ଟ ଆଉଟ୍ କରାଯାଇଛି। ସେ ଲଜିକାଲ ଏରର୍ ଗୁଡା ସୁଦ୍ଧା ସେଇଟା ବିଏଲ୍ଓ ଯେତେବେଳେ ଘର ଘରକୁ ବୁଲିବେ ସେଇଟାକୁ ସ୍ପଷ୍ଟୀକରଣ କରି ଆଣିବେ। ବର୍ତ୍ତମାନ ରାଜ୍ୟରେ 30,123 ବୁଥ୍ ଅଛି, ଏଥିରେ ଆହୁରି 12,132 ବୁଥ୍ ଆଡ୍ ନୂଆରେ ସୃଷ୍ଟି ହେବ। ତେଣୁ ଟୋଟାଲି ଯେତେବେଳେ ଏସ୍ଆଇଆର୍ ସରିଯିବ ରାଜ୍ୟରେ 45,255 ବୁଥ୍ସ ରହିବ।
0: ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫ ଓଡ଼ିଶା ସହିତ 16 ରାଜ୍ୟ ଆଉ 3 କେନ୍ଦ୍ରଶାସିତ ଅଞ୍ଚଳ ଏସ୍ଆଇଆର୍ କାର୍ଯ୍ୟକ୍ରମ ମୂଲ ହେବା ବୋଲି ଗଲାକାଲି ବିଜ୍ଞପ୍ତି ବାହାରିଥିଲା। ରାଜ୍ୟର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତାକେ ରାଜ୍ୟ ସରକାର 2% ବଢ଼େଇଛନ୍। ଇ ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍। ଏଥିଲାଗି ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 58%ରୁ 60%କେ ବଢ଼ିଛେ। ଇଟା 2026 ଜାନୁଆରୀ 1 ତାରିଖନୁ ପିଛିଲା ଭାବେ ଲାଗୁ ହେବା ଆଉ ଇ ମେ ମାସର ଦରମାତି ନଗଦ ଆକାରରେ ମିଲ୍ବା। ଇତାର ସହିତ ପେନ୍ସନ୍ ଭୋଗୀମାନଙ୍କର ଟିଆଇ ଭିଲ୍ 2% ବଢ଼ାଯାଇଛି। ଇ ନିଷ୍ପତ୍ତି ଲାଗି ରାଜ୍ୟର ପାଖାପାଖି 8.5 ଲକ୍ଷ ସରକାରୀ କର୍ମଚାରୀ ଆଉ ପେନ୍ସନ୍ ଭୋଗୀ ଉପକୃତ ହେବେ। ରାଜସ୍ୱ ପ୍ରଶାସନ ଅଧୀନତି କାମ କରୁଥିବା ମନ୍ତ୍ରଣାଳୟ କର୍ମଚାରୀ ଆଉ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କର ବଦଲି ଆଉ ରୋଟେସନ୍ ପ୍ରକ୍ରିୟାକେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାର ଲାଗି ସବୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ନିର୍ଦ୍ଦେଶ ଜାରି କରାଯାଇଛି। ଇ ବାବଦେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଜରିଏ ଜଣାଇ ଦେଇଛନ୍। ରାଜସ୍ୱ ବିଭାଗ ତରଫ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ବିଭାଗନ କାମ କରୁଥିବା ଭିନ୍ ଭିନ୍ କର୍ମଚାରୀମାନେ ଗୋଟିଏ କାର୍ଯ୍ୟାଳୟନୁ 3 ବଛରନୁ ଅତକା ସମୟ ଧରିକରି କାର୍ଯ୍ୟରତ ଅଛନ୍। ସେମାନଙ୍କର ବଦଲି ଆଉ ରୋଟେସନ୍ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଲକ ଆଉ ତହସିଲ କାର୍ଯ୍ୟାଳୟ ପ୍ରଶାସନିକ ସ୍ୱଚ୍ଛତା ଆଉ ପାରଦର୍ଶିତା ବଜାୟ ରଖବାର ଏତାର ମୂଲ ଉଦ୍ଦେଶ୍ୟ। ସବୁ ଜିଲ୍ଲାପାଳମାନଙ୍କୁ ଆଇବା ଜୁନ୍ 15 ତାରିଖ ତକ୍ ସବୁ ବଦଲି ଆଉ ରୋଟେସନ୍ ପ୍ରକ୍ରିୟା ଶେଷ କରବାରକେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପୁରୀ ରଥଯାତ୍ରାକେ ଶାନ୍ତି ଶୃଙ୍ଖଳାର ସହିତ କରବାର ଲାଗି ଆଜ୍ ପୁରୀ ଟାଉନ୍ ହଲ୍ନ ଜିଲ୍ଲା ପ୍ରଶାସନ ତରଫ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସାଙ୍ଗେ ଗୋଟିଏ ସମନ୍ୱୟ ବୈଠକ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବୈଠକଟି ଅଧ୍ୟକ୍ଷତା କରିକରି ସ୍ୱେଚ୍ଛାସେବୀମାନଙ୍କର ନିଷ୍ଠାପର ସେବାକେ ପ୍ରଶଂସା କରବାର ସହିତ ଇ ବଛର ବିଲ୍ ସେବା ଯୋଗାଇ ଦେବାରକେ ଅନୁରୋଧ କରିଛନ୍। ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ପିଇବାର ପାଇନ ବଣ୍ଟନ, ପରିମଳ ଆଉ ଶାନ୍ତି ଶୃଙ୍ଖଳା ରକ୍ଷା ବାଗିର ଭିନ୍ ଭିନ୍ ବିଷୟ ଉପରେ ବୈଠକଟି ଆଲୋଚନା ହୋଇଛି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଆଉ ନେଦରଲ୍ୟାଣ୍ଡ ସରକାରଙ୍କ ମିଳିତ ସହଯୋଗତି ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷନ ସମ୍ବଲପୁର, ଦେବଗଡ଼ ଆଉ ବରଗଡ଼ ଜିଲ୍ଲାର ହିତାଧିକାରୀମାନଙ୍କ ସହିତ ଘରୋଇ ହିଂସା ସମାଧାନକୁ ନେଇ ଗୋଟିଏ ପରାମର୍ଶ ବୈଠକ ହୋଇଯାଇଛି। ବୈଠକଟି ପୁଲିସ, ଡାକ୍ତର, ଆଇନଜୀବୀ, ଅଧ୍ୟାପକ, ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ସଖୀ କେନ୍ଦ୍ର ଆଉ ସଖୀ ସଦନ ସଂଯୋଜିକା ଆଉ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇକରି ମହିଳା ହିଂସା ରୋକିବା ଉପରେ ମତ ରଖିଥିଲେ।

ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକେ ଆଇବାର୍ ଲାଗି ପାଗ ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା କାଲି ତକ୍ ଦକ୍ଷିଣ ବଙ୍ଗୋପସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଇଲାକାକେ ମୌସୁମୀ ପହଞ୍ଚବାର ସମ୍ଭାବନା ଅଛି। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର ପାଖାପାଖି ସବୁ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଘଣ୍ଟା ଭିତରେ ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼ନ ସବୁନୁ ଅଧିକା 23 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେ ମୁଖ୍ୟ ଖବର ଫେର ଘାଏ ରାଇଜେ ଭରପୁର ମାତ୍ରାଥି ପେଟ୍ରୋଲ ଡିଜେଲ ମହଜୁଦ ଥିବାର କହିଲେ IOCL ମୁଖ୍ୟ ପ୍ରବନ୍ଧକ। ଆଇବା ମାସ 21 ତାରିଖ ଫେର ଘାଏ ହେବା ନିଟ୍ UG ପରୀକ୍ଷା ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉର୍ ରାଜ୍ୟର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବଢ଼ିଲା 2%। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ହର୍ମୁଜ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସାଉଦି ଆରବ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ କ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନ୍ର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ମୁଜ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନକୁ ପୁନଃ ପ୍ରକାଶ କରିଛନ୍ତି। ଆଞ୍ଚଳିକ ସ୍ଥିରତା ସହିତ ବିଶ୍ୱ

ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଉପରେ ହରମୁଜ ପ୍ରଣାଳୀର ଗୁରୁତ୍ୱ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଆବୁଧାବିରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହେନ୍ଙ୍କ ସହ ଆଲୋଚନା କାଳରେ ଶ୍ରୀ ମୋଦି ୟୁଏଇ ଉପରେ ସାମ୍ପ୍ରତିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶକ୍ତି ନିବେଶ ଏବଂ ଯୋଗାଣ ଶୃଙ୍ଖଳ ସମେତ ବିଭିନ୍ନ କ୍ଷେତ୍ରରେ ୟୁଏଇ ସହ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ୟୁଏଇଠାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତି ନାହେନ୍ ବ୍ୟକ୍ତିଗତ ଭାବେ ତାଙ୍କୁ ସ୍ୱାଗତ କରିଥିଲେ। ୟୁଏଇ ଆକାଶମଣ୍ଡଳରେ ଶ୍ରୀ ମୋଦିଙ୍କ ବିମାନ ପ୍ରବେଶ କରିବା ପରେ F-16 ଲଢୁଆ ବିମାନ ଏକସଙ୍ଗେ ଗତି କରି ବିମାନ ବନ୍ଦର ପର୍ଯ୍ୟନ୍ତ ପାଛଟି ନେଇଥିଲା। ୟୁଏଇ ଗସ୍ତ ଅବସରରେ ଦୁଇ ରାଷ୍ଟ୍ର ମଧ୍ୟରେ କେତେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଭାରତରେ ୟୁଏଇ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ ପାଇଁ ଏହି ଅବସରରେ ଘୋଷଣା କରିଛି। ଭାଡିନାରଠାରେ ଏକ ଜାହାଜ ମରାମତି କ୍ଲଷ୍ଟର, ସାମୁଦ୍ରିକ କ୍ଷେତ୍ର ପାଇଁ ଦକ୍ଷତା ବିକାଶ ଢାଞ୍ଚା, ସାମୁଦ୍ରିକ ସୁରକ୍ଷା, ସାଇବର ପ୍ରତିରକ୍ଷା ଏବଂ ସୂଚନା ଆଦାନ ପ୍ରଦାନ ଶିଳ୍ପ ସହଯୋଗ ଓ ପ୍ରତିରକ୍ଷା କ୍ଷେତ୍ର ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରାଷ୍ଟ୍ରପତି ନାହେନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏକ ସେରେବ୍ରାସ୍ ଚିପ୍ ପ୍ରଦାନ କରିଛନ୍ତି। ଏହା ଭାରତର ସୁପର କମ୍ପ୍ୟୁଟିଂ ବ୍ୟବସ୍ଥା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ମିଶନକୁ ସଶକ୍ତ କରିବ। ଶ୍ରୀ ମୋଦି ରାଷ୍ଟ୍ରପତି ନାହେନ୍ଙ୍କୁ ଭାରତ ଗସ୍ତରେ ଆସିବାକୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡସ୍ ଗସ୍ତରେ ଯାଇଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀଗଣ ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକର ନିର୍ଯ୍ୟାସରୁ ଏହି ସୂଚନା ମିଳିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମାନ ବୈଧ ଗଣତାନ୍ତ୍ରିକ ତଥା ଦାୟିତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଏବଂ ବହୁପକ୍ଷୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସହମତ ହୋଇଛନ୍ତି। ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷାକୁ ସୁଦୃଢ଼ କରିବାରେ ଏଭଳି ପ୍ରୟାସ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ରାଜନୈତିକ ଏବଂ କୂଟନୈତିକ ପଦକ୍ଷେପ ମାଧ୍ୟମରେ ବୈଶ୍ୱିକ ଆହ୍ୱାନକୁ ପ୍ରତିହତ କରିବା ନେଇ ସଦସ୍ୟ ରାଷ୍ଟ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ବହୁପାକ୍ଷିକ ସମନ୍ୱୟ ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକମତ ହୋଇଛନ୍ତି। ଭିତ୍ତିଭୂମି ବ୍ୟବସ୍ଥାରେ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା, ପ୍ରଯୁକ୍ତିବିଦ୍ୟା ସହଯୋଗକୁ ସୁଦୃଢ଼ କରିବା, ଶିଳ୍ପ ଅଭିବୃଦ୍ଧି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଭାଗିତାକୁ ବୈଠକରେ ସ୍ୱାଗତ କରାଯାଇଛି। ବୈଠକ ଶେଷ ହେବା ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅର୍ଥନୈତିକ ସମ୍ପର୍କ ସଚିବ ସୁଧାକର ଡାଲେଲା କହିଛନ୍ତି, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉଚ୍ଚ ପ୍ରଶଂସା କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ଏଣିକି ବିଭିନ୍ନ ମାମଲାର ଆଭାସୀ ମାଧ୍ୟମରେ ଶୁଣାଣି କରିବେ। ସୁପ୍ରିମକୋର୍ଟର ମହାସଚିବ ଭାରତ ପରାଶରଙ୍କ ଦ୍ୱାରା ଏ ସଂକ୍ରାନ୍ତ ଏକ ଇସ୍ତାହାର ଜାରି କରାଯାଇଛି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ କରିଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି, ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଅର୍ଘାଚି କହିଛନ୍ତି, ହରମୁଜ ପ୍ରଣାଳୀ ଦେଇ ସବୁ ଜାହାଜକୁ ଚଳାଚଳ କରିବାରେ ସହଯୋଗ ପ୍ରଦାନ କରିବାରେ ଇରାନ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଅର୍ଘାଚି କହିଛନ୍ତି। ତେବେ ସେଠାକାର ପରିସ୍ଥିତି ଏବେ ଗମ୍ଭୀର ରହିଛି, ପଶ୍ଚିମ ଏସିଆ ପରିସ୍ଥିତି ଆଲୋଚନା ମାଧ୍ୟମରେ ହିଁ ସମାଧାନ ହୋଇପାରିବ ବୋଲି ଶ୍ରୀ ଅର୍ଘାଚି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏ କ୍ଷେତ୍ରରେ ଭାରତର ଯେକୌଣସି ପ୍ରକାର ଗଠନମୂଳକ ପ୍ରୟାସକୁ ଇରାନ ସ୍ୱାଗତ କରିବ ବୋଲି ସେ କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ଅର୍ଘାଚି ଏବେ ନୂଆଦିଲ୍ଲୀରେ ଅଛନ୍ତି। କୋଲକାତା ଆର୍ଜିକର ମେଡିକାଲ କଲେଜ ମାମଲା ସହିତ ଜଡ଼ିତ 3 ଜଣ ଆଇପିଏସ୍ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ସରକାର ନିଲମ୍ବନ କରିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା, ପୀଡ଼ିତାଙ୍କ ପିତାମାତାଙ୍କୁ ଅର୍ଥ ପ୍ରଦାନ ଅଭିଯୋଗ

0: ଏବଂ ସରକାରୀ ଅନୁମତି ବିନା ଗଣମାଧ୍ୟମକୁ ସମ୍ବୋଧନ କରିବା ନେଇ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି। କୋଲକାତା ପୁଲିସର ପୂର୍ବତନ କମିଶନର ବିନୀତ ଗୋଏଲ, ପୂର୍ବତନ କେନ୍ଦ୍ରଶାଖା ଉପ କମିଶନର ଇନ୍ଦିରା ମୁଖାର୍ଜୀ ଏବଂ ପୂର୍ବତନ ଉପ ଉତ୍ତର ଭାଗ କମିଶନର ଅଭିଷେକ ଗୁପ୍ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। 2024 ଅଗଷ୍ଟ ମାସରେ ଆର୍ଜିକର ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲା ଅନ୍ତର୍ଗତ ପୁଟପର୍ତ୍ତିଠାରେ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ପ୍ରୋଗ୍ରାମ ବ୍ୟବସ୍ଥାର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ଦୃଷ୍ଟିକୋଣରେ ଆନ୍ଧ୍ରପ୍ରଦେଶ ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତୀୟମାନ ହେଉଛି। ନୂତନ ଭାବରେ ଆରମ୍ଭ ହୋଇଥିବା ପ୍ରତିରକ୍ଷା ପ୍ରକଳ୍ପଗୁଡ଼ିକ ଜାତୀୟ ସୁରକ୍ଷାକୁ ମଜବୁତ କରିବା ସହିତ ଦେଶର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରକୃତ ଜାତୀୟ ସୁରକ୍ଷା ଆତ୍ମନିର୍ଭରତା ଉପରେ ପର୍ଯ୍ୟବେସିତ ହେବା ଉଚିତ ବୋଲି ସେ କହିଛନ୍ତି।
1: ଫ୍ୟୁଜ୍ ଯୋ ହୋତା ହେ ୱା କିସି ଭି ଗୋଲା ବାରୁଦ କା ସବସେ ୟା ଇମ୍ପୋର୍ଟାଣ୍ଟ ହିସ୍ସା ହୋତା ହେ ଚାହେ ଆର୍ଟିଲରୀ ଶେଲ୍ ହୋ ବମ୍ବ ହୋ ୟା କୋଇ ଭି ଯୁଦ୍ଧ ସାମଗ୍ରୀ ହୋ ବିନା ଭରୋସେମନ୍ଦ ଇଲେକ୍ଟ୍ରିକ ଫ୍ୟୁଜ୍ କେ ସବ ବେକାର ହେ। यहां बनने वाले अत्याधुनिक फ्यूज हमारी सेनाओं को ताकत देंगे और यह प्रोजेक्ट हमारी एमिनिशन मैन्युफैक्चरिंग में सेल्फ रिलायंस आत्मनिर्भरता का एक नया चैप्टर जोड़ेगा।
0: ପ୍ରତିରକ୍ଷା କ୍ଷେତ୍ରରେ ଦେଶର ପରିବର୍ତ୍ତନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଘରୋଇ ପ୍ରତିରକ୍ଷା ଉତ୍ପାଦନ ଏବେ 1,54,000 କୋଟି ଟଙ୍କାରେ ପହଞ୍ଚିଛି। ପ୍ରତିରକ୍ଷା ରପ୍ତାନୀ ପ୍ରାୟ 40,000 କୋଟି ଟଙ୍କା ହୋଇଥିବା ସେ କହିଛନ୍ତି। ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ପରିବର୍ତ୍ତନର ଏକ ପ୍ରମୁଖ କ୍ଷେତ୍ର ଭାବେ ବର୍ଣ୍ଣନା କରି ଶ୍ରୀ ସିଂ କହିଛନ୍ତି, କର୍ଣ୍ଣୁଲ୍ରେ କାର୍ଯ୍ୟକାରୀ ଥିବା 8ଟି ଡ୍ରୋନ୍ କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ପ୍ରକୃତ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 26 ତାରିଖରେ କେରଳରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେବେ ପ୍ରବେଶ ଦିବସରେ 4 ଦିନ ଆଗପଛ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ଜୁନ୍ 1ରେ ପ୍ରବେଶ କରିଥାଏ। ପାଣିପାଗ ବିଭାଗ କହିଛି, ଆଗାମୀ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ ନେଇ ପରିସ୍ଥିତି ଅନୁକୂଳ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନକ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନ୍ର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନୀତିକାନ୍ତି ପରିଚାଳନା, ଜନଗହଳି ନିୟନ୍ତ୍ରଣ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ଯୋଗାଣ ଓ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ।

0: ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ସିସିଟିଭି ସ୍ଥାପନ, ଅଧିକ ସୁରକ୍ଷା ବଳ ମୁତୟନ କରାଯିବ। ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ପହଞ୍ଚିଥିବା ବେଳେ ତାମିଲନାଡୁରୁ ଚନ୍ଦନ କାଠ ଅଣାଯିବ। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବୀମା, ବିଶୁଦ୍ଧ ପାନୀୟ ଜଳ, ସ୍ୱତନ୍ତ୍ର ବସ୍ ସେବା, ଟିକେଟ୍ ବୁକିଂ କାଉଣ୍ଟର ଓ ସହରର 60 ସ୍ଥାନରେ ଏଲ୍ଇଡି ସୂଚନା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।
1: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଏ ବର୍ଷ ପ୍ରତ୍ୟେକ ସ୍ତରରେ ଆମେ ପ୍ରିପାରେସନ କରିଛୁ ଏବଂ ପ୍ରତ୍ୟେକ ବିଭାଗ ପାଇଁ ଯେଉଁ ଯେଉଁ ସମସ୍ୟା ଉପସ୍ଥାପନ କରାଯାଇଛି ସମସ୍ତଙ୍କୁ ଇନ୍ଷ୍ଟ୍ରକ୍ସନ୍ ମଧ୍ୟ ଇସ୍ୟୁ କରାଯିବ। ସେମାନେ ନିଶ୍ଚିତ ଭାବରେ ତ୍ୱରିତ ଭାବରେ ଏଇ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବେ, ଯଦ୍ୱାରା ଆମ ରଥଯାତ୍ରା ତ ଅତ୍ୟନ୍ତ ଶୃଙ୍ଖଳାର ସହିତ ଶାନ୍ତିପୂର୍ଣ୍ଣ ଭାବରେ ହେଇଯିବ। ପ୍ରତ୍ୟେକ ଇନ୍ଫର୍ମେସନ ଯେତେ ଭକ୍ତମାନେ ଆସିବେ, ଶ୍ରଦ୍ଧାଳୁମାନେ ଆସିବେ ରଥଯାତ୍ରାକୁ, ଟ୍ରାଫିକ୍ର ବ୍ୟବସ୍ଥା ହେଉ, ସେ ଟ୍ରାନ୍ସପୋର୍ଟେସନ୍ ବ୍ୟବସ୍ଥା ହେଉ, ରେଲୱେର ବ୍ୟବସ୍ଥା ହେଉ, ଏବଂ ଇନ୍ଫର୍ମେସନ କେଉଁଠି ଟଏଲେଟ୍ ଅଛି, କେଉଁଠି ପାର୍କିଂର ବ୍ୟବସ୍ଥା ଅଛି, ସବୁ ପ୍ରକାର ପାଇଁ ଗୋଟେ କୋଡିନେଟେଡ୍ ୱେରେ ଆମେ ଏଥର ଏଫର୍ଟ କରୁଛୁ ଏବଂ ନିଖୁଣ ତଥ୍ୟ ଏଥର ଲୋକମାନଙ୍କ ପାଖରେ ଉପଲବ୍ଧ ହେବ।
0: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ମାସ 11 ଓ 12 ତାରିଖରେ 2 ଦିନ ଧରି ଗଣତି କାର୍ଯ୍ୟ ସମ୍ପନ୍ନ ହୋଇଛି। ମୋଟ 11 ଦିନ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ପ୍ରାୟ 65 ଘଣ୍ଟା ଗଣତି କାର୍ଯ୍ୟ ସରିଛି। ପ୍ରତ୍ୟେକ ଅଳଙ୍କାରକୁ ସୁରକ୍ଷିତ ଭାବେ ଷ୍ଟିଲ୍ ବାକ୍ସରେ ସଂରକ୍ଷଣ କରାଯାଉଛି। ଚଳିତ ମାସରେ ଆହୁରି 7 ଦିନ ଗଣତି କାର୍ଯ୍ୟ କରାଯିବାକୁ ଧାର୍ଯ୍ୟ ହୋଇଛି। 1978 ତାଲିକା ଅନୁସାରେ ମେଳକ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଏହି ପର୍ଯ୍ୟାୟରେ ଆମ ଗଣତି କାର୍ଯ୍ୟକ୍ରମରେ ଆମେ ଯେତେବେଳେ ହାତକୁ ନେଇଛେ ସେଠି ଯାହା ବି ଆମେ ଅଳଙ୍କାର ଗୁଡ଼ିକର ଗଣତି ପ୍ରକ୍ରିୟା କରୁଛୁ ସେଗୁଡ଼ିକରେ ରତ୍ନ ଖଚିତ ରହିଥିବାରୁ ଅନେକ ସମୟ ସାପେକ୍ଷ ଏବଂ କହିବା ବାହୁଲ୍ୟ ମାତ୍ର ଯେ ଆମେ କୌଣସି ହିସାବରେ ତରବରିଆ ଭାବେ କିମ୍ବା କୌଣସି ହିସାବରେ କିଛି ସାଲିସ କରିକି କୌଣସି ଜିନିଷ କରୁଛୁ। ଯାହା ବି ସରକାରଙ୍କ ଅନୁମୋଦିତ ଏସ୍ଓପି ଅଛି ବା ବ୍ୟବସ୍ଥାବଳୀ ଅଛି ସେହି ହିସାବରେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସେହି ପ୍ରକ୍ରିୟା ଜାରି ରହିଛି।
0: ପୁରୀ ବଡ଼ଦାଣ୍ଡର ରଥ ଖଳାରେ ମହାପ୍ରଭୁଙ୍କ 3 ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ଚକା ଡେରା ନୀତି ସମ୍ପନ୍ନ ହୋଇଥିବା ବେଳେ 42 ଚକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ମହାରଣା ସେବକମାନେ ଗୁଜ ଓ ଜଳଯନ୍ତ୍ର ନିର୍ମାଣ ଶେଷ କରିଥିବା ବେଳେ ରୂପକାର ସେବକମାନେ ସିଂହ ବିରାଳ ଖୋଦେଇ କାମ ଜାରି ରଖିଛନ୍ତି। ଦୋଳବେଦୀ କମାରଶାଳାରେ କମାର ସେବକମାନେ ରଥ ପାଇଁ ଆବଶ୍ୟକୀୟ କଣ୍ଟା, ପନ୍ଦାରୀ ଓ ବଳା ପ୍ରସ୍ତୁତ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିମାପଡ଼ାରେ ଶତାଧିକ ପ୍ରଜାଙ୍କୁ ସ୍ଥାୟୀ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଗୋପ ବ୍ଲକର ଭୂମିହୀନ ହିତାଧିକାରୀଙ୍କ ସମେତ ଅଣ୍ଡିଆ ମୌଜାରେ ପ୍ରାଥମିକ ପର୍ଯ୍ୟାୟରେ 240 ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅଣ୍ଡିଆ ଓ ପାଟପୁର ମୌଜାର 263 ଏକର ଜମିର ବନ୍ଦୋବସ୍ତ କରାଯାଇ ପଟ୍ଟା ବଣ୍ଟନ କରାଯିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀରେ ଆଗାମୀ 13 ଡିସେମ୍ବରରେ ପୁରୀ କୋଷ୍ଟାଲ ମାରାଥନ୍ ଆୟୋଜିତ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ବେଳାଭୂମିରେ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି। ବିଜୟୀଙ୍କୁ 1 କୋଟି ଟଙ୍କାର ପୁରସ୍କାର ଦିଆଯିବା ସହ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ମାନଙ୍କୁ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏହା ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି ଓ କ୍ରୀଡ଼ା ପରମ୍ପରାକୁ ବିଶ୍ୱସ୍ତରରେ ପ୍ରଚାର କରିବ ବୋଲି ଆଶା କରାଯାଉଛି। ପୁରୀର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରଚାର ପାଇଁ ଇଣ୍ଟାକ୍ ପୁରୀ ଚାପ୍ଟରର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀ ସଦାଶିବ ସଂସ୍କୃତ କ୍ୟାମ୍ପସରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ରାଜ୍ୟର ଐତିହ୍ୟ ସୁରକ୍ଷାରେ ସଂସ୍ଥାର ଭୂମିକା ଉପରେ ଆଶା ବ୍ୟକ୍ତ କରିଥିଲେ। କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପ୍ରୟାସକୁ ମଧ୍ୟ ସେ ସ୍ୱାଗତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଜୁହାର ଜୁହାର, ଇଏ ବୁଆଟା ବଢା ଦିନୁ ଭେଟ ପଡ଼ଲା ନେଇ କେଁ?
1: ମୁଇଁ
0: ଠକା ତେଲୁ ଦିନେ ଆଜ କିଏ ବୈଠକିନ କି କିଏ ଏଇଜନ ଗା ବୋଲି ଯେ ତମକୁ ଏଟା ନିଘା କହୁଥିଲେ ଇଏ କରିନି ପାରିଲି
1: ବନେ ଦିନ ପରେ ଆଜି ଏଟା ଭେଟ ପଡ଼ଲା।
0: ହଁ କାଁ କରବ ଦେଖୁଛ କାଣା ଯେ ବୁଝି ଜିନିଛ ଏସି ବୋଲ ତ ଘାଏ ଘାଏ ତ ଯେନ୍ ତ କବାର ବୁତା ଆମର ଲାଗିଛି। ହଁ
1: ହଁ ତ
0: ତାପରେ ପାହେବ ଛସା ଦେଖ ହେତ୍କି ଦୂରିଆ ଚାଷ ବାସ କରିକିରି ଆଲାଲ କେ ହେନ୍ତି ହିଁ ବେଲ ହେଇଯାଉଛେ। ତାପରେ ଆର ଗୋଟେ ଜିନିଷ କାଣା ଜିନିଛ କିନି ଯେନ୍ ଗାଁ ବଳଦ ବି ନି ଅଛନ୍ କେଁ ତାକୁ ଫେର୍ ଥିର୍ ପେନ୍ ସବୁ ପାଲ ପୁଲି ଦେଲା ବୋଲିକି ଟିକେ ଯତ୍ନ ପତନ କରବାର ଲାଗି ବୋଲିକି ଟିକେ ସମୟ ହେଇଯାଏ। ଯେନ୍ତି ଲେ ବୋଲିକିରି ଯଦି ଆସିଲା କେତେବେଲେ କାଣା ହେଇଛି ଜିନିଛ ଆମି ଯେନ୍ତା ବଳଦ ଗାଁମାନଙ୍କର ସବୁ ଥେପାଥୁନା କରିକିରି ଆଇଲା ବେଲିକେ ସମୟ ହେଇଯାଏସି ବୋଲେ ମୁଇଁ ଭାବସି ତ ସମୟ ହେଇଯିବାନୁ ଆର କାଣାକେ ଯିମି ବୋଲିକିରି ନେଇ ଯାଏ। ଆଜି ଦେଖିଲି ସମୟ ଟିକେ ଆଜି ବଢ଼େଇ ପଡ଼ୁ ବୁଝିଲ କିନି
1: ସେ
0: ହାଟକେ ଟିକେ ଯାଇଥିଲି କାଲି ଲଡ଼ ଲାଗି ନେ କେଁ ତୁମର ବୋହୁ ଯେନ୍ ସାବିତ୍ରୀ ବ୍ରତ କରବା
1: କାଲି ଅଛି ପରେ
0: ହେଟା ହେତିର୍ ଲାଗି ଏଟା ଫଲ ମୂଲ ଗୁଡ଼ା ତୁ ଘିନି ଗୁନା ଆଣିଲି ବୁଝିଲ କିନି କପଡ଼ା ଲତା ଆର ଥୁଇ ନେଲି ଆର ଯାଏସି ବୈଠକି ଆଡ଼ୁ ଏକେଦାରି କିଣିଲି ନିମି ଆର ହାଦଲେଟ ଗୁଟେ ଏଇଟା ବି ଧରି ଯାଇଛି ଏକେଦାରି ଗାଏ ବଲଦକେ କୁଣା ପାଲ ପୁଲି ଦେଇ ଦୁଆ କରି ଘରକେ ଯିମି ପଡ଼ିଲି ବୁଝିଲ ବୋଲେ ଏଟା ତୁମେ ଆସିକରି ଅଛ ଏଇଟା କାଣା ଗୋଟେ କାଗଜ ଗୁଟେ ଧରିଛ କାଣା କାଣା ଜିନବାର ହେନ୍ତା ଏବେ ହେଲ
1: ଆଜି ଜାଣିଛ କି ନାଇଁ ସେ ପରିବାର ଦିବସ ପରେ।
0: ଓହୋ ଆଜି ତମେ ବିଶ୍ୱ ପରିବାର ଦିବସ ହେ?
1: ହଁ
0: ନାଇଁ କେଁ
1: ଇ ଦିବସକେ ମାନେ ଆମର ପରିବାରର ମହତ୍ତ୍ୱ କେନ୍ତା ଆମେ ଜାଣିପାରମା ହେଲା। ତାର୍ପରେ ଆଉ ଗୋଟେ ଜିନିଷ ହଉଛେ ସମାଜରେ ମାନେ ପରିବାରର ଗୋଟେ କାଣା କହେସନ୍ କହ ତ ମାନେ ଭୂମିକା ବହୁତ ବଡ଼ ଏ ନାଇଁ କେଁ ଆମେ ବହୁତ କିଛି ଜିନିଷ ଶିଖିବାର ଲାଗି ମିଲ୍ସି ସେହି ପରିବାରନୁ।
0: ହଁ ହଁ ହଁ ହଁ ଗୋଟେ କଥା କାଣା ଜାଣିଛ କିନି ପହେଲା ଯେନ୍ ଆମେ ପରିବାର ପରିବାରଟା ନେଇ କହୁଛୁ କେଁ ପରିବାର ଯେତେବେଳେ ଆମେ ଅଛୁ ଆମର ପିଲା ଛୁଆ ନେଇକରି ମା ବୁଆ ସବୁ ମିଶିକରି ଯେତେବେଳେ ଗୋଟେ ପରିବାରଟେ ଅଛୁ ଏ ପରିବାର ଆମେ ଜଣକେ ଜଣକେ ନେଇକରି ଗୋଟେ ପରିବାର ପରିବାରକେ ନେଇକରି ଗୋଟେ ଗାଁକେ ନେଇକରି ଗୋଟେ ବ୍ଲକ ହଉ କି ଜିଲ୍ଲା ହଉ କି ରାଜ୍ୟ ହଉ କି ଆମର ସାରା ଦେଶ ହଉ ପୃଥିବୀ ପହିଲା ମୂଲଟା ହଉଛେ ଗୋଟେ ପରିବାର। ପରିବାର ଆମର ଯଦି ଆମେ ଠିକ୍ ରହମା ପରିବାରରେ ଆମର ଯଦି ଆଚାର ବ୍ୟବହାର ଛୁଆମାନଙ୍କୁ ଭଲ କରି ଶିଖାମା ବେଲେ ଆମର ପରିବାରଟା ବି ହେନ୍ତା ଭଲ କରି ଗଢ଼ି ହେବା ଏ କି ନେଇ ସେ। ତାର ବାହାରେ ଦେଖ ପରିବାରରେ ଆମେ କେନ୍ତିକିରି ସଭେ ମିଶିକିରି ରହିପାରମା ଆମର ମୁଖ୍ୟ କଥା କାଣା ଜାଣିଛ କିନି ଶାନ୍ତି ଏ କି ନେଇ ସେ। ଦେଖ ଆମେ ଉଦ୍ୟୋଗ କରବାର ଲୋକ ତ ଉଦ୍ୟୋଗ କରମା ହେନ୍ତି ପରିବାରରେ ଯେନ୍ ଆମର ଖର୍ଚ୍ଚା ବର୍ଚ୍ଚା ହଉଛେ କାମ ଧନ୍ଦା ହଉଛେ ସଭେ ଯଦି ଭାଗିଦାରୀ ହେଇକରି ଆମେ ଯଦି ଭଲ ପରିବାରଟେ ରଖଲା
1: ସଭେ ମିଳିମିଶି କରି ମାନେ କରମା
0: ହଁ ସେଟା କାଣା ହେବା ଆମର ସାରା ଖାଲି ଆମର ଆମର ପରିବାରର ଉନ୍ନତି ନି ହୁଏ ଏଥି ସାଙ୍ଗେ ସାଙ୍ଗେ ଆମର ଦେଶର ସାରା ପୃଥିବୀର ବି ବିକାଶ ହେବା ଏଗ୍ନେସି।
1: ହଁ ତ ଆଉ ଗୋଟେ ଯଦି ଆମର ଗୋଟେ ସୁସ୍ଥ ସମାଜ ଦରକାର ବେଲେ ସେଟା ପରିବାର ନୁ ହିଁ ଆମକେ ମାନେ ତାର ମୂଲକେ ରଖବାର ଲାଗି ପଡ଼ବା।
0: ହଁ ହଁ ହଁ ହେଥିର୍ ଲାଗି ବୋଲିକିରି ଆମେ ଭଲ ସମାଜ କେନ୍ଦ୍ରିକ ଗଠନ ହେବା ଯେ ଆମେ ଛୁଆମାନଙ୍କୁ ସେ ହିସାବରେ ଯଦି ଠିକ ହିସାବରେ ଶିଖାମା କି ନାଇଁ ଆମେ ଆମର ପରିବାର ଯଦି ଆମର ଠିକ ରହିଲା ସମାଜ ବି ଠିକ ହିସାବରେ
1: ଠିକ ରହିବା
0: ଯେ କାଁ ବଦଲି ଜାଣିଛ କି ନାଇଁ।
1: ହଁ ଦାଦା
0: ବେଲେ ତୁମର ତ ଲେତି ଏଟା ଥିବା ବି କରୁଥିବା ବେଲେ କେନ୍ତା ଏ ଦେଖ କାଁ କରବ ଜିନିଛ କାଣା ହେଲେ ତମକୁ ସେ ଲୁକୁ ଏଟା ସେ ଇ ଲୁକଟା ଯେନ୍ ନି ଫଲି ଯାଇ ମୁଇଁ ପଠାମି ବଲସି ବୋଲ ତ ଶଙ୍କିର ନିକେ ଗୁଡ଼ା ଦୁଇ ଲେଖା ଯେ ଇ ଯେନ୍ ଧୋକା ଘରେ ନି ହେଇଗଲା କିନ୍ତୁ ଶଙ୍କିରଟା ଗଦେ ହେଇଥିବା ଶଙ୍କିର ତ ଘରେ ଥିବା ଆଗା ସୋଜିଲେ କେତେ ଫେର ପଠାମି ଅଥା ହେଇକରି ବୋଲିକିରି ନି ବୁଝିଲ କେଁ
1: ଦିନେ ଦିନେ ଛାଡ଼ି କରି ହେଇଯାଉଛେ ପରେ ସେ ଧୋକା ପବନ।
0: ହଁ ହେଟା ଲାଷ୍ଟକେ ବୋଲି ତୁମର ବୋହୁକେ କାଁ କର୍ମା ବେଲା ଯେ ମହା ମସ୍କୁଲ ବୋ ବୋଲି ସବୁକେ ଯେତ୍କି ଲେତି ଅଛେ ସବୁ ପିଚ୍କେ ନେ ଆର୍ ଶୁଖେଇ ନେ ବୋଇଲି ମୁଇଁ ବୁଝିଲ କିନି ଆମୁଲ ହିସାବେ ହେଲେ ଖାଇପାର୍ମା ପଛେ ଅସୁବିଧା ବର୍ଷା ମାସେ ବୋଲି ବୁଝିଲ କେଁ
1: ଖାଇବାଟା ଜରୁରୀ।
0: ହଁ ହଁ ହଁ ହେଲେ ତୁମେ ସେଥିରେ ଫେର ମଜା କାଣା ଜାଣିଛ କିନି ଶୁଖେଇ ଶୁଖା ନେଇଯ ଯଦି ଲେତିକି ଆରୁ ଯେନ୍ ବର୍ଷା ମାସେ ନେଇ କେଁ ବାସି ପକାଲ ଅଛି ଆର ଯଦି ନୁନ ମିଚାର ଦିନ ଯଦି ଚିଟକି ନେଇ ଯାଉ
1: ବେଲେ ହେଲା ଆଉ କାଣା ଆଉ କାଣା ଦରକାର ବୋଲ।
0: ହଁ ଆଜି ତାପରେ ଦେଖ ଅର୍ ଗୁଟେ କଥା କାଣା ଜାଣିଛ କେଁ ମୁଇଁ ଇଟା ଆଜି ସେ ଆମର କୁଏଟୁ ନେଇ କେଁ ତାର ସାଙ୍ଗେ ଦୁଇ ଲୋକ ହାଟକେ ଯାଇଥିଲୁ ବୋଲ ତ ଯେ ହେଟା କହୁଥେ ସେ ଇହାନି ଭଲ ଜିନିଷଟେ କାଣା କହୁଛେ ଜାଣିଛ କେଁ ଗାଏ ଦୁଇ ପଟ ରଖିଛେ ଯେ ମୁଇଁ ବୋଇଲି ଆଗରୁ ଦେଖ କମ୍ ଅସୁବିଧାଟେ ହଉଥିଲା ଖାଲି ଗୁଟେ ଚାଷ କରିବା ଧାନ କେତେବେଳେ କରିନେବା ଯେତେବେଳେ ପୋକ ରୋଗ ଖାଇକରି ନୁକସାନ ହେଇଯିବା କି ଅକର୍ତ୍ତିଆ ଖରା ଯଦି ବର୍ଷିନି ଲାଗି ଯେନ୍ ଆମର ପେନ୍ ପାକଟା ନି ବିଗଡ଼ୁଛେ କେଁ
1: ବୋଲେ
0: ହଁ ତଳେ ଯଦି ପଡ଼ିଗଲା ବେଲେ ତ ନୁକସାନ ହେଇଯାଏ ବେଲେ ଏହା ଜିନିଷ ତାର ମୁଣ୍ଡେ ଠିକ୍ ଢୁକେଇଛେ କେ ଦୁଇ ପଟ ଆଣିଲା ଯେ ହେଟା କଥା ତା ହଉଥିଲୁ ନେଇ ବନେ କଥା।

0: ଘାଟେ କହିଲୁ ତୁଇ ଆମର ଦୁଇ ପଇସା ଲେଖା ସକାଳ ଦରମୁ ବୋଲ ତ ଗୃହଟିକେ ଟିକେ ବିକୁଛି ଆର୍ ହଉଛି। ତାର୍ପରେ ଦେଖ ସରକାର ବି ଯେନ୍ ଯୋଜନା ମାନେ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ଲାଗି କରିଛନ୍, ଭିନ୍ ଭିନ୍ ଯୋଜନା କରିଛନ୍। ଖାଲି ଗାଏ ଜଣେ ପୁଷ୍ପା ବୋଲିକିରି ନେଇ ଚାଷ କରବାର୍ ଲାଗି, ଆମର କିଏ ଭାଇ ଯଦି ଚାହିଁବେ ଝୁରି ଚାଷ କରିବେ, କି କୁକୁଡ଼ା ପୋଷିଲେ, କି ଛେଲ ପୋଷିଲେ, ଛେଲ ମେଢ଼ି ଆମର ଗାଏ ଦାମୁର ସଂଖ୍ୟର ଲାଗି ତମେ ଆମେ ଯଦି ଚାଷ କର୍ମା ବେଲେ ପୁଷ୍ମା ବେଲେ ସେଥିର୍ଲାଗି ବୋଲିକିରି ସରକାରଙ୍କର ଭିନ୍ ଭିନ୍
1: ଯୋଜନାମାନେ ଅଛେ।
0: ତୁମେ ଯେନ୍ତା ଦେଖ ଏକ ସୁରକ୍ଷା ଖାଲି ଯେନ୍ଟା କରୁଛ ଗୋଟେ କରୁଛ ଧାନ ଚାଷଟା, ଧାନ ହେଇଗଲେ କି କଲେ କଲେ ବସୁଛ, ଧାନ ହେଲା ସମୟ କି ସେ ଚାରି ଦିନ ଘାଟି ହେଉଛ, ମନେକର ଯେନ୍ କିସମ ଯାନି ପାନପାକଟା ବିଗିଡ଼ୁଛ, ନୁକସାନୀ ହେଉଛେ, ଇଦିନ କେନ୍ତା କରବ?
1: ହଁ, ଟିକେ ଅଲଗା ବି ଅଲଗା କିସମର ଜାନବାରଟା ବି ତ ଜରୁରୀ ହେ ଦାଦା।
0: ହଁ, ତ କୁଏଟୁକେ ଆଜି ମୁଇଁ ବାଟେ ବୁଝାତେ ହେଲୁଥିଲି କାଁ ଜିନିଷ କିନି, ଯେ ଗାଏ ତ ପୋଷିଛୁ ପୋଷିଛୁ କେନ୍ତା କରୁଛୁ ବୋଲି ଯେ ଚରେଇ ନଉଛେ ବେଲା, ଚରେଇ ବି ନଉଛେ, ଘରେ ବି ଯତ୍ନ ପାଦନ କରିକି ଗୁହାଲ ନ ଦାନା ଦୁନି ଖାଇବାକେ, ଯେନ୍ଟାକି ଗୁରସ୍ ଟିକେ ଅତକା ହଉଛେ ବୋଲ ତ ସେଥିଲେ କଞ୍ଚା ଘାସ ଦେଲ ବୋଲେ ଟିକେ ଅତକା ଗୁରସ୍ ବି ମିଲ୍ବା। ତ ତାହାକେ ବେଲି ତୁଇ ଛେଲ ହେନ୍ତା ପଡ଼ୁ ପୁଷ, ଏହା ଜିନି ଛେଲର କେତେ ଚାହିଦା ଅଛେ ଜିନିଛ, ତୁମେ ଯେତେବେଲେ ଚାହେବ ଏହା ଜିନି ଚାହେବ କି ବିକମିବ ବୋଲି ନେଇକିରି ପାଞ୍ଚ ଲୋକ ଜାଣିପାରିକି ତୁମର ଘରକେ ଦଶ ଲୋକ ଦୌଡ଼ିବେ ଘିନ୍ବାର୍ ଲାଗି, ବୁଝିଲ କିନି? ଏ କଥା କାଁ ହେଲେ କହିଲେ ଜାଣିଛ କିନି, ଆଜି ଗୋଟେ ହେନ୍ତା ଆଲୋଚନାର ବିଷୟଟେ ହେଉଛି ବୈଠକିନ, ଦଦା କଥା ତ ହେଇଛନ୍, ଶୁନ୍ତା କେଁ ବୁଝେ?
1: ବେଲେ
0: ଶୁଣମା।
1: ହଁ ଦାଦା,
2: ଆମର ବୈଠକିକେ ଆସିଥିବାର ସବୁ ଚାଷୀ ଭାଇ ଭଉଣୀମାନଙ୍କୁ ଜୁହାର। ଆମେ ତ ଚାଷ ହିସାବରେ ଅନେକ ଚାଷବାସ କରୁଛୁଁ, ଓ ଯେତେବେଳେ ବି ଚାଷଟେ କରୁଛୁଁ ତ ପହିଲା ଆମେ କେନ୍ତାକରି ଦୁଇ ପଇସା ଲାଭ କରିପାର୍ମା, ଆଉ କମ୍ ପରିଶ୍ରମ କରିକରି କେନ୍ତାକରି ଦୁଇ ପଇସା ଲାଭ କରିକରି ଆମର କୁଟୁମ୍ବାଟୁମ୍କେ ଭଲ କରି ଚଲାମା, ତ ସେହି ହିସାବରେ ଆମ ଚାଷୀ ଭାଇ ଭଉଣୀମାନେ ତ ଚାଷ କରିଥିସନ୍। ଆଉ ଚାଷ ଯେତେବେଳେ ସେମାନେ କରୁଛନ୍, ଗୋଟେ ପ୍ରକାର ତ ଚାଷ ନାଇଁ କରବାର, କିଏ ଧାନ ଚାଷ କରୁଛେ, କିଏ ଫୁଲକୋବି ଚାଷ କରୁଛେ, କିଏ ବନ୍ଧାକୋବି ଚାଷ କରୁଛେ, କିଏ ପନିପରିବା ହିସାବରେ ମିର୍ଚା ଚାଷ କରୁଛେ, କିଏ ପାତଲଟା ଚାଷ କରୁଛେ। ଚାଷକେ ଛାଡ଼ିକରି ଆମେ ଗୋପାଳନ ସାଙ୍ଗେ ଛେଳି ପାଳନ ବି କରୁଛୁଁ, କିଏ ମେଣ୍ଢା ପାଳନ କରୁଛେ, ତ କିଏ ଘୁଷୁରୀ ପାଳନ ବି କରୁଛେ, ତ ଏନ୍ତାକି ଆମେ କୁକୁଡ଼ା ପାଳନ ସାଙ୍ଗେ ସାଙ୍ଗେ କିଏ ଦେଶୀ କୁକୁଡ଼ା ପାଳନ କରୁଛେ, ତ କିଏ ବ୍ରଏଲର କୁକୁଡ଼ା ବି ପାଳନ କରୁଛେ। ତ ଇ ହିସାବକେ ଦେଖିଲେ ଆମର ଚାଷୀ ଭାଇମାନେ ତାଙ୍କର ମୁଖ୍ୟତଃ ଗୋଟିଏ କାମ ହେ ଯେ କେନ୍ତା କରି ସେମାନେ ଭଲ ଉତ୍ପାଦନ ପାଇବେ, ଆଉ ଭଲ ଦୁଇ ପଇସା ମାନେ ଆଦାୟ ପାଇପାରବେ, ତ ସେଥିର୍ ଲାଗି ସେମାନେ ଚାଷବାସ କରିଛନ୍। ଆଉ ଇନୁ ଯଦି ଦେଖମା ବେଲେ ଯେନ୍ମାନେ ଚାଷୀ ଭାଇମାନେ ଛେଲି ପାଳନ କରୁଛନ୍, ସେଥିର୍ ଭିତରେ ବି 22 ପଟ ମାଇ ଥିବେ, ତ ସେଥି 2 ପଟ ଯେନ୍ଟାକି ଏରା ଆମେ କହୁଛୁଁ, ଯେନ୍ତାକି ବୋଦା କହୁଛୁଁ, କି ଆମେ ସମ୍ବଲପୁରୀରେ ବୁକା ବୋଲି କହୁଛୁଁ, ତ ଯେନ୍ଟାକି ଅଣ୍ଡିରା ଛେଳି ଆମେ କହୁଛୁଁ ତାହାକେ, ତ ସେଟା ରଖ୍ବାର୍ ଆମର ଜରୁରୀ ଏ। ତ ଇ ଯେନ୍ ଅଣ୍ଡିରା ଛେଳିର ଯେନ୍ କଥା ପଡ଼ିଛେ, ତ ଇ ଭଲ ଉତ୍ପାଦନ ଲାଗି, ଭଲ ଛେଳି ପାଳନ ଲାଗି, ଆଉ ଆମେ ଲାଭଜନକ ଛେଳି ପାଳନ ଲାଗି ଇ ବୋଦା ଚୟନର ଆବଶ୍ୟକତା କାଣ ଅଛେ, ଆଉ ଇ ବୋଦାଟା ଆମର କେତେ ଉପକାର କରିପାର୍ବା, ଛେଳି ପାଳନକେ କେତେ ଲାଭ ଦେଇପାର୍ବା, ଇ ବାବଦରେ କହିବାର୍ ଲାଗି ଆସିଛନ୍ ଡାକ୍ତର ଦିଲୀପ କୁମାର ପଣ୍ଡା, ଆଜ୍ଞା ରିଟାୟାର୍ଡ ସିଡିଭିଓ ସମ୍ବଲପୁର, ଆଉ ଯେନ୍ ଫାର୍ମ ମ୍ୟାନେଜର ଯେନ୍ ଗୋଟ ଫାର୍ମ ଅଛେ ଆମର ଚିପିଲିମାନୁ ସେ ବି କାମ କରିଛନ୍। ଆଜ୍ଞା, ଆପଣଙ୍କୁ ବୈଠକିକେ ସ୍ୱାଗତ ଜଣାଉଛୁ, ଜୁହାର
3: ଜୁହାର।
2: ତ ପହିଲା ଆମର ଚାଷୀମାନଙ୍କୁ ଗୋଟେ କଥା କହୁଁ ଯେ ଇ ଯେନ୍ ଛେଲି ପାଳନଟା ଆମେ କାଁଥିର୍ ନେଇ କର୍ମା, ଆଉ କାଁ ହେଲା ଯେ କର୍ମା, ସେଟା ଟିକେ କହୁଁ।
3: ଦେଖୁନ୍, ଇହାଦେ ଯଦି ଆମେ ମାଂସ କଥା ଉଠ୍ସି, ପହେଲୁ ଆମର ଖାସି ମାଂସ କଥା ଆଗ ଉଠ୍ସି।
2: ଆଜ୍ଞା,
3: ଯେତେ ବି ଆପଣ ଦେଖୁନ୍ ବ୍ରଏଲର କୁକୁଡ଼ା ଅଛନ୍, ମେଢ଼ା ବି ଅଛନ୍, କିନ୍ତୁ ମାଂସ ବୋଇଲେ ଲୋକମାନଙ୍କର ପହିଲ ପସନ୍ଦ ଥିସି ଛେଲ ମାଂସ।
2: ଆଜ୍ଞା,
3: ଆଉ ଇ ଛେଲଟା ଦେଖୁନ୍ ଗରିବ ଲୋକର ଗାଈ ବୋଲି ବି କହେସନ୍, ଯେ ବହୁତ କମ୍ ପଇସାରେ ଘରର ବୁଢ଼ା ବୁଢ଼ୀ କି ଯେନ୍ମାନେ ସ୍ତ୍ରୀ ଲୋକମାନେ ମଧ୍ୟ ତାହାକେ ପାଳନ କରିପାରିବେ, ଆର୍ ତାଙ୍କର ଖାଇବାର୍ ଲାଗି ବି ଯେହେତୁ କମ୍ ଦରକାର ଅଛେ,
2: ଆଜ୍ଞା,
3: ସେଟା ସମସ୍ତେ ରଖିପାରିବେ।
2: ଆଜ୍ଞା,
3: ଯେ ଆମେ ଛେଲଟା କାହିଁଥିର୍ ଲାଗି ରଖୁଛୁ, ଗୋଟେ ହେଲା ଇଏ ମାଂସ ଲାଗି।
2: ଆଜ୍ଞା,
3: ଆଉ ଆପଣମାନେ ଜାଣିଥିବେ ଛେଲର ଗୁରସ୍ଟା ମାଆର ଗୁରସ୍ ସାଙ୍ଗେ ପୁରା ସମାନ ରହେ।
2: ଆଜ୍ଞା,
3: ଆଉ ଆପଣମାନେ ଗାଁ ବି ଶୁଣିଥିବେ ଯେନ୍ ମାଆ ମାନଙ୍କ ଗୁରସ୍ ନାଇଁ ହୁଏ ସେମାନେ ଛେଲ ଗୁରସ୍ ପିଇକିରି ବି ବଢ଼ିଛନ୍ ବୋଲି କହେସନ୍।
2: ଆଜ୍ଞା,
3: ଆଉ ଇହାଦେ ବି ଦେଖିବେ ଯେନ୍ ମାନଙ୍କର ମାଆ ମାନଙ୍କର ଗୁରସ୍ ନାଇଁ ହେବାର, ବହୁତ ଡାକ୍ତରଖାନା ମାନେ ମଧ୍ୟ ଡାକ୍ତରମାନେ ପରାମର୍ଶ କରୁଛନ୍ ଛେଲ ଗୁରସ୍ ଯଦି ମିଳୁଛେ ତାହାକେ ପିଉନ୍, ଆଉ ଲୋକମାନେ ମଧ୍ୟ ଇ ଯେନ୍ ବଡ଼ ବଡ଼ ଫାର୍ମ ଇହାଦେ ଆରମ୍ଭ କଲେନ ଖାଲି ଛେଲ ଗୁରସ୍ ଲାଗି।
2: ଆଜ୍ଞା,
3: ଆଉ ଆମର ଲୋକମାନଙ୍କୁ ଆମେ ଯଦି ଛେଲ ପଡ଼ୁ ରଖିବେ ବୋଲେ କିଛି ଦୁଇ ପଇସା ଲାଭ ପାଇପାରିବେ, ଆର୍ ରାତିରେ 12 ବଜେକେ ବି ଯଦି ଛେଲ ବିକ୍ରି ବଲ୍ବା ଲୋକମାନେ ତାକୁ ପଇସା ଦେଇକି ନେବାର୍ ଲାଗି ବି ରାଜି ଥିସନ୍।
2: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେତେ ଛେଳି ମାନେ ଆମେ ଲାଳନ ପାଳନ କାହିଁକିରି କର୍ମା, ତ ଇ ଯେନ୍ ଲାଭଜନକ ଛେଳି ପାଳନ ଯେନ୍ଟା ଆସିଲା କଥାଟା, ତ ଏଥିର୍ ଲାଗି ଭଲ

0: ବୁକାଟେ ମାନେ ହେବାର କାଏଁ ଦରକାର ଅଛେ ସେଟା ଟିକେ କହ।
1: ଆମର ବୁକାକେ କି କେନ୍ସି ଆମର ଯେନ୍ ସମାଜର ବି ମାନେ ଯଦି ଅଣ୍ଡ୍ରା ଯେନ୍ଟାକେ କହୁଛୁଁ ତାମାନେ
0: ଆଜ୍ଞା
1: ଆପଣଙ୍କର ଗାଈ କ୍ଷେତ୍ରରେ ଭଲ ଷଣ୍ଢଟେ ଯେନ୍ତା
0: ଆଜ୍ଞା
1: ଛେଲ୍ମାନଙ୍କେ ହେନ୍ତା ଭଲ ବୁକାଟେ ଦରକାର। ସେ ବୁକାଟାକେ ଗୋଠର ଅଧା ବୋଲି କହେସନ୍। କାଁ କରି କହୁଛନ୍ ମାନେ ଯେନ୍ ଆମେ ଗୋଟେ ବୁକାଟେ ବ୍ୟବହାର କରୁଛୁଁ ଆମେ 30 ରୁ 50 ମାଇ ଛେଲ୍ ଲାଗି ଗୋଟେ ବର୍ଷ ଭିତରେ ବ୍ୟବହାର କରିପାର୍ମା। ଆର୍ ଯଦି ଦେଖ୍ମା ସେ ବୁକାର ଯେନ୍ ବିହନଟା ଆମେ ହେବା ସେ ସବୁ ଛୁଆର ତାର ଅଧା ଗୁଣ ରହିଲା
0: ଆଜ୍ଞା
1: ବୋଲେ ଦେଖୁନ୍ ଗୋଟେ ଗୋଠର ଅଧା ହେଥିଲାଗି କହେସନ୍।
0: ଆଜ୍ଞା
1: ଯଦି ବୁକାଟେ ଭଲ ରହିଲା ଯେନ୍ 50 ମାଇରୁ ଯେନ୍ 50 ଛୁଆ ଦେବେ ତାର ପୁରା ତାର ସବୁ ଗୁଣ ସେନ୍କେ ଆସ୍ବା।
0: ଆଜ୍ଞା
1: ବୋଲେ ହେଥିର୍ଲାଗି ଯଦି ଭଲ୍ ବୁକାଟେ ଆମର ବାଛିକି ରଖ୍ବାର୍ ନିହାତି ଦରକାର ଅଛେ।
0: ଆଜ୍ଞା ତ ଏଇଟା ତ ଭଲ କଥାଟେ କହିଲେ। ଯେତେବେଳେ ବି ଆମେ ଛେଳି ପାଳନ କରୁଛୁଁ ତ ଲାଭଜନକ ଛେଳି ପାଳନ ଲାଗି ଭଲ ବୁକାଟେ ଆଶା କର୍ମା ଆଉ ତାର ଦରକାର ବି ଆଜ୍ଞା ଭଲ କରି କହିଲେ ଯେ ଭଲ ବୁକାଟେ ଯେତେବେଳେ ବି ବାଛୁଛୁଁ ଆମେ ତ ଯେତେବେଳେ ବି ଆମେ ବାଛ୍ମା ବି ତ ସେଥିର୍ଲାଗି ଆମେ କେନ୍ କେନ୍ ଜିନିଷ୍କେ ତାର ଧ୍ୟାନ ଦେମା ସେଟା ଟିକେ କହୁନ୍।
1: ବୁକାଟେ ବାଛ୍ବାର୍ ଲାଗି ହେଲେ ପହେଲୁ ଆମେ ତାହାକେ ଦେଖ୍ମା ଯେ ତାର ଆମର ଯେନ୍ ଆବଶ୍ୟକତା ଅଛେ
0: ଆଜ୍ଞା
1: ମାଂସ ଲାଗି ବ୍ୟବହାର କର୍ମା କି ଗୁରସ୍ ଲାଗି ବ୍ୟବହାର କର୍ମା ସେଥିର୍ଲାଗି ଯେନ୍ ଟାଇପ୍ର ଆମେ ବୁକା ଚୟନ କର୍ମା ତାର ଗୁଣ ସବୁ ଅଛେ କି ନାଇଁ ଯେ ଆମେ ଦେଖିକିରି ରଖ୍ମା।
0: ଆଜ୍ଞା
1: ତାର ସେ ଜାତିର ଗୁଣ ଥିବାର ଅଛେ।
0: ଆଜ୍ଞା
1: ତାପରେ କାଁ କର୍ମା ଯେନ୍ ବୁକାଟେ ଆନ୍ମା ସେଟା ଦେଖ ବର୍ଷେନୁ ଉପର ହେଇଥିବାର ଦରକାର।
0: ଆଜ୍ଞା
1: ଗୋଟେ ବୟସ୍କ ହେବାର୍ ଲାଗି ଆମେ 9 ବି ହେସନ୍ ଆଉ 9 ବର୍ଷେ ମାନେ ବର୍ଷେ ଉପରେ ହେଲେ ସେମାନେ ଠିକ୍ ପ୍ରଜନନ କରିପାରିବେ। ଯେନ୍ଟାକି ଆମର ପହିଲ ବର୍ଷ ଆମେ 20 ଯଦି ମାଇ ଛେଲି ଲାଗି ବ୍ୟବହାର କର୍ମା ଯଦି ଆଉ ଟିକେ ବଡ଼ ହେଇଯିବା 50 ଛେଲି ଲାଗି ବି ବ୍ୟବହାର କରିପାର୍ମା।
0: ଆଜ୍ଞା
1: ତାପରେ ଆମେ ଦେଖ୍ମା ଯେ ଯେନ୍ ବୁକାଟା ଆନ୍ମା ସେ ଯୁଡ଼େ 3 ଯେନ୍ ଛୁଆ ଯେନ୍ ଭିଲ୍ ହେସନ୍
0: ଆଜ୍ଞା
1: ସେ ଭିଲ୍ରୁ ଆନ୍ମା ବୋଲେ କାଣା ହେବାନି ତାର ଯେନ୍ ଯୁଡ଼େ 3 ଛୁଆ ଦେବାର ଯେନ୍ ଗୁଣଟା ଅଛେ ସେ ଗୁଣଟା ବି ସେ ବୁକା ଦେହେ ସେଟା ଥିବା।
0: ଆଜ୍ଞା
1: ତାପରେ ଗୋଟେ ଜାଗାରେ ଆମେ ଘିନିଗଲା କି ଦେଖ୍ଲା ଯେ 5 କି 10 ଯେନ୍ ବୁକା ଥିବେ ସେ ଭିତରେ ଦେଖ୍ମା ଯେନ୍ ବୁକାଟା ସବୁଠୁ ଭଲ୍ ମାନେ ଡୋଲ୍ ଡାଉଲ୍ ଥିବା ମାନେ ଭଲ୍ ବଢ଼ିଯିବା ସେଟାକେ ଆମେ ଚୟନ କର୍ମା।
0: ଆଜ୍ଞା
1: ହେନ୍ତି ଦେଖ୍ମା ବେଲେ କମ୍ସେ କମ୍ ଆମର ଜାତୀୟ ଯେନ୍ ବ୍ଲାକ୍ ବେଙ୍ଗଲ୍ ହେଲେ ତ ଆମର 15-17 ହେବା ଆଉ ଟିକେ ଜାତୀୟ ବୁକା ହେଲେ 30 ରୁ 35 ତକ୍ ବି ହେବା।
0: ଆଜ୍ଞା
1: ତାପରେ ଦେଖ୍ମା ସେ ବୁକାର କିଛି ଅସୁବିଧା ଅଛେ କି ନାଇଁ ଯେନ୍ତା ଗୋଡ଼ ତାମାନେ କେନ ଛୁଟୁଛେ କେଁ କେନ ତାମାନେ ମାନେ ହାର୍ନିଆ ଟାଇପ୍ର ହେଇଯାଇଛେ କେଁ ଭଲ୍ କରି ଦେଖିପାରୁଛେ କି ନାଇଁ ଇ ଯେନ୍ ତାର ଯେନ୍ ବାହ୍ୟ ପରିକେ ଜିନିଷ ରହିଛେ ତାହାକେ ପୁରା ଆମେ ଧ୍ୟାନ ଦେମା।
0: ଆଜ୍ଞା
1: ଆର୍ ସବୁଠୁ ବଡ଼ ଗୁଣଟି ହେଲା ମାନେ ସେ ତାମାନେ ଆକ୍ରମଣାତ୍ମକ ହେଇଥିବାର ଅଛେ ବୋଇଲେ କାଣା ଯଦି ମନେକର ମାଇ ଛେଲ୍ 10 ଅଛନ୍ ସେ ତାମାନେ ପୁରା ଦୌଡ଼ିକିରି ତାହାକେ ମାନେ ମାନେ ସଙ୍ଗମ କର୍ବାର୍ ଲାଗି ଇଟା ତିଆରି ଥିବାର କଥା କିମ୍ବା ଅନ୍ୟ ଛେଲ୍ମାନଙ୍କୁ ମଧ୍ୟ ସେ ତାମାନେ ନିଜର ବଶୀଭୂତ କରିପାରୁଥିବାର କଥା ତାହାକେ ଆମେ ଆକ୍ରମଣାତ୍ମକ ବୋଲି କହୁଛୁ। ସେ ଗୁଣଟା ଗୋଟେ ମାନେ ଯେନ୍ତା ଆମେ ମଣିଷ ପଣିଆ କି ଅଣ୍ଡ୍ରା ପଣିଆ ବୋଲି କହେସୁଁ
0: ଆଜ୍ଞା
1: ମାଇଚିଆଟେ ବି ବୋଲି ଯେନ୍ତା କହେସନ୍ ସେ ଜିନିଷଟା ତାର ଆମେ ଗୋଟେ ବହୁତ ବଡ଼ ଗୁଣଟେ।
0: ଆଜ୍ଞା
1: ଆଉ ତାର ଦିହି ପାହା ଯେନ୍ ସ୍ୱାସ୍ଥ୍ୟ ଠିକ୍ ଥିବାର ଅଛେ ମାନେ ତାର ଯେଉଁ ଓଜନ ଦୃଷ୍ଟିରୁ ଯଦି କିଛି ତାର ବେମାର ଥିବା ବେଲେ ସେ ତାର ସ୍ୱାସ୍ଥ୍ୟ ବି ଭଲ ନାଇଁ ରହେ ଦେଖ୍ବାର୍ ଲାଗି ବି ଭଲ ନାଇଁ ଦିଶେ ଆଉ ତାର ଯେନ୍ ବେକ ଜାଗାରେ କିମ୍ବା ଛାତି ଜାଗାରେ ସେଟା ଟିକେ ଉସାରିଆ ରହେସି ତାମାନେ ଯେନ୍ଟାକି ଆମର ଅଣ୍ଡ୍ରା ପ୍ରକୃତି ତାମାନେ ଆଉ ସେଟା ବୋଲିକିରି ଆଉ ସେମାନେ ଭଲ ମାନେ ପ୍ରଜନନ କରିପାରସନ୍।
0: ଆଜ୍ଞା ତ ଏଇଟା ତ ବହୁତ ଭଲ କଥାଟେ କହିଲେ ଯେ ଆମେ ଯେନ୍ତାକି ବୋକା ପଟେ ତାର କେନ୍ କେନ୍ ଗୁଣ ଦେଖ୍ମା ବୋଲି କହିଲେ ଆପଣ ତ କହିଲେ ତ ସେଟା ତ ଆମେ ଆମର ଭିତରୁ ବୋକାକେ କେତେ ଦିନେ ବଦଲାମା କେତେ ବର୍ଷେ ବଦଲାମା ସେଟା ଟିକେ କହ।
1: ଯେନ୍ ବୁକା ଆନ୍ମା ଆମେ କେତେଟା ଜିନିଷ ଦେଖିକିରି ଆନ୍ମା ବୋଲି ତ ଆଲୋଚନା କଲା। ତାପରେ ଆମେ ଗୋଟେ ବୁକାଟେ ଯେନ୍ତା କହିଲେ 25 ରୁ 50 ମାଇ ଛେଳିଲେ ଗୋଟେ ବୁକା ରଖ୍ମା।
0: ଆଜ୍ଞା
1: ଆମର ଭିଲ୍ରେ ଯେତ୍କିଟା ମାଇ ଥିବେ ସେ ଅନୁସାରେ ଆମେ ବୁକା ବି ଏତ୍କିଟା ରଖ୍ମା। ଯେ ଗୋଟେ ବୁକାଟେ ଯଦି ରଖ୍ଲା ତାହାକେ କମ୍ସେ କମ୍ 2 ହେଲା ବେଲ୍କେ ତାହାକେ ବଦଳେଇ ଦେବାର ଅଛେ ବୋଇଲେ ଆମେ ତାର ଛୁଆକେ ତାମାନେ ସେ କମ୍ସେ କମ୍ ସଙ୍ଗମ ନାଇଁ କଲା।
0: ଆଜ୍ଞା
1: ତାପରେ ଆମର ଯେତ୍କି ବି ତାରନୁ ଛୁଆ ବାହାରିଲେ ବୁକାମାନେ ସେନ ଯଦି କିଛି ଗୋଟେ ତାର ଭଲ୍ ନାଇଁ ବଢ଼ିଲା କିମ୍ବା ଅଣ୍ଡକୋଷ ଠିକ୍ ନାଇଁ ନ ସେଟାକି ଆମେ ବୁକା ଭାବରେ ବ୍ୟବହାର କରିବାର ଲାଗି ଆମେ ତ ନାଇଁ ରଖୁ କିମ୍ବା କାହାକେ ଅନ୍ୟମାନଙ୍କୁ ଯେନ୍ତା ନାଇଁ ଦେମା ତାହାକେ ମାଂସ ଆକାରରେ ବି ଆମେ ଦେଇଦେବାର ଅଛେ।
0: ଆଜ୍ଞା ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ବୁକା ବଦଲାବାରଟା ଯେନ୍ଟା

0: କହୁଛୁ, ତ ତ ସେଟା ଆମେ କେବେ ବଦଲାମା। ତ ଆଉ ଗୋଟିଏ କଥା ଆସିଲା ଯେ ଆମର କେନ୍ କେନ୍ ଜାତୀୟ ଓଡ଼ିଶା ନୁ ତାମାନେ ଆମର ଇ ଅଞ୍ଚଳରେ ଆମର କେନ୍ କେନ୍ ଜାତୀୟ ବୁକାମାନଙ୍କୁ ବ୍ୟବହାର କରାଯାଇପାରବା ସେଟା ଟିକେ କୁ।
1: ଆମର ତ ଦେଖୁନ୍ ଆମର ଓଡ଼ିଶାରେ ଯେନ୍ଟା ଆମର ମୁଖ୍ୟତଃ ଯେନ୍ ଛିଲ୍ ଦେଖାଯାଏସନ୍ ଦୁଇଟେ, ଗୁଟେ ହେଲା ବ୍ଲାକ୍ ବେଙ୍ଗଲ ଆଉ ଗୁଟେ ହେଲା ଗଞ୍ଜାମ।
0: ଆଜ୍ଞା,
1: ବ୍ଲାକ୍ ବେଙ୍ଗଲ ଛିଲ୍ଟା ଆମେ ଏନ୍ତା ଦେଖ୍ମା ବେଲେ ଜାତୀୟ ସ୍ତରରେ ମଧ୍ୟ ମାଂସର ଲାଗି ଭଲ ମାନେ କ୍ୱାଲିଟି ଯେନ୍ଟା କୁହାହଉଛେ ମାନେ ମାଂସ, ସେଟା ଆମର ବ୍ଲାକ୍ ବେଙ୍ଗଲ ଛେଲିନୁ ହେଇ ପାଏସୁଁ। ଇତାର ଆଉ ଗୁଟେ ଭଲ ଗୁଣ ଅଛେ ଯେ ଇଟା ଯୁଡ଼େ ତିନିଟା ଛୁଆ ଦେସନ୍।
0: ଆଜ୍ଞା,
1: ଖାଲି ଏତ୍କି ଅସୁବିଧା କାଣା ହେସି ଆମର ଇତାର ଗୁରସ୍ ଦେବାର କ୍ଷମତା ଟିକେ କମ୍ ହେ, ବୋଲେ ଯେତ୍କି ଅଧିକା ଛୁଆ ହେଲେ ବି ମାନେ ଗୁରସ୍ କମ୍ ହେବାର୍ ଲାଗି ମରି ବି ଯାଏସନ୍ ତାମାନେ। ବୋଲେ ଆମେ ଇହାଦେ ଆମେ ଦେଖିଛୁଁ ଯେ ଓଡ଼ିଶାରେ ଯେନ୍ ଜାତୀୟ ସ୍ତରରେ ଯେନ୍ ଭଲ ଭଲ ଛେଲ୍ ଅଛନ୍, କେନ୍ କେନ୍ ଛେଲ୍କେ ଆଣିକିରି ଆମର ଇଠାନେ ଲୋକମାନେ ବି ରଖିସାରିଛନ୍, ଆର୍ ମୁଇଁ ବି ତାହାକେ କ୍ଷେତ୍ରରେ ମଧ୍ୟ ଦେଖିସାରିଛେ। ତାର୍ ଭିତରେ ପହେଲୁ ଗୁଟେ ଆସୁଛି ଆମର ଯେନ୍ଟା ସିରୋହି ଛେଲ୍ ଆସି, ସିରୋହି ଛେଲ୍ଟା ଆମର ରାଜସ୍ଥାନରେ ଦେଖାଯାଏସନ୍, ଆଉ ଇ ଛେଲ୍ଟା ମାଂସର ଲାଗି ବହୁତ ବଢ଼ିଆ ଆଏ ଆଉ ଗୁରସ୍ ବି ଟିକେ ଭଲ୍ ଦେସନ୍।
0: ଆଜ୍ଞା,
1: ଆଉ ଆମର ଇ ବ୍ଲାକ୍ ବେଙ୍ଗଲ ଛେଲି ସାଙ୍ଗେ ସଙ୍ଗମ କଲେ ମଧ୍ୟ ସେ ଛୁଆମାନେ ମଧ୍ୟ ଭଲ୍ ରହୁଛନ୍।
0: ଆଜ୍ଞା,
1: ଆଉ ଗୋଟେ ଆମର ଜାତୀୟ ଛେଲି ଅଛି ବାରବାରି ଛେଲି, ଯେନ୍ଟାକି ଆମେ ଯଦି ଦେଖ୍ମା ବେଲେ ବ୍ଲାକ୍ ବେଙ୍ଗଲ ଛେଲିର ଯେନ୍ତା ଯେତ୍କି ଓଜନ ଅଛେ ସେଟା ଟିକେ ଖାଲି ଅତକା ଓଜନ ହେ, ଆଉ ଉଚ୍ଚତା ପାଖାପାଖି ସମାନ ହେ। ଆଉ ଇ ବାରବାରି ଛେଲିଟା ବି ମାନେ ଯୁଡ଼େ ତିନିଟା ଛୁଆ ଦେସନ୍, ଆଉ ଗୁରସ୍ଟା ଅଧା ଲିଟର ନୁ ଲିଟରଟେ ବି ଦେସନ୍। ବୋଲେ ଆମେ ଯଦି ବାରବାରି ଛେଲ୍କେ ଆଣିକିରି ବ୍ଲାକ୍ ଆମର ଯେନ୍ ଓଡ଼ିଶାର ବ୍ଲାକ୍ ବେଙ୍ଗଲ ଛେଲ୍ ସାଙ୍ଗେ ମାନେ ସଙ୍ଗମ କରାମା, ବୋଲେ ଛୁଆ ଅତକା ହେବାର ବି ସେଟା ସମ୍ଭାବନା ରହିଲା, ଆରୁ ଗୁରସ୍ ବି ଅତକା ଦେବାର ଲାଗି ଛୁଆ ମାନେ ମୃତ୍ୟୁ ହାର ବି କମ୍ ରହିବା। ଆଉ ଯେନ୍ମାନେ ବ୍ୟବସାୟିକ ଭିତ୍ତିରେ ଛେଲ୍ ଚାଷ କରୁଛନ୍, ବହୁତ ଜାଗାରେ ଯେନ୍ମାନେ କି କିଛି ଖାଦ୍ୟ ବି ଦେଉଛନ୍ ଆଉ ଚରେଇ ବି ନେଉଛନ୍, ସେମାନେ ଆମର ଯମୁନାପାରୀ ଆରୁ ବିଟାଲ ଛେଲ୍କେ ବି ପସନ୍ଦ କରୁଛନ୍। ଯମୁନାପାରୀ ଛେଲ୍ଟା ମାନେ 50-60-70 କେଜି ଦେଖୁଛନ୍ ହେସନ୍, କିନ୍ତୁ ସେମାନେ ବହୁତ ଉଚ୍ଚା ଥିବାର୍ ଲାଗି ଆମର ଯେନ ଜଙ୍ଗଲ ଝାଡ଼ ଏନ୍ତା ନେଇନ ସେ ଜାଗାରେ ତାମାନେ ସେମାନେ ରହିବାର ମୁସ୍କିଲ୍ ହେସି। କିନ୍ତୁ ବ୍ୟବସାୟିକ ଭିତରେ ଯେନ୍ମାନେ ଛେଲ୍ ପାଳନ କରୁଛନ୍, ସେମାନେ ଯଦି ତାହାକେ ଡାଲ ପତ୍ର ଆଣିକିରି ଉଚ୍ଚା ଜାଗାରେ ଖାଇବାର୍ ଲାଗି ଦେବେ, ସେ ଯମୁନାପାରୀ ଛେଲ୍ ମଧ୍ୟ ରହିପାରିବେ। ଆଉ ଯମୁନାପାରୀ ଛେଲ୍ଟା ମାନେ ବହୁତ ଓଜନ ବି ହେସନ୍, ଆଉ ଗୁରସ୍ ବି 2 ଲିଟର ତ ବି ଗୁରସ୍ ଦେସନ୍। ଆପଣ ଛୋଟ ଗୋଟେ ବାଛୁରୀ ଛଡ଼ାବେ ମାନେ ଦେଖାଯାଏସନ୍।
0: ଆଜ୍ଞା,
1: ଆଉ ଗୋଟେ ଆମର ପଞ୍ଜାବ ଅଞ୍ଚଳରେ ଯେନ୍ ବିଟାଲ ଛେଲ୍ଟା ଅଛନ୍, ସେଟା ବି ଆମର 50-60 କେଜି ତ ଓଜନ ହେସନ୍, ଆଉ ସେମାନେ ବି ମାଂସ ଲାଗି ବି ଭଲ୍ ଆଉ ଗୁରସ୍ ବି ଟିକେ ଭଲ୍ ଦେସନ୍। ଖାଲି ପାଳନ ଲାଗି ଆମେ ଯଦି ହେନ୍ତା ଟିକେ ବ୍ୟବସ୍ଥା କର୍ମା ବୋଲେ ଆମେ ଭଲ୍ ହେ ଜାତୀୟ ଛେଳି ବି ଆମେ ରଖିପାର୍ମା। କିନ୍ତୁ ସାଧାରଣତଃ ଚାଷୀମାନଙ୍କର ଲାଗି ଇହାଦେ ସିରୋହି ଆରୁ ଯଦି ବାରବାରି ଛେଳିଟା ଆମେ ରଖ୍ମା ବୋଲେ ଆମର ସାଧାରଣ ପାଳନରେ ମଧ୍ୟ ସେ ରାମନ ଭଲ୍ ରହିପାରିବେ।
0: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଆମେ ସିରୋହି ବି ରଖ୍ମା ବୋଇଲେ ଆଉ ବର୍ବରୀ ବି ରଖ୍ମା ବୋଇଲେ, ତାର୍ ସାଙ୍ଗେ ସାଙ୍ଗେ ଯେନ୍ ବେଙ୍ଗଲ ବ୍ଲାକ୍ ବେଙ୍ଗଲ କଥା ଯେନ୍ଟା ପଡ଼ିଛେ ଆମର ଦେଶୀ ଛେଲେ, ତ ସେଟାକେ ବି ଆମର ଛୋଟ ଚାଷୀମାନେ ନେଇକରି ତାହାକେ ଇହାଦେ ଯେନ୍ଟା ଭଲ୍ ବୁକା ସାଙ୍ଗେ ଯଦି ସେମାନେ ମିକ୍ସ କରିବେ ବେଲେ ଭଲ୍ ହେଇପାର୍ବା ବୋଲି ବି କହିଲେ। ଯେନ୍ ଭଲ୍ ବୁକାଟେ ଆମେ କେନୁ ପାଇପାର୍ମା ସେଟା ଟିକେ କହ।
1: ଆମେ ତ ଆଲୋଚନା କଲା ଯେ ଆମେ ଭଲ୍ ବୁକାଟେ ନିହାତି ଦରକାର, କିନ୍ତୁ ଇ ବୁକାଟା କେନୁ ପାଇମା ସେଟା ଆମେ ଜାଣିବାର ଦରକାର ପଡ଼ୁଛେ। ପହେଲୁ ଆମେ କାଁ କର୍ମା ନାଇଁ, ଆମର ଯେନ୍ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଅଛନ୍ ତାଙ୍କର୍ନୁ ଯୋଗାଯୋଗ କର୍ମା, ଆଉ ଯଦି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ନୁ ବି ଯୋଗାଯୋଗ କର୍ମା, ଆଉ ତାଙ୍କର୍ନୁ ଆମେ ତାଙ୍କର ଜିଲ୍ଲାରେ ମାନେ କେନ୍ ଜାଗାରେ ଆମର ତାଙ୍କ ଫାର୍ମ ଅଛେ ସେ ଫାର୍ମରେ ଉପଲବ୍ଧ ଅଛ କି ନାଇଁ ସେ ଜିନିଷଟା ଆମେ ତାଙ୍କର୍ନୁ ଆମେ ପାଇ ଜାଣିପାର୍ମା। ତାର୍ ବାଦ୍ ବି ଇହାଦେ ବ୍ୟବସାୟିକ ଭିତ୍ତିରେ ବହୁତ ଜାଗାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମାନେ ବଡ଼ ବଡ଼ ଛେଳି ଫାର୍ମ ମଧ୍ୟ ହେଲାନ, ସେନ ବି ସେମାନେ ଭଲ୍ ଜାତୀୟ ବୁକାମାନେ ରଖୁଛନ୍ ବି ଆଉ ବିକ୍ରି ଯୋଗ୍ୟ ବୁକା ରଖୁଛନ୍, ଆର୍ ତାଙ୍କର୍ନୁ ଆମେ ଯୋଗାଯୋଗ କରି ଆମେ ଆଣିପାର୍ମା।
0: ଇଟା ତ ବଢ଼ିଆ କଥାଟେ କହିଲେ, ଯେତେବେଲେ ବି ଆମେ ବୁକାଟେ ଘିନ୍ମା ଆଉ ବୁକାଟେ କେନୁ ଆନ୍ମା, ନୂଆ କରି ବୁକାଟେ ଯଦି ବି ଘିନ୍ମା ଆମେ ତାର୍ କେନ୍ କେନ୍ ଦିଗ୍ ପ୍ରତି ଆମେ ଧ୍ୟାନ ଦେମା, ତ ସେସ୍କେ ଆପଣ ଆମର ଚାଷୀଙ୍କୁ କେନ୍ ପରାମର୍ଶ ଦେବେ ସେଟା ଟିକେ କହୁ।
1: ଆମର ଦେଖୁନ୍ ଲାଭଜନକ ଛେଲି ପାଳନ ଲାଗି ବୁକାର ଗୋଟେ ନିହାତି ଆବଶ୍ୟକତା ରହିଛେ, ଆଉ ବୁକାର କେଁ କେଁ ଗୁଣ ଦେଖ୍ମା କେନ୍ତି ଘିନ୍ମା ସବୁ ଆଲୋଚନା କଲା। ଇହାଦେ ଚାଷୀ ଭାଇମାନେ ଆମେ ନିଜର ସ୍ତରରେ କାଣା କରିପାର୍ମା ଯେ ଆମର ଯେନ୍ ଅଲଗା ଅଲଗା ଚାଷୀ ଅଛନ୍ ସେମାନେ ଏନ୍ତା ଭଲ୍ ଜାତୀୟ ବୁକା ଗୋଟେ ଗୋଟେ ବି ଆଣିକି ରଖୁନ୍, ଆର୍ 2 ବର୍ଷ ହେଲା ପରେ ନିଜର ଭିତରେ ବି ବଦଲାବଦଲା କରୁନ୍, ବୋଲେ ଆମେ ବାରମ୍ବାର ତାମାନେ ଅଧିକା ପଇସା ଦେଇକିରି ସେ ଘିନ୍ବାରଟା ବି ଆମକୁ ନାଇଁ ପଡ଼େ।
0: ତ ଏଇଟା ତ ଭଲ୍ କଥାଟେ କହିଲେ, ତ ଯେତେବେଲେ ବି ଆମେ ଛେଳି ପାଳନଟେ କରୁଛୁଁ

0: ଛେଳି ପାଳକମାନେ ଅଛନ୍, ତ ତାକର ଭିତରେ ଆମେ ଯଦି ବୋଦାକେ ଯଦି ତାକର ବୋଦାକେ ନିଜର ଗୁଟକେ ଆନିକିରି ଆମର ବୋଦାକେ ତାକର ଗୁଟକେ ଯଦି ଦେମା ବେଲେ ଆମକୁ କିଣିବାର ଲାଗି ନା ପଡ଼େ, ଆମର ଖର୍ଚ୍ଚା ବି ବଞ୍ଚିବା, ତାର ସାଙ୍ଗେ ସାଙ୍ଗେ ଆମେ ଜାଣିପାରମା ଯେହେତୁ ଆମର ସେ ଛେଳି ପାଳନ କରୁଥିବାର ଭାଇଟା ପାଖରାନ ତାର ବୋଦାଟା କେନ୍ତା ଅଛି କାଣ ଅଛି, ଆଉ ଯେହେତୁ ପାଖର ଲୋକ ଆମେ ନିଜେ ଜାଣି ବି ପାରମା। ତ ଯାହା ହଉ ଆପଣ ଆମର ବୈଠକିକେ ଆସିଲେ, ଆଉ ଏଇ ଯେନ୍ ଲାଭଜନକ ଛେଳି ପାଳନରେ ଆମର ବୋଦାଚନର ଆବଶ୍ୟକତାଟା କାଣ ଏ ବାବଦରେ ଏତେ କଥା କଲେ, ସେଥିଲାଗି ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା ଜୁହାର
1: ଜୁହାର।
2: ବନେ କଥା ଜାଣିଲି ଦାଦା,
3: ହେଲା ତ ଶୁଣିଲ।
2: ହଁ
3: ଦେଖ, ଖାଲି ଯେମିତି କହୁଥିଲେ ଆମେ ଛେଲର କଥା, ଗ୍ୟାସ ଆଏ ଯଦି ଛେଲ ଯଦି ପୋଷି ପାରିଲ,
2: ହଁ
3: ପଇସା ରୂପରେ ପଇସା ଏକିନି ସେ।
2: ହଁ ତ
3: ଏଇଟା ତ ଆଲୋଚନା ତ ଶୁଣିଲା, କେତନି କଥା ବି ଜାଣିପାରିଲା ଯେ ମୋତେ ଜିନ୍ ଛ ନେଇକି ଟିକେ ସୌକିଆ ଲୋକ ହେଁ
2: ପ୍ରଭାସିନୀ ରଥ ଆର୍ ଲେଖିଛନ୍ ଗଣେଶ ରାମ ସେଠ।
3: ବେଲେ ଶୁନମା, ହଁ ଦାଦା, ବେଲେ ଶୁନୁ ପହେଲା।

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ଇନ୍ଧନର ବ୍ୟବହାର କମାବାର ଲାଗି ଆଭାସୀ ଜରିଏ ଭିନ୍ ଭିନ୍ ମାମଲାର ଶୁଣାଣି କରବାର କେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟ ଭରପୁର ମାତ୍ରା ଥି ପେଟ୍ରୋଲ ଡିଜେଲ ମହଜୁଦ ଥିବାର କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ। ରାଜ୍ୟ ଏହା 30 ତାରିଖନୁ ମୁର୍ ହେବା ଭୋଟର ତାଲିକା ଥି 3 ନମ୍ବର କେପ୍ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ। ରାଜ୍ୟର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବଢ଼ିଲା 2%। ଏବା ମାସର 21 ତାରିଖ ଫେର୍ ଥରେ ହେବା ନିଟ୍ ୟୁଜି ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ଲାଗି ବିଶ୍ୱସ୍ତର ଥି ଇନ୍ଧନର ସାମାନ୍ୟ ଦାମ ବଢ଼ିଲା, ସୂଚନା ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ। ଓଡ଼ିଆ ସିନେମାର ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ବସିଛି ବୈଠକ। ବୌଦ୍ଧଠାରେ ଅନୁଷ୍ଠିତ ହେଲା ସିବକ୍ସ ପୋର୍ଟାଲ ବାବଦେ ପ୍ରଶିକ୍ଷଣ କର୍ମଶାଳା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଏନ୍ଏସି ବୈଠକ ହେଲା ଅନୁଷ୍ଠିତ। ଭିନ୍ ଭିନ୍ କାର୍ଯ୍ୟକାରୀ ହେଉଥିବାର ପ୍ରକଳ୍ପମାନଙ୍କର ସ୍ଥିତି ଉପରେ ହେଲା ଆଲୋଚନା। ରାଜସ୍ୱ ପ୍ରଶାସନ ଅଧୀନ ଥି କାମ କରୁଥିବାର ମନ୍ତ୍ରଣାଳୟ କର୍ମଚାରୀ ଆଉ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କର ବଦଲି ଆଉ ରୋଟେସନ ଲାଗି ଜାରି ହେଲା ନିର୍ଦ୍ଦେଶ। ରଥଯାତ୍ରାକେ ଶାନ୍ତି ଶୃଙ୍ଖଳା ସହିତ କର

0: ଲାଗି ପୁରୀ ଟାଉନ୍ ହଲ୍ଠାନେ ଜିଲ୍ଲା ପ୍ରଶାସନ ଆଉ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ହେଲା ବୈଠକ। ଆଇପିଏଲ୍ T20 କ୍ରିକେଟ୍ ଉଦ୍ଧେ ଏ ଚେନ୍ନାଇ ସୁପର କିଙ୍ଗ୍ସ ଆଉ ଲକ୍ଷ୍ନୌ ସୁପର ଜେଣ୍ଟସ୍ ଭିତରେ ଚାଲିଛି ମ୍ୟାଚ୍। ଟସ୍ ଜିତିକରି ବୋଲିଂ କରିବାର ନିଷ୍ପତ୍ତି ନେଇଛି ଲକ୍ଷ୍ନୌ ସୁପର ଜେଣ୍ଟସ୍। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି ରାଜ୍ୟର ପାଖାପାଖି ସବୁ ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଚ୍ଡିର ମୁଖ୍ୟ ଖବର ନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମ୍ବଲପୁରୀ ଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ରତନ କୁମାର ପୂଜାରୀ। ପ୍ରଥମ ଗୀତ କଣ୍ଠଶିଳ୍ପୀ ପଦ୍ମିନୀ ଦ୍ୱାରା।

0: ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ପଦ୍ମିନୀ ଦ୍ୱାରା ଏବଂ ଶ୍ରୀରାମ ଲୋହରା। ଗୀତ ରଚନା କରିଥିଲେ ରତନ କୁମାର ପୂଜାହାରୀ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଲୋଚନା ଐତିହାସିକ ଶିବପ୍ରସାଦ ଦାସ ଓ ସମ୍ବଲପୁର ଇତିହାସ। ଆଲୋଚନା କରିଛନ୍ତି ମାହେଶ୍ୱରୀ ପ୍ରସାଦ ପଣିଗ୍ରାହୀ।
1: ସମ୍ବଲପୁର ଜିଲ୍ଲାର ରୋହାଣିଆ ଗ୍ରାମ ବର୍ତ୍ତମାନର ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଶିବପ୍ରସାଦ ଦାସ। ସମୟକ୍ରମେ ବରଗଡ଼ରେ ଛାତ୍ର ହିସାବରେ ଶିକ୍ଷାରମ୍ଭ କଲେ, ତାପରେ ସମ୍ବଲପୁର ଜିଲ୍ଲା ସ୍କୁଲ, ରେଭେନ୍ସା କଲେଜ କଟକ ଏବଂ ପାଟନା ବିଶ୍ୱବିଦ୍ୟାଳୟରୁ ଉଚ୍ଚତର ଶିକ୍ଷା ଲାଭ କରିଥିଲେ। ଜଣେ ମେଧାବୀ ଛାତ୍ର ଭାବେ ସେ ତାଙ୍କ ଛାତ୍ର ଜୀବନରେ ବୃତ୍ତି ପାଇବା ସହିତ ଅନେକ ପୁରସ୍କାର ପ୍ରାପ୍ତ ହେବାର ନଜିର ରହିଛି। ମେଟ୍ରିକୁଲେସନ ପରୀକ୍ଷାରେ ନିଜସ୍ୱ କୃତି ଯୋଗୁଁ ସେ ସ୍ୱର୍ଣ୍ଣପଦକ ପାଇଥିଲେ। ଏମ୍ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ଶିକ୍ଷକତା ବୃତ୍ତିକୁ ଆଦରି ନେଇ ତତ୍କାଳୀନ ଓଡ଼ିଶାର ଭୂଖଣ୍ଡର ଭିନ୍ନ ଭିନ୍ନ ବିଦ୍ୟାଳୟମାନଙ୍କରେ ଶିକ୍ଷକତା କଲେ ଏବଂ ପରବର୍ତ୍ତୀ ସମୟରେ ସ୍କୁଲ ପରିଦର୍ଶକ ଭାବେ ଅବସ୍ଥାପିତ ହୋଇଥିଲେ। ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ଜ୍ଞାନ ଯୋଗୁଁ ସେ ଜଣେ ବିଚକ୍ଷଣ ଶିକ୍ଷକ ହୋଇପାରିଥିଲେ। ତତ୍ସହିତ ଶିକ୍ଷା ପ୍ରଶାସକ ଭାବେ ମଧ୍ୟ ତାଙ୍କର ଯଶ ଖ୍ୟାତି ସମାଜରେ ରହିଥିଲା। ଛାତ୍ରାବସ୍ଥାରୁ ଲେଖାଲେଖିରେ ତାଙ୍କର ରୁଚି ରହିଥିଲା। ଉଚ୍ଚଶିକ୍ଷା ପ୍ରାପ୍ତ ହୋଇ ଶିକ୍ଷକତା ବୃତ୍ତିରେ ସଂଶ୍ଲିଷ୍ଟ ଥାଇ

0: ସମୟ ଭିତରେ ଅନେକ ପ୍ରବନ୍ଧ କବିତା ଗଳ୍ପ ରଚନା କରିଥିଲେ। ସେଗୁଡ଼ିକ ମଧ୍ୟରେ ଜ୍ୟୋତିଲେଖା ରଶ୍ମିରେଖା ମରୁସ୍ଥଳୀ ରାଜସ୍ଥାନ ଶିଖ ପ୍ରକାଶ ବୀରକେଶରୀ ଶିବାଜୀ ଅନୁବାଦ ସାହିତ୍ୟ ଇତ୍ୟାଦି ଗଦ୍ୟ ସାହିତ୍ୟ ତାଙ୍କର ଉଲ୍ଲେଖନୀୟ କୃତି। ଶିଶୁ ସାହିତ୍ୟ ସୃଷ୍ଟି ଦିଗରେ ତାଙ୍କ ଲେଖନୀର ସୃଷ୍ଟି କୃତି ମଧ୍ୟରେ ସରଳ ରଘୁବଂଶ ବୁଦ୍ଧ ଶକୁନ୍ତଳା ଶ୍ରୀ ଚୈତନ୍ୟ ଇତ୍ୟାଦି ଅଗ୍ରଗଣ୍ୟ। ଏସବୁ ଲେଖା ପୁସ୍ତକ ରୂପେ ପ୍ରକାଶିତ। ସ୍ୱଭାବ କବି ଗଙ୍ଗାଧର ଓ ବ୍ରଜମୋହନ ପଣ୍ଡାଙ୍କ ମଧ୍ୟରେ ଦିଆନିଆ ହେଇଥିବା ଚିଠିପତ୍ରକୁ ସଂଗ୍ରହ କରି ଶିବପ୍ରସାଦ ଦାସ ଲେଖିଥିଲେ ଗଙ୍ଗାଧର ପତ୍ରାବଳୀ। ଏହା ବହୁ ପରିମାଣରେ ଜନାଦୃତ। ସେଭଳି ଅନ୍ୟ ଏକ କୃତି କୁଞ୍ଜ ବିହାର ଯାହାର ସାହିତ୍ୟିକ ମାନ ଉଚ୍ଚକୋଟୀର ହୋଇପାରିଥିଲା। ଏବେ ଆସନ୍ତୁ ସମ୍ୟକ ଦୃଷ୍ଟିପାତ କରିବା ତାଙ୍କର ଐତିହାସିକ ଭାବେ ଗବେଷଣାର ଦିଗକୁ। ସେ ଏଥିରେ ମନୋନିବେଶ କରି ସମ୍ବଲପୁର ଇତିହାସ ପ୍ରଣୟନ ପାଇଁ କାର୍ଯ୍ୟାରମ୍ଭ କଲେ। ସେ ସମୟରେ ଡକ୍ଟର ହରିକୃଷ୍ଣ ମହତାବ ଓଡ଼ିଶା ଇତିହାସ ଲେଖିଥିଲେ। ଶିବପ୍ରସାଦ ଦାସ ପଶ୍ଚିମ ଓଡ଼ିଶାକୁ ଆଧାର କରି ତତ୍କାଳୀନ ଭୌଗୋଳିକ ଓ ପାରିପାର୍ଶ୍ୱିକ ଉପଲବ୍ଧ ତଥ୍ୟକୁ ନେଇ ସମ୍ବଲପୁର ଇତିହାସରେ ଅନ୍ତର୍ଭୁକ୍ତ କଲେ। ଏ କାମ ସେ 1924 ଆରମ୍ଭ କରି 1959 ପାଣ୍ଡୁଲିପି ପ୍ରସ୍ତୁତ କରିପାରିଥିଲେ। ଏ ହିସାବରେ ଦେଖିଲେ ପ୍ରଥମ ସମ୍ବଲପୁର ଇତିହାସ 1962 ଆଉ ଏହାର ପରିବର୍ଦ୍ଧିତ ସଂସ୍କରଣ 1969 ମସିହାରେ ପ୍ରକାଶିତ ହେଲା। ଏଥିରେ ପଶ୍ଚିମ ଓଡ଼ିଶା ଓ ସମ୍ବଲପୁରର ବିଭିନ୍ନ ଘଟଣାବଳୀ ଯାହା ସବୁ 1947 ପର୍ଯ୍ୟନ୍ତ ଘଟିଯାଇଥିଲା ଓ ସେସବୁ ପ୍ରାମାଣିକ ତଥ୍ୟ ସହ ପୁସ୍ତକରେ ଐତିହାସିକ ମହାଶୟ ସ୍ଥାନିତ କରିଛନ୍ତି। 479 ପୃଷ୍ଠାର ଏ ପୁସ୍ତକରେ ମହାଭାରତ ଯୁଗରୁ ଆରମ୍ଭ କରି ସୁରେନ୍ଦ୍ର ସାଏଙ୍କର ଉଲଗୁଲାମର କଥା ସମ୍ବଲପୁର ଇତିହାସରେ ବର୍ଣ୍ଣିତ ଅଛି। ଏହା ସହିତ ସମ୍ବଲପୁର ଇତିହାସରେ ସ୍ଥାନ ପାଇଥିବା ଅନ୍ୟାନ୍ୟ ବିଷୟ ଗୁଡ଼ିକ ହେଲା ସୁବର୍ଣ୍ଣଭୂମି ସମ୍ବଲପୁର, ସମ୍ବଲପୁରର ଅଧିବାସୀ, ବିସ୍ମୃତି ପଥେ ସମ୍ବଲପୁର, ମେଘ ବଂଶ ଓ ମେଘ ବାହନ ବଂଶ, ସୋମଗୁପ୍ତ ଓ କେଶରୀ ବଂଶ, ପ୍ରାଚୀନ ସମ୍ବଲପୁର, ଶାସନ ଓ ଲେଖ, ପରିଣ୍ୟ ପେଟିକା, ଭୟଭୂତି, ହୈହୟ ଓ ଚୋଳଗଙ୍ଗ ବଂଶ, ଅନ୍ତର ରାଜ୍ୟ ଭଞ୍ଜ, ତୁଙ୍ଗ ଓ ବରାହ ବଂଶ, ଚୌହାଣ ରାଜତ୍ୱର ପୂର୍ବତନ ସମ୍ବଲପୁର, ଚୌହାଣ ବଂଶର ଉତ୍ପତ୍ତି, ପାଟଣା ରାଜ୍ୟ ସ୍ଥାପନ, ଚୌହାଣ ବଂଶ, ସମ୍ବଲପୁର ରାଜ୍ୟ ସ୍ଥାପନ, ଚୌହାଣ ରାଜବଂଶ, ଚୌହାଣ ରାଜତ୍ୱରେ ସମ୍ବଲପୁର, ମରହଟ୍ଟ ରାଜତ୍ୱରେ ସମ୍ବଲପୁର, ସମ୍ବଲପୁରର ସଂସ୍କୃତି ଭାଷା ଓ ସାହିତ୍ୟ, ତୀର୍ଥ ଧର୍ମ ଓ ପର୍ବପର୍ବାଣୀ, ଗଡ଼ ଓ ଦଣ୍ଡପାଠ, ସମ୍ବଲପୁର ଖଣ୍ଡରେ ବୌଦ୍ଧ ଧର୍ମ ଓ ତନ୍ତ୍ରଶାସ୍ତ୍ରର ଉତ୍ପତ୍ତି ଏବଂ ଏହା ଉପରେ ଆଲୋକପାତ। ଏସବୁ କଥାର ଉଲ୍ଲେଖ ମାଧ୍ୟମରେ ଐତିହାସିକ ମହାଶୟ ବିଭିନ୍ନ ମାନଚିତ୍ର ଓ ଶିଳାଲେଖରୁ ଫଟୋଚିତ୍ର ମଧ୍ୟ ତାଙ୍କ ପୁସ୍ତକରେ ପ୍ରଦାନ କରିଛନ୍ତି, ଯଦ୍ୱାରା ଏହାର ତଥ୍ୟଗତ ପ୍ରାସଙ୍ଗିକତା ବହୁ ପରିମାଣରେ ବୃଦ୍ଧି ପାଇପାରିଛି। ସବୁ ଦୃଷ୍ଟିରୁ ଆକଳନ କଲେ ସମ୍ବଲପୁର ଇତିହାସ ଐତିହାସିକ ଶିବପ୍ରସାଦ ଦାସଙ୍କର ସର୍ବଶ୍ରେଷ୍ଠ କୃତି। 1958 ମସିହାରେ ଶିକ୍ଷା ବିଭାଗରୁ ଅବସରପ୍ରାପ୍ତ ହେଲା ପରେ ସେ ସମ୍ବଲପୁରସ୍ଥ ମୁଦିପଡ଼ାଠାରେ ଥିବା ତାଙ୍କ ନିଜସ୍ୱ ଗୃହରେ ବାସ କରୁଥିଲେ ଓ ସେଠାରେ ବିଶ୍ୱଭାରତୀ ପ୍ରିଣ୍ଟିଂ ପ୍ରେସ୍ ଖୋଲିଥିଲେ, ଯେଉଁଠି ଅନେକ ପୁସ୍ତକ ମୁଦ୍ରିତ ହୋଇଅଛି। ଅନେକ ଲବ୍ଧ ପ୍ରତିଷ୍ଠିତ କବି ସାହିତ୍ୟିକଙ୍କ ସମ୍ପର୍କ ଏ ଛାପାଖାନା ସହିତ ରହିଥିଲା। ସେ ଏଠାରୁ ମାନେ ସମ୍ବଲପୁରରୁ ଯାଇ ପୁଣି ବରଗଡ଼ଠାରେ ରହଣି ଆରମ୍ଭ କଲେ। ସ୍ୱାସ୍ଥ୍ୟରେ କ୍ରମେ କ୍ରମେ ଅବନତି ଦେଖାଗଲା। ଅନେକ ସମ୍ମାନର ଅଧିକାରୀ ଶିବପ୍ରସାଦ ଦାସ ତାଙ୍କ ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସାହିତ୍ୟ ଓ ଇତିହାସ କ୍ଷେତ୍ରରେ ତାଙ୍କର ଗବେଷଣା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ ହୋଇଥିଲେ। ସେ ସମୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଥିଲେ ପ୍ରଫେସର ଭୁବନେଶ୍ୱର ବେହେରା, ଐତିହାସିକ, ଗବେଷକ, ସାହିତ୍ୟିକ, ଶିକ୍ଷାବିତ୍ ଶିବପ୍ରସାଦ ଦାସ ଇହଲୀଳା ସମ୍ମରଣ କଲେ ମେ ମାସ 1976 ମସିହାରେ ବରଗଡ଼ଠାରେ। ହେଲେ ସେ ସ୍ମରଣୀୟ ହୋଇ ରହିଛନ୍ତି ଓ ରହିବେ ତାଙ୍କ କୃତି ପାଇଁ। ସେ ମହାନ ବ୍ୟକ୍ତିତ୍ୱଙ୍କୁ ସ୍ମରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।
1: ଶୁଣିଲେ ଆଲୋଚନା ଐତିହାସିକ ଶିବପ୍ରସାଦ ଦାସ ଓ ସମ୍ବଲପୁର ଇତିହାସ। ଆଲୋଚନା କଲେ ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ କେତୋଟି ହିନ୍ଦୀ ଭକ୍ତିଗୀତ ଶୁଣନ୍ତୁ। ନିଜ ରଚନାରୁ କଣ୍ଠଦାନ କରିଛନ୍ତି ନିରଜ ତିୱାରୀ, ସଙ୍ଗୀତ ଅଭିଷେକ ପାଣ୍ଡେ ଏବଂ ନିରଜ ତିୱାରୀ।

ହିନ୍ଦୀ ଭକ୍ତି ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିବା ଓସ୍ତାଦ ରସିଦ ଖାଁଙ୍କ କଣ୍ଠରେ ତରାନା। ଗାୟନରେ ସହଯୋଗିତା କରିଛନ୍ତି ଆନନ୍ଦ ଗୋପାଳ ବନ୍ଦୋପାଧ୍ୟାୟ। ହାରମୋନିୟମ ସହଯୋଗିତା ଜ୍ୟୋତି ଗୋହା। ସ୍ୱରମଣ୍ଡଳ କୌଶିକ ପୋରେଲ। ବେହେଲା ବାଦନ କରିଛନ୍ତି ଅନ୍ନଭରପୁ ରାମସ୍ୱାମୀ। ମୃଦଙ୍ଗମରେ ଅଛନ୍ତି ଶ୍ରୀ ମୁସନମ ରାଜା ରାଓ। ବୋଲ ଦୀର ଦାରା ଦୀର ଦୀର ତେଲେଲାନା।

0: relation is certainly being looked at very, very carefully. Defense partnership with Italy is something that will continue to grow and that we will see some of that reflected as an outcome of this visit as well. But I would also say that Italy, when it comes to investments and clean energy partnership, Italy is also very, very critical. By and large, what the momentum that this partnership has gathered, we are going to see that momentum being reflected during this visit. And I think the ambition that Italy now puts in its relationship with India, that ambition has started showing, whether we are looking at economic relations, where Italy today is India's fourth largest trading partner within the EU, whether it is the geopolitical alignment and strategic alignment between the Indo-Pacific and the Mediterranean, whether we are looking at cybersecurity, AI, and renewable partnership, or whether we are looking at the defense industrial cooperation. There is a military cooperation plan which focuses on how can you bridge the gap as far as India's Atmanirbhar initiative is concerned and Italy's competence in aerospace and ship design is concerned. So I think we are looking at a relationship that is increasingly becoming ambitious, and we are going to see some of that ambition get reflected in the outcomes of this visit.
1: Absolutely. We'll keep a close track of what these significant outcomes will be. But broadly, from trade and technology to strategic cooperation, the expected outcomes of the Prime Minister's five-nation visit will play a very, very important role for our future diplomacy, for our growth priorities, but also for the global role that India is now playing. On that note, we'll have to call it a wrap on this edition of Current Affairs. Thank you once again, Professor Pant, Professor Joshi. Thank you for joining us. Well, so that brings us to an end of this program. Thank you to both our guests for sharing your insights with us. Also, thank you to our listeners for your valuable time. You can also listen to this program on our mobile application, News on AIR, and our YouTube channel, News on AIR Official.
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ
3: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ ଇନ୍ଧନର ବ୍ୟବହାର କମାବାର ଲାଗି ଆଭାସୀ ଜରିଏ ଶୁଣାଣି କରିବେ ସୁପ୍ରିମକୋର୍ଟ ନେଲେ ନିଷ୍ପତ୍ତି ଏବେ ମାସର 21 ତାରିଖ ଫେରକେ ହେବା ନିଟ୍ ୟୁଜି ପରୀକ୍ଷା ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରାଜ୍ୟ ଏବା 30 ତାରିଖନୁ ମୂଲ ହେବା ଭୋଟର ତାଲିକାଥି 3 ନମ୍ବର ଖେପ୍ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ଲାଗି ବିଶ୍ୱସ୍ତରଥି ଇନ୍ଧନର ଦାମ୍ ସାମାନ୍ୟ ବଢ଼ିଛେ ସୂଚନା ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପବ୍ଲିକ୍ ଟ୍ରାନ୍ସପୋର୍ଟ ସେବାର ଭଲ ଭାବେ ପରିଚାଳନା କରବାର ଉଦ୍ଦେ ପରିବହନ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ ବସ୍ ଟ୍ରକ୍ ମାଲିକ ସଂଘ ଆର୍ ଏସ୍ଟିଏ ଭିତରେ ହେଲା ବୈଠକ ରାଜ୍ୟର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବଢ଼ିଲା 2%। ପୁରୀ ରଥଯାତ୍ରାକେ ଶାନ୍ତି ଶୃଙ୍ଖଳା ସହାୟତା କରବାର ଲାଗି ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଭିତରେ ବସିଲା ସମନ୍ୱୟ ବୈଠକ ପଶ୍ଚିମ ଏସିଆର ଶାନ୍ତି ପ୍ରତିଷ୍ଠା ଦିଗେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରବା କହିଲେ ଇରାନ୍ର ବୈଦେଶିକ ମନ୍ତ୍ରୀ ବୌଦ୍ଧଠାରେ ଅନୁଷ୍ଠିତ ହେଲା ସି ବକ୍ସ ପୋର୍ଟାଲ୍ ବାବଦେ ପ୍ରଶିକ୍ଷଣ କର୍ମଶାଳା ବଦଳିବା ନିଟ୍ ୟୁଜି ପରୀକ୍ଷା ଢାଞ୍ଚା ସୂଚନା ଦେଲେ ସରକାର ରାଇସ୍ୱ ପ୍ରଶାସନ ଅଧୀନତି କାମ କରୁଥିବାର ମନ୍ତ୍ରଣାଳୟ କର୍ମଚାରୀ ଆର୍ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କର ବଦଲି ଓ ରୋଟେସନ୍ ଲାଗି ଦିଆଗଲା ନିର୍ଦ୍ଦେଶ ଓଡ଼ିଆ ସିନେମାର ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଭୁବନେଶ୍ୱର ସଂସ୍କୃତି ଭବନଠାରେ ବସିଲା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଆଉ ନେଦରଲ୍ୟାଣ୍ଡ ସରକାର ମିଳି ସହଯୋଗଥି ସମ୍ବଲପୁରଠାରେ ଘରୋଇ ହିଂସା ସମାଧାନ ଉପରେ ହେଲା ପରାମର୍ଶ ବୈଠକ ଆଇପିଏଲ୍ T20 ଉଦୟ ଚେନ୍ନାଇ ସୁପର କିଙ୍ଗ୍ସ ଆରୁ ଲକ୍ଷ୍ନୌ ସୁପର ଜେଣ୍ଟସ୍ ଭିତରେ ଚାଲିଛି ମ୍ୟାଚ୍ ଜିତିବାର ଲାଗି 188 ରନ୍ର ପିଛା କରୁଛେ ଚେନ୍ନାଇ ସୁପର କିଙ୍ଗ୍ସ ଏବେ 24 ଘଣ୍ଟା ଭିତରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାନ ଚଡ଼କ ମାରିକରି ହେବା ବର୍ଷା ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର ଏଥିରେ ମୁଖ୍ୟ ଖବର ଶେଷ ହେଲା ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଜନଗଣନା 2026 ସମ୍ପର୍କରେ ଡକ୍ଟର ଗିରିଶ ଚନ୍ଦ୍ର ଦାସଙ୍କ ସହ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଛନ୍ତି ସୁପ୍ରୀତି ମିଶ୍ର। କାର୍ଯ୍ୟକ୍ରମ ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଆକାଶବାଣୀ ସମ୍ବଲପୁର।

0: ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ଦ୍ୱାରା ପ୍ରସ୍ତୁତ ଆଜିର ଏ ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ରାଷ୍ଟ୍ର ନିର୍ମାଣ ସହିତ ସିଧାସଳଖ ଭାବେ ଜଡ଼ିତ, ତାହା ହେଉଛି ଜନଗଣନା ବା ସେନ୍ସସ୍। ଜନଗଣନା କେବଳ ଲୋକସଂଖ୍ୟା ଗଣନା ନୁହେଁ, ଏହା ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ସ୍ଥିତି, ଯୋଜନା ପ୍ରଣୟନ ଏବଂ ନୀତି ନିର୍ମାଣର ମୂଳ ଆଧାର। ଏଥର ଡିଜିଟାଲ ପ୍ରଯୁକ୍ତି, ମୋବାଇଲ୍ ଆପ୍, ସେଲ୍ଫ ଏନ୍ୟୁମେରେସନ୍ ଭଳି ଅନେକ ନୂତନ ପଦକ୍ଷେପ ସହ ଏହି ପ୍ରକ୍ରିୟା ଆହୁରି ଆଧୁନିକ ଏବଂ ସୁଦୃଢ଼ ହୋଇପାରିଛି। ଏହି ବିଶେଷ ଆଲୋଚନାରେ ଆମ ସହିତ ଅଛନ୍ତି କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ପୂର୍ବତନ ନିର୍ଦ୍ଦେଶକ ତଥା ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାସ। ସାର୍ ନମସ୍କାର।
1: ନମସ୍କାର
0: ସାର୍, ପ୍ରଥମେ ତ ଆପଣଙ୍କୁ ଆକାଶବାଣୀ ଷ୍ଟୁଡିଓକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ପ୍ରଥମେ କୁହନ୍ତୁ ସାର୍, ଜନଗଣନା କ'ଣ, ଏହା କାହିଁକି କରାଯାଏ ଏବଂ ଦେଶର ପ୍ରଗତିରେ ଏହାର ଭୂମିକା ବିଷୟରେ କିଛି ଆମ ଶ୍ରୋତାବନ୍ଧୁମାନଙ୍କୁ ଜଣାଇ ଦିଅନ୍ତୁ।
1: ଜନଗଣନା ବାସ୍ତବିକ ପକ୍ଷରେ ଏଟା ଗୋଟେ ବହୁତ ପୁରୁଣା କନସେପ୍ଟ, ଯୋଉଟା ଆମେ ବେବିଲୋନିଆନ ସିଭିଲାଇଜେସନ୍ସରୁ ବି ପାଇବା ତାର କିଛି କିଛି ଉଦାହରଣ। ଏବଂ ଆମେ ଯଦି ଭାରତ ପରିପ୍ରେକ୍ଷୀରେ ଦେଖିବା ତାହେଲେ ଚାଣକ୍ୟ, ଯୋଉ କୌଟିଲ୍ୟ ଯାହାକୁ ଆମେ କହୁଁ, ସେ ଅର୍ଥଶାସ୍ତ୍ର ରଚନା କରିଥିଲେ। ତ ସେ ଅର୍ଥଶାସ୍ତ୍ରରେ ବି ପରିକଳ୍ପନା କରିଥିଲେ ଯେ ଜନଗଣନା କରାଯାଉ। ବ୍ରିଟିଶ ସରକାର ଯେମିତି ଆମର ଭାରତରେ 1872 ପୂର୍ବରୁ ବି ହାପାଜାଟ ହିସାବରେ ଜନଗଣନା ଗୁଡ଼ାକ କରା ହଉଥିଲା, ତ ସେତେବେଳେ ତାର ଉଦ୍ଦେଶ୍ୟ ଥିଲା, ଯେମିତିକି ବେସିକାଲି ଥିଲା, ଲ୍ୟାଣ୍ଡେଡ୍ ପ୍ରପର୍ଟି କାହାର କେତେ ଅଛି, ଆମେ କେତେ ଟ୍ୟାକ୍ସ ତାଙ୍କଠୁ କଲେକ୍ସନ୍ କରିବା, କିମ୍ବା ଆଉ ଗୋଟେ ଉଦ୍ଦେଶ୍ୟ ଥିଲା ଯେ ଟୋଟାଲ ଲୋକ କେତେ ଅଛନ୍ତି, ସେଥିରେ ସବଳ ଲୋକ କେତେ ଅଛନ୍ତି, ଯୁବାବସ୍ଥାରେ ନାଇଁ ତାଙ୍କୁ ନେଇକରି ସୈନ୍ୟ ବାହିନୀରେ ନିୟୋଜିତ କରିବା, ତାର ଉଦ୍ଦେଶ୍ୟ
0: ଅଲଗା ଥିଲା।
1: କିନ୍ତୁ ଜନଗଣନା ଥିଲା ଏଜ୍ ଏ କନସେପ୍ଟ, ଗୋଟେ ବିଚାରଧାରା ହିସାବରେ ବା ଗୋଟେ ସୁଶାସନର ଗୋଟେ ଉପକରଣ ହିସାବରେ ସେଇଟା ରହି ଆସିଛି, ଆମ ସଭ୍ୟତା ସହିତ ରହି ଆସିଛି। ସେଇଟା ବର୍ତ୍ତମାନ ଗୋଟେ ପୂର୍ଣ୍ଣ କାୟାକଳ୍ପ ତା ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତ ଭାରତରେ ପ୍ରଥମେ 1881 ପ୍ରଥମ ଜନଗଣନା ବୋଲିକରି ଆମେ କହୁ, ତା ପୂର୍ବରୁ 1872 ବି ଜନଗଣନା ହେଇଥିଲା, କିଛି କିଛି ପ୍ରିନ୍ସଲି ଷ୍ଟେଟ୍ସକୁ ମିଶେଇକିରି, ବ୍ରିଟିଶ ଗଭର୍ଣ୍ଣ ଷ୍ଟେଟ୍ସ ପ୍ରିନ୍ସଲି ଷ୍ଟେଟ୍ସ ମିଶେଇକିରି ହେଇଥିଲା। କିନ୍ତୁ ଗୋଟେ ସିଙ୍କ୍ରୋନସ୍ ବୋଲିକି ଯୋଉଟାକୁ କହନ୍ତି, ମାନେ ସବୁ ଦୃଷ୍ଟିରୁ ତାକୁ ମାନେ ମ୍ୟାଚ୍ କରେଇକିରି ଯୋଉ ଜନଗଣନାଟା ପ୍ରଥମ ହେଇଥିଲା 1881। ତ 1872କୁ ଯଦି ଆମେ ଧରିବା ପ୍ରଥମ ଜନଗଣନା, ଏଇଥରର ଜନଗଣନା ହେଉଛି 16ତମ ଜନଗଣନା ଏବଂ ସ୍ୱାଧୀନତା ପରବର୍ତ୍ତୀ କାଳରେ 8ମ ଜନଗଣନା,
0: ମାନେ ସ୍ୱାଧୀନତା ପୂର୍ବରୁ ଆଉ 8ଥର ହେଇସାରିଛି।
1: ତ ବର୍ତ୍ତମାନ ଯଦି ଆମେ ଦେଖିବା, ଆପଣଙ୍କର ଅନ୍ୟ ପ୍ରଶ୍ନଟି ଥିଲା ଯେ ଏହାର ଉଦ୍ଦେଶ୍ୟଟା କ'ଣ, ଉଦ୍ଦେଶ୍ୟ ଯେମିତି ଉଣା ଅଧିକ ସମସ୍ତେ ଜାଣିଛନ୍ତି, ଏହାର ବିବିଧ ପ୍ରକାରର ଉଦ୍ଦେଶ୍ୟ ରହିଛି। କେବଳ ହେଡ୍ କାଉଣ୍ଟ ନୁହଁ, ମାନେ ଖାଲି ମୁଣ୍ଡ ଗଣତି ନୁହଁ, ଜନଗଣନା ଠିକ ଅଛି, କିନ୍ତୁ ଜନଙ୍କର ଜୀବନ କେମିତି ଚାଲିଛି, ଏଟା ଜନଜୀବନ ଗଣନା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ତେଣୁକରି ସବୁ ଜିନିଷ ଏଥିରେ ମାନେ ବିଭିନ୍ନ ଯୋଉ ଆମେ ପାରାମିଟର୍ସ କହିବା ହ୍ୟୁମାନ ଏକ୍ଜିଷ୍ଟେନ୍ସର, ସେଗୁଡ଼ାକ ବି ଫ୍ୟାକ୍ଟରକୁ ନିଆ ହୁଏ ଜନଗଣନାରେ, ଆଧୁନିକ ଜନଗଣନାରେ, ଯୋଉଟାକି ବିଶେଷ ଭାବରେ ଆପଣଙ୍କର ପଲିସି ମେକିଂ କେସ୍ରେ, ମାନେ ତାକୁ କହୁଛନ୍ତି ଏଭିଡେନ୍ସ ବେସ୍ଡ ପଲିସି ମେକିଂ। ଏଭିଡେନ୍ସ ବେସ୍ଡ ମତଲବ ଏବେ ମନେ କରନ୍ତୁ ଆପଣ ଆପଣଙ୍କ ପିଲାଙ୍କ ପାଇଁ ଆପଣ ଚାହିଁବେ ଯେ ମୁଁ ଖେଳନା କିଛି କିଣିକିରି ଦେବି କି ଖାଦ୍ୟ କିଛି ତିଆରି କରିବି, କିନ୍ତୁ ଆପଣ ଯଦି ତାଙ୍କର ପ୍ରିଫରେନ୍ସେସ୍ ପ୍ରିଡାଇଲେକ୍ସନ୍ସ ପସନ୍ଦ ଯଦି ଜାଣି ନଥିବେ ତାହେଲେ ଆପଣ ବନେଇବେ କ'ଣ, ଆପଣ ବନାଉଥିବେ ଭାତ, ସେମାନେ ଚାହୁଁଥିବେ ରୁଟି। ତେଣୁକରି ଜନଗଣନାଟା ମାନେ ସେଇ ଟାଇପ୍ର ଗୋଟେ ଜିନିଷ, ଗୋଟେ ଲାର୍ଜର ସ୍କେଲ୍ରେ। ଏବଂ ଭାରତ ଭଳିଆ ଗୋଟେ ଦେଶ ଯେଉଁଥିରେ କି 2011 ଜନଗଣନାରେ 121 କୋଟି ମାନେ ଜନସାଧାରଣ ଥିଲେ, ଏବେ ତ ସେଇଟା ବଢ଼ିଗଲାଣି, ପୃଥିବୀର ସବୁଥିରୁ ପପୁଲସ୍, ସବୁଥିରୁ ବେଶୀ ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ରାଷ୍ଟ୍ର ଭାରତ। ତେଣୁକରି ଏଥିରୁ ସହଜରେ ଅନୁମେୟ ଯେ କେତେ ବଡ଼ ବିଶାଳ ଆକାରରେ ଜନଗଣନାଟା ହେଉଛି। ତ ସେଇଟା ମୁଁ କହୁଥିଲି ଯେ ଏଭିଡେନ୍ସ ବେସ୍ଡ ପଲିସି ମେକିଂ ଗୋଟେ ନମ୍ବର ୱାନ୍, ତାପରେ ଟାର୍ଗେଟେଡ୍ ଇଣ୍ଟରଭେନ୍ସନ୍, ଯେଉଁଟାକି ଭାରତକୁ ହେଉଛି ଗୋଟେ ୱେଲ୍ଫେୟାର ଷ୍ଟେଟ୍ ବୋଲିକରି କହୁଛନ୍ତି, ଜନମଙ୍ଗଳ ରାଷ୍ଟ୍ର। ତ ଜନମଙ୍ଗଳ ରାଷ୍ଟ୍ରରେ କେବଳ ଆପଣ ଗୋଟେ ଜେନେରାଲ ଟାଇପ୍ର ଯଦି ପଲିସି ବନେଇଦେବେ ସେମିତି ହେବ ନାହିଁ,
0: କାର୍ଯ୍ୟକାରୀ ହେଇପାରିବ,
1: ମାନେ କାର୍ଯ୍ୟକାରୀ ହେଲେ ବି ସେଇଟା ମାନେ ଆମେ ଗୋଟେ ୱେଲଫେୟାର ଡେମୋକ୍ରାସି ବୋଲିକିରି କହୁଛୁ, ସେଟା ମାନେ ସମ୍ଭବ ହେଇପାରିବ ନାହିଁ।
0: କାହିଁକି ନା ଏଠି ସବୁ ସ୍ତରର ଲୋକ ରହୁଛନ୍ତି
1: ସବୁ ସ୍ତରର, ମାନେ ଆର୍ଥିକ ଦୃଷ୍ଟିରୁ, ସାମାଜିକ ଦୃଷ୍ଟିରୁ, ରାଜନୈତିକ ଦୃଷ୍ଟିରୁ, ତ ସେମାନଙ୍କ ପାଇଁ ବି ବ୍ୟବସ୍ଥା କରିବାକୁ ପଡିବ। ମାନେ ଏଟା ଡିମାଣ୍ଡ ଡ୍ରିଭେନ୍ ହଁ, ଏଇଟା ହଉଛି ମାନେ ଆପଣଙ୍କର ସେମାନଙ୍କର ଆବଶ୍ୟକତା କ'ଣ, ନିଡ୍ ବେସ୍ଡ। ତ ଏଇଟା ଜାଣିବା ପାଇଁ ହେଲେ ସରକାରଙ୍କୁ ଡାଟା ଦରକାର। ଆପଣ ଜାଣିଛନ୍ତି ଆଜିକାଲି କୁହାଯାଏ ଡାଟା ଇଜ୍ ଅ ନ୍ୟୁ ଅଏଲ୍, ମାନେ ଡାଟା ହଉଛି ନୂଆ ତେଲ। ତେଲ ମାନେ ଗୋଟାଏ ଯେଉଁ ପେଟ୍ରୋଲ ଡିଜେଲ ଭଳିଆ, ଯେମିତି ପେଟ୍ରୋଲ ଡିଜେଲ ବା ଏନର୍ଜି ଯେମିତି ବହୁତ ଆବଶ୍ୟକ ଆଜିକାଲି ଯୁଗରେ, ମାନେ ଜୀବନଟାକୁ ଆଗେଇବା ପାଇଁ,
0: ଗତିଶୀଳ କରିବା ପାଇଁ,
1: ଗତିଶୀଳ କରିବା ପାଇଁ, ସେମିତି ଡାଟାଟା ହଉଛି ନିତାନ୍ତ ଆବଶ୍ୟକ ଗଭର୍ଣ୍ଣାନ୍ସକୁ ବା ପ୍ରଶାସନକୁ ଆଗେଇବା ପାଇଁ।
0: ଆଜ୍ଞା, ଆଗକୁ ବଢ଼ିବା ସାର୍। 2011 ଯେମିତି ଆପଣ କହିଲେ, 2011 ଜନଗଣନା ଲାଷ୍ଟ ଆମର ହେଇଥିଲା ଦେଶରେ। 2011 ଜନଗଣନା ତୁଳନାରେ ଏ ବର୍ଷର ଜନଗଣନା କେଉଁ ଦୃଷ୍ଟିରୁ ଭିନ୍ନ ଏବଂ ସ୍ୱତନ୍ତ୍ର ବୋଲି ଆପଣ ଭାବୁଛନ୍ତି?
1: ବିଶେଷ ଭାବରେ ଅନେକ ଦୃଷ୍ଟିରୁ ତ ଭିନ୍ନ, କିନ୍ତୁ ସବୁଥିରୁ ତ ବଡ଼ ଭିନ୍ନତା ମୁଁ କହିବି ଯେ ଏଥିରେ ଲୋକ ସଂଖ୍ୟା ବହୁତ ବେଶୀ ହେଇଯାଇଛନ୍ତି,
0: ବଢ଼ିଯାଇଛି।
1: ଏତେ ବଡ଼ ଏକ୍ସରସାଇଜ୍ ଯେ ସେଇଟା ହେଉଛି ଗୋଟେ ପ୍ରଥମ ନୂତନତା।
0: ଆଜ୍ଞା,
1: ଏନିୱେ, କିନ୍ତୁ ଆମେ ଯଦି ଟେକ୍ନିକାଲି ଦେଖିବା ତାହେଲେ ତିନୋଟି ବିଶେଷ ଦୃଷ୍ଟିରୁ ଏଇଟା ଭିନ୍ନ ପୂର୍ବ ଜନଗଣନା ଗୁଡ଼ାକ ଅପେକ୍ଷା। ପ୍ରଥମ ହେଉଛି, ଏଇଟା ହେଉଛି ପ୍ରଥମ ସମ୍ପୂର୍ଣ୍ଣ ଭାବେ ଡିଜିଟାଇଜଡ୍ ଜନଗଣନା ପ୍ରଥମ। ଦ୍ୱିତୀୟ ହେଉଛି ଏଥିରେ ସେଲ୍ଫ ଏନ୍ୟୁମେରେସନ୍, ଯେଉଁଟା ଆପଣ କହୁଥିଲେ ସେଲ୍ଫ ଏନ୍ୟୁମେରେସନ୍, ମାନେ ନିଜେ ନିଜେ ଆପଣ ନିଜର ତଥ୍ୟ ଦେଇପାରିବେ, ସେଇଟା ବି ଆପଣଙ୍କର ଡିଜିଟାଲ ମାଧ୍ୟମରେ। ତ ସେଇଟା ହେଉଛି ଦ୍ୱିତୀୟ ନୂତନତ୍ୱ। ଏବଂ ତୃତୀୟ ନୂତନତ୍ୱ ହେଉଛି ଯେ ଏଥର 1931 ମସିହା ପରେ, ମାନେ ବ୍ରିଟିଶ ଯେତେବେଳେ ଶାସନ କରୁଥିଲା ସେ ସମୟରେ ଥରେ ହେଇଥିଲା, ତାପରେ ଏତେଦିନ ପରେ ପ୍ରଥମ ଥର ପାଇଁ ଜାତିଗତ ଜନଗଣନାକୁ ବି ଅନ୍ତର୍ଭୁକ୍ତ
0: କରାଯାଇଛି।
1: ଅବଶ୍ୟ 2011 ମସିହାରେ ସୋସିଆଲ ଆଣ୍ଡ ଇକୋନୋମିକ ଆଣ୍ଡ କାଷ୍ଟ ସେନ୍ସସ୍ ଗୋଟେ ହେଇଥିଲା, କିନ୍ତୁ ତାର ତଥ୍ୟ ପଦାକୁ ଆସିନଥିଲା, ପ୍ରକାଶ କରାଯାଇନଥିଲା। ତ ଏଇଟା ହେଉଛି ପ୍ରଥମ ଥର ପାଇଁ ଗୋଟେ ଜାତିଗତ ଜନଗଣନା। ମାନେ ଆଗରୁ କ'ଣ ହେଉଥିଲା, କେବଳ ଅନୁସୂଚିତ ଜାତି ଏବଂ ଜନଜାତି ଏତିକିକୁ ରଖାଯାଉଥିଲା, ଏବେ କିନ୍ତୁ ଡିଟେଲ୍ସ କରାଯିବ।
0: ତ ଏବେ ଆପଣ କହିଲେ ସାର୍ ଡିଜିଟାଲ ଜନଗଣନା, ଯେଉଁଟାକି ଗୋଟେ ନୂତନତ୍ୱ ବୋଲି ଆପଣ କହିଲେ, ଡିଜିଟାଲ ଜନଗଣନା କହିଲେ ଆମେ କ'ଣ ବୁଝିବା? ଓଡ଼ିଶାର ଦୁର୍ଗମ ଅଞ୍ଚଳ ବହୁତ ଅଛି, ଭିତରିଆ ଇଲାକା ରହିଛି, ଯେଉଁଠିକି ଆଜି ମଧ୍ୟ ଇଣ୍ଟରନେଟ୍ ତ ବହୁତ ଦୂରର କଥା ସାର୍, ବିଜୁଳି ମଧ୍ୟ ନାହିଁ। ତ ସେଇ ଜାଗାମାନଙ୍କରେ ଡିଜିଟାଲ ଜନଗଣନା କିପରି ଭାବରେ ସମ୍ଭବପର ହେଇପାରିବ?
1: ନାଇଁ, ସେଠି ତ ଅଭିୟସ୍ଲି ମାନେ ଯେଉଁ ଦୃଷ୍ଟିରୁ ଆମେ କହୁଛୁ କେମିତି ସମ୍ଭବପର ହେବ, ସେଠି ସମ୍ଭବପର ହେବ ନାହିଁ। କିନ୍ତୁ ଯେମିତି ମନେ କରନ୍ତୁ, ପ୍ରଥମେ ଆମେ ଡିଜିଟାଲ ଜନଗଣନାଟା ସମସ୍ତେ ଜାଣିଛନ୍ତି ଆମ ଶ୍ରୋତା ବନ୍ଧୁମାନେ, ଯେ ଡିଜିଟାଲ ମାଧ୍ୟମରେ ଯେଉଁ ସେଲ୍ଫ ଏନ୍ୟୁମେରେସନ୍ କଥା ଆମେ କହିଲେ, ତ ଏଠି ମନେ କରନ୍ତୁ ଆପଣ ସେଲ୍ଫ ଏନ୍ୟୁମେରେସନ୍ କରିବେ ନିଜେ ନିଜେ, ସେଥି ଯେଉଁ 33 ଯେଉଁ ପ୍ରଶ୍ନ ଅଛି ତାର ବିଭିନ୍ନ ଉତ୍ତର ଆପଣ ଲେଖିକି ଦେବେ, ସେଇଟା ବହୁତ ଜେନେରାଲ କ୍ୱେଶ୍ଚନ ଗୁଡ଼ାକ, ଯେମିତି ଆପଣଙ୍କ ଘରେ କିଚେନ୍ ଅଛି କି, ଆପଣ ଗାଧୁଆ ଘର ଅଛି କି, ଆପଣଙ୍କର ଗାଧୁଆ ଘର ବା କିଚେନ୍ର ପାଣି ଯେଉଁ ୱେଷ୍ଟ ୱାଟର, ସେ ପାଣିଟା ଯିବା ପାଇଁ କି ପ୍ରକାର ବ୍ୟବସ୍ଥା, ଯେ ଡ୍ରେନେଜ୍ ସିଷ୍ଟମ୍ ଅଛି ନା ନାହିଁ, ଆପଣଙ୍କର ଏଲ୍ପିଜି ବା ପିଏନ୍ଜି ଅଛି ନା ନାହିଁ, ତ ଏଇସବୁ ସାଧାରଣ ପ୍ରଶ୍ନ ଗୁଡ଼ାକ ଯିଏ କେହି ବି ଉତ୍ତର ଦେଇପାରିବେ, ତ ସେଇଟା ଆପଣ ସେଲ୍ଫ ଏନ୍ୟୁମେରେସନ୍ରେ ଆପଣ କରିଦେଉଛନ୍ତି। ତ ଏଥର ଗୋଟେ ବଢ଼ିଆ ଜିନିଷ ହେଇଛି କ'ଣ, ଯେ ସେଇଟା ଆପଣ ସେଲ୍ଫ ଏନ୍ୟୁମେରେସନ୍ ଯଦି କରୁଛନ୍ତି ଆପଣ ମୋବାଇଲ ଥ୍ରୋରେ ବା ଲ୍ୟାପଟପ୍ ଧରିକିରି ୱେବସାଇଟ୍କୁ ଯାଇକିରି ବା ତାଙ୍କର ଯେଉଁ ଆପ୍ ମାଧ୍ୟମରେ, ମୋବାଇଲ୍ ଆପ୍ ମାଧ୍ୟମରେ ଯଦି କରୁଛନ୍ତି, ତାହେଲେ ସେଥିରେ ଆପଣଙ୍କୁ ଗୋଟେ ୟୁନିକ୍ ଗୋଟେ କୋଡ୍ ଜେନେରେଟ୍ ହେବ, ଏବଂ ସେଇଟା ଆପଣ କରିଦେଲେ ସେ କୋଡ୍ଟା ଆପଣ ରଖିଥିବେ, ଯେତେବେଳେ ଜନଗଣନା କର୍ମଚାରୀମାନେ ଯେଉଁମାନେ କରୁଛନ୍ତି ଘରକୁ ଆସିବେ, ଆପଣ ସେ କୋଡ୍ ଯଦି ଦେଇଦେବେ ଆପଣଙ୍କର ହେଇଗଲା ଜନଗଣନା କମ୍ପ୍ଲିଟ୍,
0: ଆମକୁ ଉତ୍ତର ଦେବାକୁ ପଡ଼ିବ
1: ନାହିଁ। ତ ଏଇଟା ଏତେ ସୁବିଧା। ବାକି ରହିଲା ଯେଉଁଟା ଦୁର୍ଗମ ଅଞ୍ଚଳରେ ଯେଉଁଠି ଇଲେକ୍ଟ୍ରିସିଟି ନାହିଁ ବା ଯେଉଁମାନେ ଡିଜିଟାଲ ନିରକ୍ଷର ବୋଲିକି ଆମେ କହିପାରିବା, ତ ସେମାନଙ୍କ ପାଇଁ ବି ବ୍ୟବସ୍ଥା ଅଛି। ସେଭଳିଆ ମାନେ ଟ୍ରେଣ୍ଡ ହେଇଛନ୍ତି ଷ୍ଟାଫ୍, 33 ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି କାର୍ଯ୍ୟରେ, ଦୁଇଟା ପର୍ଯ୍ୟାୟରେ ହେବ। ତ ସେତେବେଳେ ସେମାନେ କ'ଣ କରିବେ, ସେଇ ଆପଣଙ୍କର ପେନ୍ ଆଣ୍ଡ ପେପର ନେଇକରି ସେମାନଙ୍କୁ ପଚାରିବେ, ଏଇଟା କୋଉ ବହୁତ ଡିଫିକଲ୍ଟ ପ୍ରଶ୍ନ ନୁହଁ, ତ ପଚାରିବେ, ସେମାନେ ସଠିକ୍ ସଠିକ୍ ଉତ୍ତର ଦେବେ, ତାକୁ ଏମାନେ ଲିପିବଦ୍ଧ କରିବେ। ଆଚ୍ଛା, ସେଇ ଯେଉଁ ଡାଟାଟା ଯେମିତି ଡିଜିଟାଇଜେସନ୍ ଏବଂ ମନେ କରନ୍ତୁ ଇଲେକ୍ଟ୍ରିସିଟି ନାହିଁ କି ମୋବାଇଲ ନେଟୱାର୍କ ନାହିଁ, ସେଇ ଅଞ୍ଚଳରେ ଯେତେବେଳେ ଏମାନେ ଜନଗଣନା କରିବାକୁ ଯିବେ, ସେତେବେଳେ ବି ଏମାନେ ମଧ୍ୟ ମୋବାଇଲରେ ଆପଣଙ୍କର ଫିଡ୍ କରିପାରିବେ, ମୋବାଇଲରେ ବା ଲ୍ୟାପଟପ୍ରେ ଫିଡ୍ କରିଦେଇକିରି, ତାପରେ ଯେଉଁଠି ଇଣ୍ଟରନେଟ୍ ଆସିବ ସେତେବେଳକୁ ସେ ଡାଟା ରିଟ୍ରାଇଭ୍ କରିକି ସିଙ୍କ୍ରୋନାଇଜ୍ କରିଦେଇପାରିବେ।
0: ଆଚ୍ଛା, ତାହେଲେ ଏଇ କର୍ମଚାରୀମାନେ ହିଁ ସେ କାମଟିକୁ
1: ସେ କାମଟିକୁ କରିବେ।
0: ଆଜ୍ଞା ସାର୍, ପ୍ରଥମ ଥର ପାଇଁ ମୋବାଇଲ୍ ଆପ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି, ଏହା କିପରି କାର୍ଯ୍ୟ କରେ?

0: ସାର୍, ଆମେ କିଛି ସମୟ ପୂର୍ବରୁ ଚର୍ଚ୍ଚା କରୁଥିଲେ ସେଲ୍ଫ ଏନ୍ୟୁମେରେସନ୍ ବା ନିଜ ତଥ୍ୟ ନିଜେ ପ୍ରଦାନ କରିବା, ଏହି ସୁବିଧା ବିଷୟରେ କିଛି ଆମ ଶ୍ରୋତାବନ୍ଧୁମାନଙ୍କୁ କୁହନ୍ତୁ ସାର୍।
1: ସେଇଟା ସେଲ୍ଫ ଏନ୍ୟୁମେରେସନ୍ରେ ଯେଉଁ 33ଟା ପ୍ରଶ୍ନ ଯେଉଁଟା ଅଛି, ଯେଉଁଟାକି ଆମେ କଥା ହଉଥିଲେ, ସେସବୁ ବହୁତ ସରଳ ପ୍ରଶ୍ନ ଗୁଡ଼ାକ ଏବଂ ସାଧାରଣ ପ୍ରଶ୍ନ ଗୁଡ଼ାକ। ଆପଣ ଯେମିତିକି ଆପଣଙ୍କ ଘରେ କେତେଟା ରୁମ୍ ଅଛି, ବା ଆପଣଙ୍କର ଯେଉଁ ଘରେ ମାନେ କୋଉ ପ୍ରକାରର ଜିନିଷ ବ୍ୟବହାର ହେଇଛି, ଇଟା ବ୍ୟବହାର ହେଇଛି ନା ଫ୍ଲାଇ ଆସ୍ ବ୍ୟବହାର ହେଇଛି, ଅତି ସାଧାରଣ। ହଁ, ଏଥର ଗୋଟେ ନୂଆ ଯୋଡ଼ିଛନ୍ତି, ଯେମିତି ଆପଣଙ୍କର ମୋବାଇଲ ଅଛି କି ନାହିଁ, ଇଣ୍ଟରନେଟ୍ କନେକ୍ସନ୍ ଅଛି କି ନାହିଁ। ହଁ, ଆଗରୁ କ'ଣ ସ୍କୁଟର ଅଛି କି ନାହିଁ, ମୋଟରସାଇକେଲ ଅଛି କି ନାହିଁ, କାର୍ ଅଛି କି ନାହିଁ, ତ ଏଇସବୁ ଜିନିଷ ସାଧାରଣ
0: ଜୀବନଚର୍ଯ୍ୟା ସହିତ ଜଡ଼ିତ
1: ଜଡ଼ିତ ପ୍ରଶ୍ନ ଗୁଡ଼ାକ
0: ରହିଛି। ସାର୍, ସବୁବେଳେ କଥା ଉଠେ ଏଇ ଯେଉଁ ଇଣ୍ଟରନେଟ୍ ସୁବିଧା ହେଲେ ତଥ୍ୟ ସୁରକ୍ଷା ବା ଡାଟା ପ୍ରାଇଭେସିକୁ ନେଇକରି ଲୋକମାନଙ୍କ ମନରେ ବହୁତ ଭୟ ସାଧାରଣତଃ ଜାଗ୍ରତ ହୁଏ, ଓଟିପି ଆସିଲା କି କ'ଣ ହେଲା, ଲୋକ ଭୟଭୀତ ହୋଇଯାଆନ୍ତି। ଏଥିପାଇଁ କେଉଁ ପ୍ରକାର ସୁରକ୍ଷା, ଯେହେତୁ ଡିଜିଟାଲ ଜନଗଣନା ହେଉଛି ତାହେଲେ ଲୋକମାନେ ଡରିବା ସ୍ୱାଭାବିକ ମଧ୍ୟ, ତାହେଲେ ଏଥିପାଇଁ ସରକାରଙ୍କ ତରଫରୁ କ'ଣ ବ୍ୟବସ୍ଥା ଗ୍ରହଣ କରାଯାଇଛି?
1: ଡାଟା ପ୍ରାଇଭେସିର ମୋ ହିସାବରେ ଦୁଇଟା ତାର ଦିଗ ରହୁଛି। ପ୍ରଥମ ଦିଗ ହେଉଛି ଯେ ଡାଟା ମୁଁ ଦେବି ନା ନାହିଁ, ଏଇଟା ହେଉଛି ପ୍ରଥମ ଦିଗ। ଦ୍ୱିତୀୟ ହେଉଛି ଦେଇଦେଲା ପରେ ସେଇଟା ସୁରକ୍ଷିତ ମିସ୍ୟୁଜ୍ ହେବ ନାହିଁ, ତ ସୁରକ୍ଷିତ ରହିବ, ତ ଏଇ ଦୁଇଟା ଦିଗ ରହୁଛି। ଆମେ ଯଦି ପ୍ରଥମ ଦିଗ କଥା ଆଲୋଚନା କରିବା, ଡାଟା ପ୍ରୋଟେକ୍ସନ୍ ବା ଡାଟା ପ୍ରାଇଭେସିକୁ ନେଇକରି, ଯେ ଜନଗଣନାକାରୀ ଯେଉଁ ପ୍ରଶ୍ନ ପଚାରିବେ, ଯଦି ଆପଣ ଜାଣିନାହାନ୍ତି ଆଗରୁ, ଆଉ ଯଦି ସେଲ୍ଫ ଏନ୍ୟୁମେରେସନ୍ କରିଛନ୍ତି ତ ସେଇଟା ଆପଣ ଅଲରେଡି ନିଜେ ଦେଇସାରିଛନ୍ତି ତଥ୍ୟ, ସେଥିରେ କେବଳ ସେ ଯେଉଁ କୋଡ୍ଟା ଆପଣଙ୍କୁ ସେୟାର କରିବାକୁ ପଡ଼ିବ, ଆଉ ଅନ୍ୟ କିଛି
0: ନଥାଏ।
1: କିନ୍ତୁ ଯଦି ଦେଇନାହାନ୍ତି, ଆପଣଙ୍କୁ ଯେଉଁ ପ୍ରଶ୍ନ ପଚାରିବେ ଆପଣ ପ୍ରଶ୍ନରୁ ହିଁ ଜାଣି ପକାଇବେ। ମନେ କରନ୍ତୁ ମୁଁ ଆପଣଙ୍କୁ ଆପଣଙ୍କ ନାଁ ପଚାରିଲି, ଠିକ୍ ଅଛି, ଆପଣଙ୍କୁ ମୁଁ ଆପଣଙ୍କ ଘର କୋଉଠି ରହୁଛନ୍ତି ପଚାରିଲି,
0: ସେ ବି ଠିକ୍ ଅଛି,
1: ମୁଁ ଯେତେବେଳେ ପଚାରିବି ଆପଣ ଘର ନମ୍ବରଟା ଟିକେ କହିବ, ତ କୋଉ ୱାର୍ଡରେ ରହୁଛନ୍ତି, କୋଉ ଫ୍ଲୋରରେ ରହୁଛନ୍ତି, ତାପରେ ଆପଣଙ୍କର କାନ ଠିଆ ହେବ, କହିବି ଏତେ କ'ଣ ମଧ୍ୟ ପଚାରିଲାଣି, ଚିହ୍ନା ନାହିଁ ଜଣା ନାହିଁ, ସୋ ଆପଣ ମାନେ ସାଧାରଣ ମଣିଷ ବି ଜାଣିପକାଇ
0: ସତର୍କ ହେଇଯିବେ ଟିକେ।
1: ତେଣୁକରି ସାଧାରଣ ଯେଉଁ ପ୍ରଶ୍ନ ଗୁଡ଼ାକ ଯେଉଁଟା ଆମେ ଏହା ପୂର୍ବରୁ ଆଲୋଚନା କରୁଥିଲେ, ସେହି ପ୍ରଶ୍ନ ଗୁଡ଼ାକ ପଚାରିବେ ଏବଂ ଆପଣଙ୍କୁ ଉତ୍ତର ଦେବାରେ ବି ଆପଣଙ୍କର କିଛି ପ୍ରାଇଭେସି ନାହିଁ। ଦ୍ୱିତୀୟ ଜିନିଷ ହେଲା ଯେ ଯେମିତି କୁହାହେଇଛି, ଏବେ ମନେ କରନ୍ତୁ ଆମର ଯେଉଁ ସଂସ୍କୃତି, ଆମର ଐତିହ୍ୟ, ଆମର ପରମ୍ପରାକୁ ବି ଧ୍ୟାନରେ ରଖାହେଇଛି। ଗୋଟେ ଛୋଟ ଉଦାହରଣ ହେଲା ଯେ ଜନଗଣନାକାରୀମାନେ ଯେଉଁ ଯିବେ, ସେମାନେ ଘରର କୌଣସି ଲେଡି ମେମ୍ବରଙ୍କ ନାଁ ପଚାରିବେ ନାହିଁ, ପଚାରିଲେ ଆପଣ କହିବାକୁ ବାଧ୍ୟ
0: ନୁହନ୍ତି।
1: କୌଣସି ମନେ କରନ୍ତୁ ଜଣେ ସ୍ତ୍ରୀ ଅଛନ୍ତି, ତାଙ୍କ ସ୍ୱାମୀ ନାହାନ୍ତି ବା ବିଧବା ଅଛନ୍ତି ବି ହ୍ୱାଟ୍ ଏଭର୍, ସେଇ କେସ୍ରେ ଆପଣ ସେଇ ସ୍ତ୍ରୀଙ୍କୁ ଯଦି ସେ ମୁଖିଆ ହେଇଥିବେ, ତାଙ୍କୁ ବାଧ୍ୟ କରିପାରିବେନି ଯେ ଆପଣଙ୍କ ସ୍ୱାମୀଙ୍କ ନାଁ କୁହନ୍ତୁ, ଆପଣ ବାଧ୍ୟ କରିପାରିବେ ନାହିଁ। ଏଇଭଳିଆ ବି ପ୍ରିକସନ୍ସ
0: ନିଆଯାଇଛି,
1: ତ ଏଇଟା ତ ହେଇଗଲା ଡାଟା ଦେବାର ଦିଗଟା ବା ତଥ୍ୟ ଦେବାର ଦିଗଟା। ଏବଂ ଦ୍ୱିତୀୟ ଜିନିଷ ହେଉଛି ଯେ ଆପଣ ଯେଉଁ କହିଲେ ସେ ଡାଟା କେମିତି ସୁରକ୍ଷିତ ରହିବ, ଆମର ଯେଉଁ ଜନଗଣନାଟା ହେଉଛି ଏଇଟା କନଷ୍ଟିଚ୍ୟୁସନ୍ରେ ଅଛି, ଅଲରେଡ଼ି 7th ସିଡ୍ୟୁଲ୍ରେ ଅଛି, ତାର 69ତମ ଏଣ୍ଟ୍ରିରେ ଜନଗଣନା ସମ୍ପର୍କରେ ଉଲ୍ଲେଖିତ ରହିଛି, ଆର୍ଟିକଲ 246 ବୋଧେ। ତ ସେଇଥିରେ ମାନେ ମାନେ ଏହା କହିବାର ଉଦ୍ଦେଶ୍ୟ ହେଲା ଯେ ଜନଗଣନାଟା ହେଉଛି ଗୋଟେ କନଷ୍ଟିଚ୍ୟୁସନାଲ କ'ଣ କହିବା ଆକ୍ଟିଭିଟି, ଏଇଟା ଗୋଟେ ସମ୍ପୂର୍ଣ୍ଣ ଭାବରେ ଏହାର ସାମ୍ବିଧାନିକ ମର୍ଯ୍ୟାଦା ରହିଛି, ଆମ ସମସ୍ତଙ୍କୁ ସେ ମର୍ଯ୍ୟାଦାଟାକୁ ବୁଝିବାକୁ ପଡ଼ିବ। ଏବଂ ଦ୍ୱିତୀୟରେ ଆପଣଙ୍କର ଯେଉଁ ସାମ୍ବିଧାନିକ ମର୍ଯ୍ୟାଦା ସହିତ ଆଉ ଗୋଟେ ଆକ୍ଟ ଅଛି ଆମର ଏ ସେନ୍ସସ୍ ରିଲେଟେଡ୍, ଇଣ୍ଡିଆନ୍ ସେନ୍ସସ୍ ଆକ୍ଟ 1948। ସେ 48ର ଧାରା 15ରେ ସ୍ପଷ୍ଟ ଭାବରେ ଲେଖା ହେଇଛି ଯେ ଏଇ ଯେଉଁ ତଥ୍ୟ ଜନଗଣନା ମାଧ୍ୟମରେ ମିଳିବ, ସେଇ ତଥ୍ୟ କେବଳ ଏବଂ କେବଳ ଗାଣିତିକ ଉଦ୍ଦେଶ୍ୟ ପାଇଁ ବା ଷ୍ଟାଟିଷ୍ଟିକାଲ ପର୍ପସ୍ ପାଇଁ ବ୍ୟବହାର ହେବ, ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ ବ୍ୟବହାର
0: ହେଇପାରିବ
1: ନାହିଁ। ଏପରିକି କୋର୍ଟ କଚେରୀରେ ମଧ୍ୟ ଆପଣଙ୍କର ପର୍ସନାଲ ଡାଟା ୟୁଜ୍ ହେଇପାରିବ ନା, ଗୋଟେ ମାନେ ଏଗ୍ରିଗେଟେଡ୍ ଡାଟା ୟୁଜ୍ ହେଇପାରିବ, ଡିସ୍ଏଗ୍ରିଗେଟେଡ୍ ଡାଟା ୟୁଜ୍ ହେଇପାରିବ, ମାନେ ଇଣ୍ଡିଭିଜୁଆଲ ଡାଟା ୟୁଜ୍ ହେଇପାରିବ। ଏବେ ମନେ କରନ୍ତୁ ଏଠି କେତେ ଜଣ ଅଛନ୍ତି ଯେଉଁମାନେ କି ବିଏ ପାସ୍ କରିଛନ୍ତି, ଠିକ୍ ଅଛି, ଏଇ ଡାଟାଟା ୟୁଜ୍ ହେଇପାରିବ, କିନ୍ତୁ ଆପଣଙ୍କ ବିଏ ପାସ୍ କି ନାହିଁ
0: ସେଟା ଆମେ ବ୍ୟବହାର କରିପାରିବା,
1: ସେଟା ଆମେ ନାହିଁ, ମାନେ ଯିଏ ବି ସେ ଡାଟା ସଂଗ୍ରହ
0: ଗଣନାକାରୀମାନେ
1: ସେମାନେ କରିପାରିବେ ନାହିଁ, ଏଇଟା ହେଉଛି ପ୍ରଥମ କଥା। ଦ୍ୱିତୀୟ କଥା, ଜନଗଣନାକାରୀ ଯେତେବେଳେ ଆପଣଙ୍କ ଘରକୁ

0: ପାଉଛନ୍ତି ସେମାନେ ଆପଣଙ୍କୁ କୌଣସି ପ୍ରକାରର ଓଟିପି ମାଗିପାରିବେ ନାହିଁ, କୌଣସି ପ୍ରକାରର ମାନେ ତଥ୍ୟ ପ୍ରମାଣ ପତ୍ର ମାଗିପାରିବେ ନାହିଁ, ଯେମିତି ଆଧାର ଦିଅ, ପ୍ୟାନ୍ କାର୍ଡ ଦିଅ, ଏସବୁ କରିପାରିବେ
1: ତାର
0: ନାହିଁ,
1: କିଛି ଆବଶ୍ୟକତା ମଧ୍ୟ
0: କିଛି
1: ନାହିଁ।
0: ଆବଶ୍ୟକତା ବି ନାହିଁ।
1: ଶ୍ରୋତାମାନେ ଏଇ ଜିନିଷଟା ଜାଣିବା ନିହାତି
0: ନିହାତି
1: ଦରକାର।
0: ଜରୁରୀ
1: ଆଜ୍ଞା,
0: ତେଣୁ ଏସବୁ ଝଞ୍ଝଟ କିଛି ନାହିଁ,
1: ନାହିଁ
0: ଏକଦମ ସରଳୀକୃତ ପ୍ରକ୍ରିୟା
1: ତାହେଲେ ଡରିବାର
0: ଏସବୁ
1: କିଛି ମଧ୍ୟ
0: ନାହିଁ।
1: ନାହିଁ।
0: ଏବଂ ଆଉ ଗୋଟେ ଯେଉଁ ଡାଟା ମାନେ ପ୍ରାଇଭେସି କଥା କହିଲେ,
1: ଆଜ୍ଞା,
0: ଆମର ଡିପିଡିପି ଆକ୍ଟ ବି ଅଛି, ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ 2023, ସେ ଅନୁସାରେ ବି ଆପଣଙ୍କର କଡ଼ା ପ୍ରାବଧାନ ରଖାହେଇଛି, ଯଦି ସେଇଟା ଭାୟୋଲେସନ୍ ହୁଏ ତା ପାଇଁ କ'ଣ ଆଇନଗତ
1: ଦଣ୍ଡବିଧାନ
0: କାର୍ଯ୍ୟାନୁଷ୍ଠାନ
1: ରହିଛି।
0: ଦଣ୍ଡବିଧାନ କରାଯାଇପାରିବ।
1: ଆଜ୍ଞା,
0: ଏବଂ ଏଇ ଯେଉଁ ଡାଟା ଗୁଡ଼ାକ ଏଇଟା ସବୁ ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟେଡ଼, ଯେମିତି ଆମେ ହ୍ୱାଟ୍ସଆପ୍ରେ ମେସେଜ ପଠାଉଛୁ ସେଇଟା ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟେଡ଼ ହେଇକି
1: ସେଣ୍ଡର ଆଉ
0: ରହୁଛି,
1: ତା ରିସିଭର ପାଖରେ
0: ସେଇଟା
1: ରହୁଛି।
0: ଏନକ୍ରିପ୍ଟେଡ଼ ହେଇକି ରହୁଛି,
1: ଆଜ୍ଞା,
0: ସେଇଟା ମାନେ ଆପଣ
1: ଥାର୍ଡ ପାର୍ଟି ଆଉ କେହି ଜାଣିପାରିବେ
0: ପାରିବେ
1: ନାହିଁ।
0: ନାହିଁ।
1: ଆଜ୍ଞା,
0: ଦ୍ୱିତୀୟରେ ଏ ଡାଟା ଗୁଡ଼ାକୁ ଏନୋନିମାଇଜ୍ କରାହଉଛି, ଏନୋନିମାଇଜ୍ ମାନେ ଆପଣଙ୍କର ଅଜ୍ଞାତକରଣ, ଯଦି ଆମେ ଓଡ଼ିଆରେ ୟୁଜ୍ କରିପାରିବା ଏଇ ଶବ୍ଦଟାକୁ, ମାନେ ଯେମିତି ଅଜ୍ଞାତ ବାସ ଯେମିତି କହନ୍ତି, ଅଜ୍ଞାତକରଣ, ଯଦି ଆମେ ସେ ଡାଟାଟାକୁ ଅଜ୍ଞାତକରଣ, ମାନେ ସିଏ ବିଏ ପଢ଼ିଛି, ତା ଘର ଓଡ଼ିଶା ଭିତରେ ଗୋଟେ ଜାଗାରେ, ତ ଏଇଟା କିଏ ସେ ଲୋକଟା, କିଏ ବିଏ ପଢ଼ିଛି ବା
1: ବ୍ୟକ୍ତି ଜଣକ କିଏ
0: ଜଣାପଡ଼ିବନି, ତ ସେଟାକୁ ମାନେ ଅଜ୍ଞାତକରଣ ବି କରାହେଇଛି। ତେଣୁକରି ସେ ବାବଦରେ ସରକାର ବି ସବୁବେଳେ କହିଛନ୍ତି, କହୁଛନ୍ତି ବି, ଯେ ଡାଟା ପ୍ରାଇଭେସିକୁ ନେଇକରି କୌଣସି ମାନେ ଅବଶ୍ୟ କିଛି କିଛି କିଛି କିଛି ବ୍ୟକ୍ତି ଟିକେ ଆଶଙ୍କା ପ୍ରକାଶ କରୁଛନ୍ତି, କିନ୍ତୁ ସରକାରଙ୍କ ତରଫରୁ କୁହାହେଇଛି ଯେ ଏଟା ସମ୍ପୂର୍ଣ୍ଣ ବ୍ୟବସ୍ଥା କରାହେଇଛି ସୁରକ୍ଷିତ ରଖିବା ପାଇଁ,
1: ପ୍ରୟାସ ମଧ୍ୟ କରାଯାଉଛି
0: କରାଯାଉଛି।
1: ସେଥିପାଇଁ ଏଥର ଜନଗଣନା ପାଇଁ ଆପଣ ଟିକେ ଆଗରୁ କହୁଥିଲେ ସାର୍ 33 ଗୋଟି ପ୍ରଶ୍ନ ରଖାଯାଇଛି, କେଉଁ କେଉଁ ନୂତନ ବିଷୟକୁ ଏଥିରେ ସାମିଲ କରାଯାଇଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି ସମ୍ପର୍କରେ କେଉଁ ଧରଣର ପ୍ରଶ୍ନ ପଚାରିଯାଉଛି?
0: ଏଗୁଡ଼ାକ ବୋଧେ ପରବର୍ତ୍ତୀ ପର୍ଯ୍ୟାୟରେ ଆସିବ, ଏଇଟା ହେଉଛି 2ଟା ପର୍ଯ୍ୟାୟରେ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଆପଣଙ୍କର ଏଇଟାକୁ କହୁଛନ୍ତି ହାଉସ୍ ଲିଷ୍ଟିଂ ସେନ୍ସସ୍, ଏଇ ଯେଉଁ
1: ଗୃହ ଜନଗଣନା,
0: ହଁ ଏଇଟା ଯେଉଁ ଚାଲିଛି, ସେଥିପାଇଁ ଘରେ କେତେଟା ରୁମ୍ ଅଛି, କେତେ ଜଣ ରହୁଛନ୍ତି, ମୁଖିଆଙ୍କର ନାଁ, ଗୃହ ମୁଖିଆ, ତାପରେ ଆପଣଙ୍କର ଏଲ୍ପିଜି କନେକ୍ସନ୍, ଇନ୍ଧନ କ'ଣ କରୁଛନ୍ତି, ମୋବାଇଲ୍ ଅଛି କି ନାହିଁ ଘରେ, ସେ ଏଇ ଯେଉଁ ଜେନେରାଲ
1: ମେଟେରିଆଲିଷ୍ଟିକ,
0: ଇଟାରେ ବନା ହେଇଛି ନା କୋଉଥିରେ ବନା ହେଇଛି, ସେଇ ଯେଉଁ ପ୍ରଶ୍ନ ଗୁଡ଼ାକ, ଏଇଟା ସାଧାରଣ ପ୍ରଶ୍ନ ଗୁଡ଼ାକ ପଚରା ହେଇଛି। ସେକେଣ୍ଡ ଯେଉଁଟା ହେବ ସେଇଟା ହେଉଛି ମାନେ ସେଟାକୁ କ'ଣ କହିପାରିବା, ମାନେ ଏଇଟା ହେଉଛି ହାଉସିଂ ସେନ୍ସସ୍, ଆଉ ସେଇଟା ହେଉଛି ଆପଣଙ୍କର ଜନଗଣନା ଯେଉଁଟା କହୁଛନ୍ତି, ମାନେ ସେତେବେଳେ ଡିଟେଲ ପ୍ରଶ୍ନ ଗୁଡ଼ାକ,
1: ସେଟା
0: 2027 ଆଦ୍ୟ ଭାଗରେ ବୋଧେ ସେଟା ହେବ।
1: ଆଜ୍ଞା ଆଜ୍ଞା,
0: ଏଇଟା ଏଇଟା କିନ୍ତୁ ହାଉସ୍ ଲିଷ୍ଟିଂ
1: ପ୍ରଥମ ପର୍ଯ୍ୟାୟରେ ଗୃହ ଜନଗଣନା ଏବେ
0: ଚାଲିଛି।
1: ଆଜ୍ଞା, ଆଗକୁ ବଢିବ ସାର୍, ତୃତୀୟ ଲିଙ୍ଗୀଙ୍କୁ ଏ ପ୍ରକ୍ରିୟାରେ କିପରି ସାମିଲ କରାଯାଉଛି? ଜାତିଭିତ୍ତିକ, ଆପଣ କିଛି ସମୟ ପୂର୍ବରୁ କହୁଥିଲେ ଜାତିଭିତ୍ତିକ ଜନଗଣନାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି, କେନ୍ଦ୍ରୀୟ ଜନଗଣନାରେ ଏହାର ସ୍ଥିତି କ'ଣ ବୋଲି ଆପଣ ଭାବୁଛନ୍ତି?
0: ଜାତିଭିତ୍ତିକ ଜନଗଣନାରେ ଏଇଟା ଗୋଟେ ମାନେ ସେଟା କ'ଣ କହିବା, ଆମେ ମାନେ ବୁଦ୍ଧିଜୀବୀ ମହଲ ବି ଭଲ ଭାବରେ ଜାଣିଛନ୍ତି, ଜନସାଧାରଣ ବି ଜାଣିଛନ୍ତି, ଯେ ଜାତିଗତ ଜନଗଣନାକୁ ନେଇକରି ଯଦି ଯେଉଁ ରାଜନୀତିକରଣର ପ୍ରୟାସ ଯଦି ହୁଏ
1: କରାଯାଉଛି,
0: ତାହେଲେ ସେଇଟା ଶୁଭଙ୍କର ନୁହଁ।
1: ଆଜ୍ଞା,
0: ହଁ, ଯଦି ଜାତିଗତ ଜନଗଣନା କଲେ, ସେଥିରୁ ଯଦି ଆପଣ ବିଭିନ୍ନ ପ୍ରକାର ୟାର୍ଡ ଷ୍ଟିକ୍ସ ବାହାର କଲେ, ମାପଦଣ୍ଡ ବାହାର କଲେ, ଯେ ଏଇ ଯେଉଁ ଜାତି ଅଛନ୍ତି ଏମାନଙ୍କର ସୋସିଓ ଇକୋନୋମିକ୍ ଷ୍ଟାଟସ୍ କ'ଣ, ତାଙ୍କର ସାମାଜିକ ଆର୍ଥିକ ରାଜନୈତିକ ସ୍ଥିତି କ'ଣ, ଏବଂ ସେ ଅନୁସାରେ ଯଦି ଆପଣ ତାଙ୍କ ପାଇଁ ଆୱାରନେସ୍ ପ୍ରୋଗ୍ରାମ କଲେ କି କିଛି ଯୋଜନା ପ୍ରଣୟନ କଲେ, ସେଇଟା ମାନେ ଡେଭଲପମେଣ୍ଟାଲ ପର୍ପସେସ୍, ଆଉ ଯଦି ତାକୁ ରାଜନୀତିକରଣ କରିକି ଯଦି ଆପଣ ଭୋଟ ରାଜନୀତି ଭିତରକୁ ସେଇଟା ଟାଣିବେ, ତାହେଲେ ଯେଉଁମାନେ ବି ଉଦ୍ବେଗ ପ୍ରକାଶ କରୁଛନ୍ତି କେବଳ ସେଥିପାଇଁ ଉଦ୍ବେଗ ପ୍ରକାଶ କରୁଛନ୍ତି, ଅନ୍ୟ କୌଣସି
1: କାରଣ ନାହିଁ,
0: କିନ୍ତୁ ଯଦି ତାକୁ ଭଲ ଭାବରେ ୟୁଜ୍ କରାଯାଏ, ତାହେଲେ ଆପଣ ଜାଣିପାରିବେ, କାହିଁକି ଭାରତ ଭଳି ଦେଶରେ ଦେଖନ୍ତୁ ମାନେ କେତେ ଜାତି ଜନଜାତି ଲୋକ ଭାଇ ଭଉଣୀମାନେ ରହୁଛନ୍ତି, ଆଉ ସେ ସମସ୍ତଙ୍କର ଆର୍ଥିକ ସାମାଜିକ ସ୍ଥିତି ସମାନ ନୁହଁ, ତେଣୁକରି ସମସ୍ତଙ୍କୁ କିଛି ନା କିଛି ଷ୍ଟେଟ୍ ସପୋର୍ଟ ଦରକାର ବିଭିନ୍ନ ଉପାୟରେ, କାହାକୁ କମ୍ ଦରକାର, କାହାକୁ ବେଶୀ ଦରକାର, ତ ସେହିସବୁ ଜିନିଷଗୁଡ଼ାକୁ ନେବା ପାଇଁ ଜାତିଗତ କନ୍ସିଡରେସନ୍କୁ ନେବା ପାଇଁ ଜାତିଗତ ଜନଗଣନା ଆବଶ୍ୟକ, ଏବଂ ଏଇଟା ପ୍ରଥମ ଥର ପାଇଁ
1: କରାଯାଉଛି। ସାର୍ ଜଣେ ଜନଗଣନାକାରୀ ଘରକୁ ଆସିବା, ଆମ ଶ୍ରୋତାମାନେ ନିହାତି ଭାବେ ଜାଣିବାକୁ ଆପଣଙ୍କଠୁ ଚାହିଁବେ ଯେ ଏନ୍ୟୁମରେଟର ବା ଜନଗଣନାକାରୀ ଯାହାକୁ ଆମେ କହୁଛୁ, ଘରକୁ ଆସିବା ସମୟରେ ଲୋକଙ୍କୁ କି କି ପ୍ରମାଣପତ୍ର ଦେଖିବାକୁ ପଡିବ ତାଙ୍କୁ?
0: ଯେମିତି ଆମେ ଆଗରୁ କଥା ହଉଥିଲୁ, କୌଣସି ପ୍ରକାର ପ୍ରମାଣପତ୍ର

0: ଦେଖିବା
1: ଦେଖିବାକୁ ପଡ଼ିବ,
0: ବରଂ ଆପଣ ଯଦି ଚାହିଁବେ ତାଙ୍କର ପ୍ରମାଣପତ୍ର ମାଗିପାରିବେ। ପ୍ରମାଣପତ୍ର ଇନ୍ ଦ ସେନ୍ସ ସେମାନେ ଯେଉଁ ଗୋଟେ
1: ଆଇଡେଣ୍ଟିଟି
0: କାର୍ଡ ତାଙ୍କର ଥାଏ, ସେଥିରେ ଗୋଟେ ବାର୍ କୋଡ୍ ବି ଥାଏ, ମାନେ ଗୋଟେ ସ୍କାନ୍ ଆଉଟ୍ ସ୍କାନ୍ କରିବା ପାଇଁ, ଏବଂ ତାଙ୍କର ଲେଖା ହେଇଥିବ ନମ୍ବର,
1: ମାନେ ସେମାନେ ସ୍ୱୀକୃତି ପ୍ରାପ୍ତ ଗଣନାକାରୀ ଅଟନ୍ତି କି ନୁହଁ ଆମେ ଚେକ୍ କରିପାରିବା, କିନ୍ତୁ ଆମକୁ କିଛି ପ୍ରମାଣପତ୍ର ସେଭଳି ଦେବାକୁ ପଡ଼ିବ ନାହିଁ, ବାଧ୍ୟତାମୂଳକ ନୁହଁ। ପଞ୍ଚାୟତ ସ୍ତରରେ ସରପଞ୍ଚ ଏବଂ ସ୍ଥାନୀୟ ପ୍ରଶାସନର ଭୂମିକା ଏଥିରେ କ'ଣ ରହିବ?
0: ବହୁତ ବେଶୀ
1: ଆଜ୍ଞା,
0: ଭାରତରେ 6 ଲକ୍ଷ ପାଖାପାଖି ଗାଁ ଅଛି, 8000ରୁ ବେଶୀ ସହର ଅଛି ଛୋଟ ବଡ଼ ମିଶେଇକିରି, ମାନେ ଯେଉଁ ବିହାର ବିଶାଳତା କୁ ଦେଖିଲେ ତ ବଡ଼ ଆଶ୍ଚର୍ଯ୍ୟ ଲାଗେ। ତ ଏ ଯେଉଁ ବିଶାଳ କାର୍ଯ୍ୟକୁ ଗୋଟେ ବିଶାଳ ବ୍ୟକ୍ତି ସମ୍ପାଦନ କରୁନାହିଁ, ଏକ ଛୋଟ ଛୋଟ ଛୋଟ ଛୋଟ ଛୋଟ ଛୋଟ କରିକି କରାଯାଉଛି। ଏ ସବୁ ଛୋଟ ୟୁନିଟ୍ ଯେଉଁ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ବା ବ୍ଲକ ଆଡମିନିଷ୍ଟ୍ରେସନ, ଆହୁରି ଯଦି ଛୋଟକୁ ଯିବା ଆମେ ପଞ୍ଚାୟତ, ତେଣୁ ଏମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇ ଦୃଷ୍ଟିରୁ ଯେ ଯଦି ଆମେ ଜିଲ୍ଲା ପ୍ରଶାସନର କଥା କହିବା, ସେମାନେ ସିକ୍ୟୁରିଟି ପାଇଁ ବ୍ୟବସ୍ଥା କରିବେ, ଟ୍ରେନିଂ ବ୍ୟବସ୍ଥା କରିବେ, ଏନ୍ୟୁମେରେଟରମାନଙ୍କର ସୁବିଧା ପାଇଁ ବ୍ୟବସ୍ଥା କରିବେ, ତାପରେ ସେମାନେ ଲୋକମାନେ ଜାଣିବେ ଯେମିତି ଯେ ଏଇ ଦିନରୁ ଏଇ ଦିନ ଭିତରେ ତୁମ ପାଖକୁ ଏନ୍ୟୁମେରେଟର ଯିବେ, ଜନଗଣନା ହେବ, ତୁମେ ତଥ୍ୟ ଦିଅ, ସେ ବାବଦରେ ସଚେତନ କରେ, ଏଇଟା ପ୍ରଶାସନର
1: କାମ।
0: ସରପଞ୍ଚ ମାନ ବା ଗ୍ରାମ ପଞ୍ଚାୟତର ଭୂମିକା ବହୁତ ବେଶୀ ଏଇଥିପାଇଁ ଯେ ସେମାନେ 1-to-1 ବେସିସ୍ରେ ଲୋକମାନଙ୍କ ସହିତ ଟଚ୍ରେ ଥାନ୍ତି,
1: ଛୋଟ ଜାଗା,
0: ତ ସେ ପ୍ରତ୍ୟେକ ବ୍ୟକ୍ତିକୁ ଜାଣିଛନ୍ତି ସେମାନେ। ତ ସେଥିରେ ମନେ କରନ୍ତୁ ଜଣେ ନିରକ୍ଷର, ସେ ଯଦି ଜାଣିନାହିଁ ଏବଂ କୋଉ କୋଉ କହିଦେଲା, ମନେ କରନ୍ତୁ ଘରଟା ଇଟାରେ ତିଆରି ହେଇଛି, ସେମାନଙ୍କୁ ତ କହିଦେଲେ ଯେ ବାଉଁଶରେ ତିଆରି ହେଇଛି, ତ ସେଟାକୁ କ୍ରସ୍ ଚେକ୍ କରିଦେଇପାରିବ ପଞ୍ଚାୟତ, ସେଟାକୁ ରେକ୍ଟିଫାଏ
1: କରିଦେଇପାରିବ।
0: ଜନ୍ମ ମୃତ୍ୟୁ ବାବଦରେ ଡିଟେଲ ଡାଟା ପଞ୍ଚାୟତ ପାଖରେ ଉପଲବ୍ଧ ରହିଛି, ସେ ଡାଟାକୁ ସେମାନେ ବି କ୍ରସ୍ ଚେକ୍ ଭେରିଫାଏ କରିଦେଇପାରିବେ। ତେଣୁକରି ଗ୍ରାମ ପଞ୍ଚାୟତ ଲେଭେଲରେ ଦୁଇଟା ଜିନିଷ, ଗୋଟେ ହେଉଛି ଯେ ସେମାନେ ଲଜିଷ୍ଟିକ୍ ସପୋର୍ଟ ଦେଇପାରିବେ ଏନ୍ୟୁମେରେଟର୍ସ ମାନଙ୍କୁ, ଗାଁ ବାଲାଙ୍କୁ ସଚେତନ ଭି କରେଇପାରିବେ, ତୁମେ ଏଟା କୋଅପରେଟ୍ କର, ତେଣୁକରି ସେମାନଙ୍କର ଗୋଟେ ବହୁତ ବଡ଼ ଭୂମିକା ରହିଛି। ଆଉ ଗୋଟେ ବଡ଼ କନସେପ୍ଟ ବି ଏଥିରେ ଅଛି ଯେ ତାକୁ ମନେ କରନ୍ତୁ 2011 ସେନ୍ସସ୍ ସମୟରେ ଗୋଟେ କନସେପ୍ଟ ଥିଲା ଯେ ସେନ୍ସସ୍ ଟାଉନ୍ ବୋଲିକିରି କୁହା ହଉଥିଲା। ଆପଣ ଦେଖିଥିବେ ଗୁଡ଼ାଏ ଜାଗାରେ ଅନେକ ଗାଁ ଅଛି, ପାଖାପାଖି 3000ରୁ ବେଶୀ ଗାଁ ଅଛି 2011 ସେନ୍ସସ୍ ଅନୁସାରେ, ଯେଉଁଗୁଡ଼ାକର ପପୁଲେସନ 5000ରୁ ବେଶୀ ଥିବ ପ୍ରଥମ, ସେକେଣ୍ଡ ଯେଉଁଥିରେ ପପୁଲେସନ ଡେନ୍ସିଟି ପର୍ ସ୍କୋୟାର କିଲୋମିଟର 400ରୁ ବେଶୀ ଥିବ, ଏବଂ ସେହି ଗ୍ରାମ ପଞ୍ଚାୟତର 75%ରୁ ଉର୍ଦ୍ଧ୍ୱ ପୁରୁଷ ବ୍ୟକ୍ତି ଅଣ କୃଷି କାର୍ଯ୍ୟରେ ନିୟୋଜିତ ହୋଇଥିବେ। ଏ ତିନିଟା ୟାର୍ଡଷ୍ଟିକ୍ ରଖା ହୋଇଥିଲା। ତ ଏଇଭଳିଆ ଯେଉଁ ଗାଁ ଗୁଡ଼ାକ ଆପଣ ହିସାବ କରନ୍ତୁ କେତେ ବଡ଼ ଗାଁ ଗୁଡ଼ ମାନେ ଗ୍ରାମ ପଞ୍ଚାୟତ ହିସାବରେ, ସେଇ ଯୋଉ ଏରିଆଟା ଅଛି ଗ୍ରାମ ପଞ୍ଚାୟତ ଅଧୀନରେ କିନ୍ତୁ ତାର କଳେବରଟା ବଢ଼ିଯାଇଛି, ଅର୍ଗାନାଇଜେସନ ପାଇଁ ହଉ କୌଣସି ବି କାରଣ ପାଇଁ ହଉ, ତ ସେତେବେଳେ ଗ୍ରାମ ପଞ୍ଚାୟତକୁ ସେଟା ଚଲେଇବା ପାଇଁ ଅସୁବିଧା ହଉଛି। ତାର ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କର, ତାର ଡ୍ରେନେଜ୍ ସିଷ୍ଟମ କର, ବିଭିନ୍ନ ପ୍ରକାର ଡେଭଲପମେଣ୍ଟାଲ ଆକ୍ଟିଭିଟିଜ୍ ଅଛି, ତ ସେଇ ଗାଁ ଗୁଡ଼ାକୁ ଅପଗ୍ରେଡ୍ କରିବାକୁ ପଡିବ ମ୍ୟୁନିସିପାଲିଟି ଲେଭେଲକୁ ବା ଏନ୍ଏସି ଲେଭେଲକୁ। ତ ସେଇ ଜିନିଷଟା ଏଇ ସେନ୍ସସ୍ ବେଳକୁ ଜଣାପଡେ, ସେଇଥିପାଇଁ ତାକୁ କହନ୍ତି ସେନ୍ସସ୍ ଗ୍ରାମ, ସେନ୍ସସ୍ ଭିଲେଜ। ତ ସେଇଥିରେ ବି ଗୋଟେ ବହୁତ ବଡ଼ ଭୂମିକା ରହୁଛି ଗ୍ରାମ ପଞ୍ଚାୟତ।
1: ସାର୍, ଅନେକ ସମୟରେ ଦେଖିବାକୁ ମିଳେ ଲୋକେ ଭୁଲ ତଥ୍ୟ ମଧ୍ୟ ପ୍ରଦାନ କରିଦେଇଥାନ୍ତି ଯେତେବେଳେ ଗଣନାକାରୀ ତାଙ୍କ ଘରକୁ ଆସନ୍ତି, ଏହାକୁ ରୋକିବା ପାଇଁ କିଛି ପଦକ୍ଷେପ ନିଆଯାଉଛି କି, ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି କି?
0: ଆମର ଯୋଉ ଇଣ୍ଡିଆନ ସେନ୍ସସ୍ ଆକ୍ଟ 1948 11 ସେଇଥିରେ ଅଛି ଯେ ଆପଣ ଯଦି ଭୁଲ ତଥ୍ୟ ପ୍ରଦାନ
1: କରନ୍ତି
0: ଜାଣିଶୁଣିକିରି, ଯଦି ଆପଣଙ୍କର
1: ନ
0: ଜାଣିକିରି ଇଗ୍ନୋରାନ୍ସ କରିଦେବେ ସେଟା ପରବର୍ତ୍ତୀ ସମୟରେ ରେକ୍ଟିଫାଇ ବି ହେଇଯିବ, ଏନ୍ୟୁମେରେଟର ଆସିଲେ ଆପଣ ତାକୁ କହିଦେଲେ କି ଆପଣ ସମ୍ପୃକ୍ତ ଅଧିକାରୀଙ୍କୁ ଜଣେଇଦେଲେ ସେଟା ଠିକ
1: ହେଇଯିବ।
0: ଉଦ୍ଦେଶ୍ୟମୂଳକ ଭାବରେ ଆପଣ ଯଦି ଭୁଲ ତଥ୍ୟ ପ୍ରଦାନ କରନ୍ତି ତାହେଲେ ସେଟା ଇଟ୍ ଇଜ୍ ପନିସେବଲ ଅଣ୍ଡର ଲ, ମାନେ 1000 ଟଙ୍କା ପର୍ଯ୍ୟନ୍ତ ଫାଇନ୍ ହେଇପାରେ ଆର୍ଥିକ ଦଣ୍ଡ, ଏବଂ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ବି ହେଇପାରେ ଗୁରୁତର କେସେସ ଗୁଡ଼ାକ।
1: ପ୍ରାବଧାନ
0: ଅଛି ତଥ୍ୟ ଦେବାଟା ଜନଗଣନାକାରୀଙ୍କୁ ଏବଂ ସଠିକ ତଥ୍ୟ ଦେବାଟା, ଏଟା ହେଉଛି ଆପଣଙ୍କର ଗୋଟେ ନାଗରିକ ହିସାବରେ ଦାୟିତ୍ୱ ବି ଆଉ କର୍ତ୍ତବ୍ୟ ବି ଏବଂ
1: ଅଧିକାର ମଧ୍ୟ। ସାର୍, ସଠିକ ଜନଗଣନା ଦ୍ୱାରା ଜଣେ ସାଧାରଣ ନାଗରିକଙ୍କୁ କି ସୁବିଧା ମିଳିବ, ଏହି ପ୍ରକ୍ରିୟାକୁ ନେଇ ଗୁଜବକୁ ରୋକିବା ପାଇଁ ବିଭାଗ କିଭଳି କାମ କରୁଛି?
0: ଏଠି ଜନସାଧାରଣ ବୁଝିବା ଉଚିତ ଯେ ଜନଗଣନାରେ କୌଣସି ପ୍ରକାରର ଗୁଜବର କିଛି ମାନେ ସ୍ଥାନ ନାହିଁ।

0: ତେଣୁ ଖାଲି ଗୋଟେ ଡିଜିଟାଲ ଯୁଗରେ ଆମେ ଯେଉଁ ଅନ୍ୟାନ୍ୟ ମାଧ୍ୟମରେ ଯେଉଁ ଲୋକମାନେ ବେଳେବେଳେ ଫସି ଯାଆନ୍ତି, ଯେଉଁ ଓଟିପି ସେୟାର କର, ଇଏ ସେୟାର କର, ବ୍ୟାଙ୍କ ଡିଟେଲ ସେୟାର କର, କୌଣସି ମାନେ ପ୍ରାଇଭେଟ ଡାଟା
1: ଆଜ୍ଞା,
0: ଯେଉଁଥିରେ କି ଆପଣଙ୍କୁ ଆର୍ଥିକ କି ଅନ୍ୟ କୌଣସି ପ୍ରକାର କ୍ଷତି ହେବ, ସେଭଳିଆ ପ୍ରଶ୍ନ ଏଥିରେ ନାହିଁ,
1: ନାହିଁ।
0: ଏକଦମ ସାଧାରଣ ପ୍ରଶ୍ନ ଗୁଡ଼ାକ ରହିଛି। ତେଣୁ ଲୋକମାନଙ୍କୁ ଆଗକୁ ଆସିକରି ସରକାରଙ୍କୁ ସହଯୋଗ
1: ସହଯୋଗ
0: କରିବା
1: କରିବା
0: କଥା,
1: ଦରକାର,
0: ଏଇଟା ଗୋଟେ ଲଙ୍ଗ
1: ଜଟିଳ ପ୍ରକ୍ରିୟା
0: ଜଟିଳ
1: ମଧ୍ୟ।
0: ପ୍ରକ୍ରିୟା,
1: ଆଜ୍ଞା,
0: ଏବଂ ଏ ଯେଉଁ ଡାଟାଟାକୁ ନେଇକରି ସରକାର ବିଭିନ୍ନ ପ୍ରକାର ଯୋଜନା ଭୋଜନ ସବୁ କରିବେ। ଏବେ ଯେମିତି ଗୋଟେ ଛୋଟ ଜିନିଷ ମନେ କରନ୍ତୁ, ଆପଣଙ୍କର ଖାଦ୍ୟାନ୍ନ ଯୋଜନା ବିଭିନ୍ନ ପ୍ରକାର ଚାଲିଛି, ରାଇଟ୍ ଟୁ ଫୁଡ୍ ଆକ୍ଟ ଅଧୀନରେ ଯେମିତି 80 କୋଟିରୁ ଅଧିକ ଲୋକଙ୍କୁ ଦିଆହେଉଛି ମାଗଣା ଚାଉଳ ଇତ୍ୟାଦି। ତ ସେଇ ଯେଉଁ ରାଇଟ୍ ଟୁ ନ୍ୟାସନାଲ ଫୁଡ୍ ସିକ୍ୟୁରିଟି ଆକ୍ଟ ତା
1: ସାର୍
0: ଅଧୀନରେ,
1: ସାର୍
0: ତ ପ୍ରକୃତରେ ସେମାନେ ପାଇବା ପାଇଁ ହକଦାର, ସେମାନେ ହିତାଧିକାରୀ ହେବାର ଯୋଗ୍ୟ ନା ନୁହନ୍ତି, ତ ସେଇଟା ଆପଣ ଯେତେବେଳେ ଡାଟା କଲେକ୍ସନ କରିବେ
1: ସେ ସମୟରେ
0: ଜଣାପଡ଼ିଯିବ।
1: ଜଣାପଡ଼ିବ, ଆଜ୍ଞା,
0: ଜଣାପଡ଼ିଯିବ ତାହେଲେ ମାନେ ଭଲ ଜିନିଷଟା କ'ଣ ଯେ ଭାଇ ୟାଙ୍କର ତ ଅଛି, ତ ତାଙ୍କୁ ନ ଦେଇକିରି ଯାହାର ନାହିଁ
1: ତାକୁ
0: ତାଙ୍କୁ
1: ଦେଲେ
0: ବରଂ ଅଧିକା ଟିକେ ଦେଇଦେବା,
1: ଆଜ୍ଞା।
0: ଏଇଭଳିଆ ବ୍ୟବସ୍ଥା କରିହେବ, କିନ୍ତୁ ଏଇଟା ହେଉଛି ସମୟ ସାପେକ୍ଷ।
1: ସାର୍ ପରିଶେଷରେ ଏକ ସମ୍ପୂର୍ଣ୍ଣ ପ୍ରକ୍ରିୟାର ସଫଳତା ପାଇଁ ଆପଣ କାହାର ସହଯୋଗ ସବୁଠୁ ଅଧିକ ଆଶା କରୁଛନ୍ତି, ଏବଂ ଆମର ଏହି କାର୍ଯ୍ୟକ୍ରମ ଏବଂ ଆକାଶବାଣୀ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଆପଣ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି?
0: ଜନଗଣନା ହେଉଛି ଜନମାନଙ୍କ ଦ୍ୱାରା, ଜନତାଙ୍କ ପାଇଁ, ଜନତାଙ୍କ ହେତୁ ଇତ୍ୟାଦି, ତେଣୁ ସବୁଥିରୁ ବଡ଼ ଭୂମିକା ରହୁଛି ଜନସାଧାରଣଙ୍କର।
1: ଆଜ୍ଞା,
0: ସେମାନେ ସଚେତନ ଏତେ ମାତ୍ରାରେ ହେବା କଥା ଯେ ସରକାର ଏ ଯେଉଁ ପଦକ୍ଷେପଟା ନେଇଛନ୍ତି ଜନଗଣନା କରାଇବାର, ୟାକୁ ସମ୍ପୂର୍ଣ୍ଣ ରୂପେ ସଫଳ କରିବା ପାଇଁ କେବଳ ଏବଂ କେବଳ ଜନସାଧାରଣଙ୍କ ସହଯୋଗ ଦରକାର। ସେଇ ଯେଉଁ ସଚେତନତା ସୃଷ୍ଟି ପାଇଁ ଆପଣଙ୍କ ଭଳି ମାଧ୍ୟମ
1: ଆଜ୍ଞା,
0: ବି ବହୁତ ଗୁରୁତ୍ୱ।
1: ଜନଗଣନା ଆମ ଦେଶର ଉନ୍ନତିର ମୂଳ ଆଧାର, ସଠିକ୍ ତଥ୍ୟ ଦ୍ୱାରା ନୀତି ନିର୍ମାଣ ଆହୁରି ସଠିକ୍ ଏବଂ ଲୋକାଭିମୁଖୀ ହୋଇପାରେ। ଡିଜିଟାଲ ପ୍ରଯୁକ୍ତି, ସେଲ୍ଫ ଏନ୍ୟୁମେରେସନ, ତଥ୍ୟ ସୁରକ୍ଷା ଭଳି ନୂତନ ବ୍ୟବସ୍ଥା ଏହି ପ୍ରକ୍ରିୟାକୁ ଆହୁରି ସ୍ୱଚ୍ଛ, ଦ୍ରୁତ ଏବଂ ବିଶ୍ୱସନୀୟ କରିଛି। ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ସହଯୋଗ ବିନା ଏହି ମହାନ କାର୍ଯ୍ୟ ସମ୍ଭବ ନୁହେଁ, ସେଥିପାଇଁ ସମସ୍ତଙ୍କୁ ଅନୁରୋଧ, ସଠିକ୍ ତଥ୍ୟ ଦିଅନ୍ତୁ, ଗଣନାକାରୀଙ୍କୁ ସହଯୋଗ କରନ୍ତୁ ଏବଂ ଗୁଜବରୁ ଦୂରେ ରୁହନ୍ତୁ। ଆକାଶବାଣୀ ଷ୍ଟୁଡିଓକୁ ଆସି ଏତେ ସୁନ୍ଦର ତଥ୍ୟ ଆମ ଶ୍ରୋତାମାନଙ୍କୁ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍।
0: ଧନ୍ୟବାଦ
1: ସାର୍, ନମସ୍କାର।
0: ନମସ୍କାର।
2: ଶୁଣୁଥିଲେ ଜନଗଣନା 2026 ସମ୍ପର୍କରେ ଡକ୍ଟର ଗିରିଶ ଚନ୍ଦ୍ର ଦାସଙ୍କ ସହ ସାକ୍ଷାତକାର। ସାକ୍ଷାତକାରରେ ଅଂଶଗ୍ରହଣ କରିଥିଲେ ସୁପ୍ରୀତି ମିଶ୍ର। କାର୍ଯ୍ୟକ୍ରମ ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଆକାଶବାଣୀ ସମ୍ବଲପୁର। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଅନୁରୋଧରେ ହିନ୍ଦୀ କଥା ଚିତ୍ରଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ମେନେ ପ୍ୟାର କିୟା କଥା ଚିତ୍ରର ଗୀତ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ଅସଦ ଭୋପାଲି, ସଙ୍ଗୀତ ରାମ ଲକ୍ଷ୍ମଣ। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଏମ୍ ଫରମାନ, ଏମ୍ ସଲମାନ, ଏମ୍ ଇରଫାନ, ଏମ୍ ଇଜରାର ଏବଂ ନର୍ଗିସ୍ ଖାତୁନ ଦୁଲାଲାପୁର ମୁର୍ଦାବାଦ ଉତ୍ତରପ୍ରଦେଶରୁ, ଏବଂ ମହେଶ ବଗର୍ତ୍ତୀ, ସଂଯୁକ୍ତା ବଗର୍ତ୍ତୀ, ନିଖିଲ ଏବଂ ନିକିତା ତଥା ତାଙ୍କର ପରିବାରବର୍ଗ ଗେଙ୍ଗୁଟିପାଲି ଧନୁକୋଡ଼ା ଜିଲ୍ଲା ସମ୍ବଲପୁରରୁ।

ରୋହିଣୀ ମେହେର, ଶ୍ରାବଣୀ ମେହେର, ରୁଦ୍ରାଣୀ ମେହେର, ତ୍ରିବେଣୀ ମେହେର, ସବିତା ମେହେର ଏବଂ ପ୍ରୀତି ମେହେର ମହଲାକଟା ବୌଲତଲ ଭେଡ଼େନ ଜିଲ୍ଲା ବରଗଡ଼ରୁ ଆପଣମାନେ ଅନୁରୋଧ କରିଛନ୍ତି ସଂଘର୍ଷ କଥାଚିତ୍ରର ଗୀତ ଶୁଣିବା ପାଇଁ। କଣ୍ଠଶିଳ୍ପୀ ସୋନୁ ନିଗମ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ଯତୀନ ଲଲିତ।

কথাচিত্র তেরি নাম, কণ্ঠশিল্পী উদিত নারায়ণ এবং অলকা ইয়াগনিক, গীতরচনা সমীর, সঙ্গীত হিমেশ রেশমিয়া। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମୁକେଶ କାଶ୍ୟପ, ଶୀତଲ କାଶ୍ୟପ, ସନୁ, ସୁରେଶ, ରାଜପାଲ, ପଙ୍କଜ, କାଜଲ, ସୀମା, ସାନ୍ଭି, ତନ୍ଭି, ଲକ୍ଷ୍ମୀ, ସୋନି, ମୋହିନୀ, ରୀତିକା ଏବଂ ବଲବୀର ସିଂ, ଦୁଲ୍ହାପୁର, ମୁରାଦାବାଦ, ଉତ୍ତରପ୍ରଦେଶରୁ। ରବୀନ୍ଦ୍ରନାଥ ମେହେର, ଓଙ୍କାରନାଥ ମେହେର, କେଦାରନାଥ ମେହେର, ଜଗଦୀଶ ମେହେର, ହେମନ୍ତ ମେହେର, ସୁଶାନ୍ତ ମେହେର ଏବଂ ଶ୍ରୀକାନ୍ତ ମେହେର, ମହଲାକଟା, ଭେଡ଼େନ ଜିଲ୍ଲା ବରଗଡ଼ରୁ।

0: ବିଶ୍ୱ ଅମାତ ହୁତୁମା ବାଙ୍କି ଘିଟି ବିନିକା ସୁବର୍ଣ୍ଣପୁରରୁ ଅନୁରୋଧ କରିଛନ୍ତି କୟାମତ କଥାଚିତ୍ରର ଗୀତ ଶୁଣିବା ପାଇଁ। କଣ୍ଠଶିଳ୍ପୀ କୁମାର ସନୁ ଏବଂ ଅଲକା ୟଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନଦୀମ ଶ୍ରବଣ।
1: वैसे मुझे अमीरों से मिलने का कोई खास शौक नहीं है।
2: तो फिर मुझसे प्यार क्यों किया? हाँ
1: एक कमबख्त

ହରେଶ କୁମାର ପରୁଆ, ଆରତୀ ପରୁଆ, ତୃପ୍ତିମୟୀ ପରୁଆ, କ୍ରିତିକା ପରୁଆ, ଦ୍ୱିତୀୟ ଚନ୍ଦ୍ର ସେଠ, ସ୍ମିତା ନାୟକ, ଚିନ୍ତାମଣି ନାୟକ, ମୁନା ଡିଲା, ହେମନ୍ତ ଡିଲା, ବିକାଶ ବିଞ୍ଜାର, ସୁଜିତ କୁମାର ଲାକ୍ରା ଏବଂ ଆକାଶ ବାଗ, ଲରିଆପାଲି ମାଲିଡିହି କୋଲାବିରା ଜିଲ୍ଲା ଝାରସୁଗୁଡ଼ାରୁ ଆପଣମାନେ ଅନୁରୋଧ କରିଛନ୍ତି ବାପ ନମ୍ବରୀ ବେଟା ଦଶ ନମ୍ବରୀ କଥାଚିତ୍ରର ଗୀତ ଶୁଣିବା ପାଇଁ। କଣ୍ଠଶିଳ୍ପୀ ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

30 ମିନିଟ୍ରେ ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଦିନ ଗୋଟେ 5 ମିନିଟ୍ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଉଷାରାଣୀ ବାରିକ ଏବଂ ସନ୍ତୋଷ କୁମାର ମିଶ୍ର। ଘର ସଂସାରର ମମତା କାର୍ଯ୍ୟକ୍ରମ ଦିନ ଗୋଟାଏ 20 ମିନିଟ୍ରେ ଏଥିରେ ମମତା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୁଣିବେ। ଅପରାହ୍ନ 3ଟାରେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୋପୁ ଝକା ଝକା। ଅପରାହ୍ନ 4:02ରେ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02ରେ ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା ଶୁଣିବେ। ପରିବେଷଣ କରିବେ ବୁଧୁରାମ ଗଡ଼ିଆ ଏବଂ ସାଥୀ। ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମ ସନ୍ଧ୍ୟା 5:30ରେ। ସନ୍ଧ୍ୟା 6:10ରେ ବେତାର ଧାରାବାହିକ ସ୍ତୁତି ଚିନ୍ତାମଣିର 1ଦଶ ଭାଗ ଶୁଣିବେ। ଆଲୋକ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଜିଲ୍ଲା ହାଲଚାଲ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:25ରେ। ରାତି 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:02ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ମିଲନ କୁମାର ମହାରଣା ଏବଂ ମନସ୍ୱିନୀ ନାୟକ। ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିବେ ରାତି 8:15ରେ। ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ମଲ୍ଲିକାର୍ଜୁନ ମନସୁର। ସ୍ପଟଲାଇଟ୍ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରାତି 9:15ରେ। ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକା କାର୍ଯ୍ୟକ୍ରମ ରାତି 9:30ରେ। ରାତି 10:00ରେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହି ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 11:10ସେକେଣ୍ଡ। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ ସକାଳ 5:53ରେ। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ୍।

ଅଧିବେଶନ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ ସକାଳ 5:53ରେ। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ।